ଆଜିର ଅନୁଚିନ୍ତା ଏହି ଜଗତରେ ଯାହା କିଛି ମନରେ ଚିନ୍ତନ, ବାଣୀରେ କଥନ, ନେତ୍ରରେ ଦର୍ଶନ ଏବଂ ଶ୍ରବଣ ଆଦି ଇନ୍ଦ୍ରିୟରେ ଅନୁଭବ କରାଯାଏ ସେସବୁ ନାଶବାନ ଅଟେ, ସ୍ୱପ୍ନତୁଲ୍ୟ।

ପହିଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତା ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଜଣେ ବୃଦ୍ଧ ତାଙ୍କ ପିଲାଦିନର ସ୍ମୃତିରୁ କହନ୍ତି, ମହାନଦୀ କୂଳରେ ଛୋଟିଆ ଏକ ମନ୍ଦିର, ରାଜାରାଜୁଡ଼ା ଅମଳରୁ ରହିଆସିଛି, ସୁନ୍ଦର ପ୍ରାକୃତିକ ପରିବେଶ। ମନ୍ଦିରରେ ପୂଜା ପାଆନ୍ତି ଦଧିବାବନ ଦୁର୍ଗା। ମା ତାଙ୍କର ପୂଜା ସାରି ଫେରୁଥାନ୍ତି, ସନ୍ଧ୍ୟା ନଈ ଆସୁଥାଏ, ମାଛି ଅନ୍ଧାରରେ ମୁହଁ ଠିକ୍ ଭାବରେ ଦିଶୁନଥାଏ। ରାସ୍ତାରେ ସେ ଏମିତି ଅନୁଭବ କଲେ, ମନ୍ଦିରର ପୂଜକ ତାଙ୍କୁ ଚାପୁଡ଼ାଏ ଦେଲେ। ଘରକୁ ଫେରି ସେ ସମସ୍ତଙ୍କୁ ଏକଥା କହିଲେ। କିଛିଦିନ ପରେ ତାଙ୍କ ମୃତ୍ୟୁ ହେଲା। ଗାଁରେ ଗୁଜବ ହେଲା, ମହିଳା ଜଣକ ପୂଜକଙ୍କ କଥା ନ ମାନି ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପ୍ରବାଦ ଅଛି, ଏହି ମନ୍ଦିରରେ ଦେବୀ ଦୁର୍ଗା ମହିଳାଙ୍କଠାରୁ ପୂଜା ଗ୍ରହଣ କରିବାର ପରମ୍ପରା ନାହିଁ। ମନ୍ଦିରକୁ ନେଇ ଏମିତି ଅନେକ ଅଲୌକିକ କାହାଣୀ କିମ୍ବଦନ୍ତୀ ରହିଛି। ମନ୍ଦିରରେ ପୂଜା କରିବା ପାଇଁ ଦୂରଦୂରାନ୍ତରୁ ପୂଜକମାନେ ଆସନ୍ତି। ଜଣେ ଦୁଇଜଣ ମନ୍ଦିର ପରିସର ଅସନା କରିବାରୁ ଗାଧୁଆ ତୁଠରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାର ଲୋକ କହନ୍ତି। ମନ୍ଦିରରେ ରାମାୟଣ ଭାଗବତ ହୁଏ, ରଥଯାତ୍ରା ହୁଏ, ଦୁର୍ଗାପୂଜା ଅବସରରେ ମଧ୍ୟ ପୂଜାର୍ଚ୍ଚନା ହୁଏ। ଆଜିକାଲି ବିବାହ ବ୍ରତ ଆଦି ମଧ୍ୟ ଆୟୋଜିତ ହେଉଥିବାର ଖବର ମିଳେ। ଏହା ଏକ ବିରଳ ମନ୍ଦିର, ଯେଉଁଠି ଜଗନ୍ନାଥ ଦଧିବାବନ ରୂପରେ ଏବଂ ଦେବୀ ଦୁର୍ଗା ଗୋଟିଏ ପରିସରରେ ପୂଜା ପାଉଛନ୍ତି, ଠିକ୍ ଯେମିତି ହରିଶଙ୍କର, ଗନ୍ଧରାଡ଼ି ଏବଂ ଭୁବନେଶ୍ୱରଠାରେ ହରିହର ପୂଜା ପାଆନ୍ତି। ଦେବୀ ହେଉଛନ୍ତି ଆଦିଶକ୍ତି। ଆଦିମ କାଳରୁ ମଣିଷ ତାଙ୍କୁ ପୂଜା କରିଆସୁଛି, କିନ୍ତୁ ଯେତେବେଳେ ମଣିଷ ସଭ୍ୟ ହୋଇଛି, ବେଦ ରଚନା କରିଛି, ଧର୍ମରେ ସଂସ୍କାର ଆଣିଛି, ସେତେବେଳେ ଦେବୀଙ୍କୁ ବିଭିନ୍ନ ରୂପରେ କଳ୍ପନା କରିଛି। ଆର୍ଯ୍ୟମାନେ ଆଦିମ ଦେବୀ ଦେବତାଙ୍କୁ ହତାଦର କରିନାହାନ୍ତି, ବରଂ ଆଦିମତା ଏବଂ ନୂତନତା ମଧ୍ୟରେ ସମନ୍ୱୟ ରଖିବାକୁ ଚେଷ୍ଟା କରିଛନ୍ତି। ଫଳରେ ଶାକ୍ତ ଏବଂ ବୈଷ୍ଣବ ପରମ୍ପରାର ମହାମିଳନ ଘଟିଛି। ପରବର୍ତ୍ତୀ ସମୟରେ ରଚିତ ବିଭିନ୍ନ ପୁରାଣମାନଙ୍କରେ ଭଗବାନ ବିଷ୍ଣୁ ପାର୍ବତୀଙ୍କୁ ଭଉଣୀ ସମ୍ବୋଧନ କରୁଥିବାର ଅସ୍ୱାଭାବିକ ମନେ ହୁଏ ନାହିଁ। ଏହି ଦୃଷ୍ଟିକୋଣରୁ ଜଗନ୍ନାଥ ବିଷ୍ଣୁ, ସୁଭଦ୍ରା ପାର୍ବତୀ ଏବଂ ବଳଦେବ ବା ବଳଭଦ୍ର ଶିବଙ୍କ ରୂପରେ ପୂଜା ପାଉଛନ୍ତି। ଫଳରେ ଶ୍ରୀକ୍ଷେତ୍ର ପୁରୀରେ ବୈଷ୍ଣବ, ଶାକ୍ତ ଏବଂ ଶୈବ ପରମ୍ପରାର ଅପୂର୍ବ ସମନ୍ୱୟ ଘଟିଛି। କେହି କେହି ଜଗନ୍ନାଥଙ୍କୁ ମଧ୍ୟ ଆଦିଦେବତା କହୁଥିବାରୁ ହୁଏତ ତାଙ୍କ ସହିତ ଶାକ୍ତ ଏବଂ ଶୈବ ଆଉ ଦୁଇ ଆଦିମ ପରମ୍ପରାକୁ ସମ୍ମିଳିତ କରାଯାଇଛି, ଠିକ୍ ଯେମିତି ବୈଷ୍ଣବ ଏବଂ

ଶୈବ ପରମ୍ପରାର ସମନ୍ୱୟ ଫଳରେ ବିଭିନ୍ନ ସ୍ଥାନରେ ହରିହର ପୀଠର ସ୍ଥାପନା କରାଯାଇଛି। ଯେହେତୁ କଳିଯୁଗ ପ୍ରାରମ୍ଭ ପୂର୍ବରୁ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ପ୍ରିୟ ଭଉଣୀ ଏବଂ ବଳରାମ ବଡ଼ ଭାଇ ଥିଲେ, ଆଦିମ ଏବଂ ଆର୍ଯ୍ୟ ସଭ୍ୟତାର ସମନ୍ୱୟ ସମୟରେ ଆଦିଦେବତା ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଗ୍ରହଣ କରି ଏମାନଙ୍କୁ ସମ୍ମିଳିତ କରାଯାଇଛି। ଆମ ଦେଶର ପରମ୍ପରାରେ ସନାତନ ଧର୍ମ ସମସ୍ତଙ୍କୁ ନେଇ ଚାଲିବାକୁ ଚେଷ୍ଟା କରିଛି, ନହେଲେ ଏ ଦେଶର ବିଶାଳତା ହଜାର ହଜାର ବର୍ଷ ଧରି ଅଖଣ୍ଡ ହୋଇ ରହିନଥାନ୍ତା। ଏହାକୁ ଉପଲବ୍ଧି କରି ମୁଗଲ ସମ୍ରାଟ ଆକବର ଦୀର୍ଘ ସମୟ ଆମ ଦେଶରେ ଶାସନ କରିପାରିଥିଲେ। ସବୁ ଧର୍ମର ସାରମର୍ମକୁ ଏକତ୍ର କରି ସେ ଯେଉଁ ଦିନ୍ ଇଲାହିର ପ୍ରବର୍ତ୍ତନ କରିଥିଲେ, ତାହା ଆମ ଦେଶର ମହାନ ପରମ୍ପରାର ଏକ ଜ୍ୱଳନ୍ତ ଉଦାହରଣ। ତେଣୁ ମଝିରେ ମଝିରେ ଯେଉଁ ତର୍କ ହୁଏ ଶ୍ରୀ ଜଗନ୍ନାଥ କେଉଁ ଗୋଷ୍ଠୀ କିମ୍ବା ସମ୍ପ୍ରଦାୟର, ତାହା ଆଦୌ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ସମୟ ଗତିଶୀଳ ଏବଂ ସମୟର ଗତି ସହିତ ସଭ୍ୟତା ଓ ସଂସ୍କୃତିରେ ପରିବର୍ତ୍ତନ ଅବଶ୍ୟମ ଭାବି ଜଗତର ନାଥ ଜଗନ୍ନାଥ ଆଜି ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଆଦିରୁ ବହୁ ଉର୍ଦ୍ଧ୍ୱରେ।

ପ୍ରଚାର କରୁଛୁ ଅତିପରି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଏବଂ ଅରବିନ୍ଦ ମୁଦୁଲି।

ପିଙ୍ଗଳା ଥିଲା ଅବଧୂତଙ୍କର ଅପରତମ ଗୁରୁ। ସେ ବିଷ୍ଠାମୂତ୍ର ପରିପୂର୍ଣ୍ଣ ପୁରୁଷ ଦେହକୁ ସୁନ୍ଦର ମନେ କରି ଆତ୍ମଧିକ୍କାର କରିଛି ଓ ସବୁ ଆଶା ତେଜି ପରମାତ୍ମାଙ୍କ ଆଶ୍ରୟ ଘିନିଛି। ସବୁ ଆଶା ତେଜି ଦୃଢ଼ ଭାବରେ ଶ୍ରୀହରି ଭଜିବା ନିଶ୍ରେୟସ। ଏହାପରେ ଅବଧୂତ ଯଥାକ୍ରମେ କୁରର, ବାଳକ, ବିପ୍ରକନ୍ୟା, ସରନିର୍ମାତା, ସର୍ପ ଏବଂ ଉର୍ଣ୍ଣିନାଭଠାରୁ କି ଶିକ୍ଷା ପାଇଛନ୍ତି ତାହା ବିବୃତ କରିଛନ୍ତି।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ଏ ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରୁ ଏବା 25-28 ତାରିଖ ତକ ହେବାର୍କେ ଥିବା ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026ର କାର୍ଯ୍ୟସୂଚୀକେ ଉନ୍ମୋଚନ କରିଛନ୍। ଏ ଅବସରରେ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ଓଡ଼ିଶାର କଳା ଐତିହ୍ୟ ଆର୍ ସିନେମାକେ ବିଶ୍ୱ ଦରବାରକେ ପହଞ୍ଚାବାର୍ ଲାଗି ଏବା ବଛରଠାନୁ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲକେ ଆହୁରି ବଡ଼ ଆର୍ ବ୍ୟାପକ କରାଯିବା। ଇନୁ ଜଣାଇ ଦିଆଯାଇପାରେ ଯେ ଏହି ଚଳଚ୍ଚିତ୍ର ମହୋତ୍ସବଟି ଓଡ଼ିଆ ଚଳଚ୍ଚିତ୍ର ସହିତ ଭିନ୍ ଭିନ୍ ଭାରତୀୟ ଭାଷାର ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତରର ପୁରସ୍କୃତ ଚଳଚ୍ଚିତ୍ରମାନ ପ୍ରଦର୍ଶନ କରାଯିବା। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବୌଦ୍ଧ ଜିଲ୍ଲା ଗସ୍ତତି ଆସିକରି ଜିଲ୍ଲାର ଭିନ୍ ଭିନ୍ ଇଲାକା ବୁଲି ଦେଖିଛନ୍। ଏ ସମୟଥି ଶ୍ରୀ ନାୟକ କଣ୍ଟାମାଳ ବ୍ଲକର ଭିନ୍ ଭିନ୍ ଇଲାକାର ବୌଦ୍ଧ ବ୍ଲକର ମୁଣ୍ଡାପଡ଼ା ଆମଝରୀ ବଘିଆପଡ଼ା ପଞ୍ଚାୟତର ଭିନ୍ ଭିନ୍ ଗାଁ ଯାଇକରି ସେନ ପିଇବାର ପାଣିର ସମସ୍ୟା ବାବଦେ ବିଭାଗୀୟ ଅଧିକାରୀମାନେ

0: ଆନ୍ତର୍ଜାତୀୟ ସ୍ତରନୁ ପୁରସ୍କୃତ ଚଳଚ୍ଚିତ୍ରମାନ ପ୍ରଦର୍ଶନ କରାଯିବା। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବୌଦ୍ଧ ଜିଲ୍ଲା ଗସ୍ତତି ଆସିକରି ଜିଲ୍ଲାର ଭିନ୍ ଭିନ୍ ଇଲାକା ବୁଲି ଦେଖିଛନ୍। ଏ ସମୟଥି ଶ୍ରୀ ନାୟକ କଣ୍ଟାମାଳ ବ୍ଲକର ଭିନ୍ ଭିନ୍ ଇଲାକାର ବୌଦ୍ଧ ବ୍ଲକର ମୁଣ୍ଡାପଡ଼ା ଆମଝରୀ ବଘିଆପଡ଼ା ପଞ୍ଚାୟତର ଭିନ୍ ଭିନ୍ ଗାଁ ଯାଇକରି ସେନ ପିଇବାର ପାଣିର ସମସ୍ୟା ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଇତାର ଉତ୍ତରୁ ମନ୍ତ୍ରୀ ଶ୍ରୀ ନାୟକ ଗୁନ୍ଦୁଲିଆ ପଞ୍ଚାୟତର ତିଳପଙ୍କା ଠାନୁ କନ୍ଧମାଳ ସୀମାତ ଗ୍ରାମ ଉନ୍ନୟନ ରାସ୍ତା ବାବଦେ ଭିଲ୍ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକେ ଶାନ୍ତି ଶୃଙ୍ଖଳା ଆର୍ ସୁରୁଖୁରୁତି ପାଳନ କରବାର୍ ଲାଗି ଗଲାକାଲି ସଞ୍ଜବେଳେ ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜ ଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ଆଇନ ଶୃଙ୍ଖଳା ଭିଡ଼ ଆର୍ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ଏସ୍ଏମ୍ସି କମିଶନର ରେହାନ ଖତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆର୍ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନଟି ଗଲା 14 ଦିନ ଭିତରେ 97.63% ଭୋଟରଙ୍କର ପାଖେ ଗଣନା ଫର୍ମ ପହଞ୍ଚିବାର୍ଥି ବୁଥ୍ ସ୍ତରୀୟ ଅଧିକାରୀମାନେ ସଫଲ ହୋଇଛନ୍। ଗଲାକାଲି ବେଲବୁଡ଼ା ତକ ରାଜ୍ୟ 3,26,08,262 ଜଣ ଭୋଟରଙ୍କୁ ଫର୍ମ ବାଣ୍ଟବାର କାମ ଶେଷ ହୋଇଛି। ଏହି ସଂଶୋଧନ ପ୍ରକ୍ରିୟାଟି ଫର୍ମ ବଣ୍ଟନ ଆର୍ ଦାଖଲ ସମୟ ଜୁନ୍ 28 ରହିଛି। ସେଥିଲାଗି ଯେନ୍ ଭୋଟରମାନେ ଏବତକ ଫର୍ମ ଦାଖଲ ନାଇଁ କରି ସେମାନଙ୍କୁ ଧାରିତ ସମୟ ଭିତରେ ଦାଖଲ କରବାର୍କେ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ନୂଆପଡ଼ା ଜିଲ୍ଲାର ଶିଶୁ ଶ୍ରମ ନିରାକରଣ ଲାଗି 15 ଦିନିଆ ଖାସ୍ ସଚେତନତା ଅଭିଯାନ ଗଲାକାଲି ମୂଲ କରାଯାଇଛି। ଜିଲ୍ଲାର ଏହି ଖାସ୍ ଅଭିଯାନ ଆଇବା 26 ତାରିଖ ତକ ଚାଲବା। ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟ ପରିସରରୁ ଜିଲ୍ଲାପାଳ ମଧୁସୂଦନ ଦାସ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାପାଳ ଜିଲ୍ଲାର ବ୍ଲକ ମୁଖ୍ୟାଳୟ ସହିତ ସହର ଆର୍ ଗାଁ ଇଲାକା ବୁଲିକରି ଶିଶୁ ଶ୍ରମ ନିରାକରଣ ବିଷୟ ଲୋକଙ୍କୁ ସଚେତନ କରାବା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗଲାକାଲି ଟେବୁଲ ଟପ୍ ଅଭ୍ୟାସ ଆର୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ 2026 ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ଏବେ 18 ଆର୍ 19 ତାରିଖ ହେବାର୍କେ ଥିବା। ଅଭ୍ୟାସ ଲାଗି ସବୁ ବିଭାଗକେ ତିଆର ରହିବାର୍କେ ପରାମର୍ଶ ଦିଆଯାଇଥିଲା। ଲୋକ ତାଲିମ ଦେଇକରି କେନ୍ତା ବିପର୍ଯ୍ୟୟ ସମିତି ସେମାନଙ୍କୁ ସ୍ୱେଚ୍ଛାସେବୀ ହିସାବରେ ନିୟୋଜିତ କରାଯାଇପାରବା ସେ ବିଷୟ ଆଲୋଚନା କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଓଡ଼ିଶା ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୌସୁମୀ ବାୟୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆର୍ ମୟୂରଭଞ୍ଜ ଜିଲ୍ଲାର କେତେ ଇଲାକାନ ପହଞ୍ଚିଛି। ଆବା ଦିନେ ମୌସୁମୀ ସାରା ଓଡ଼ିଶାଥି ଫଏଲିବା ଆର୍ ତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ହେବାର ସମ୍ଭାବନା ରହିଛି। ଖାସ୍ କରି ଉତ୍ତର ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ବର୍ଷା ଜାରି ରହିଛି। ଏବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ କେତେଟା ଜାଗାନୁ କାଲବୈଶାଖୀର ବୋଲେ ବର୍ଷା ହୋଇକରି ତାତି 2-3 ଡିଗ୍ରୀ ତକ କମ୍ବା ବୋଲିକରି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

ମନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6 ବିଭାଗର 8 ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜୀ ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା 1 କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରି ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969 ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016 ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା 25-28 ପର୍ଯ୍ୟନ୍ତ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026 ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ଆନୁଷ୍ଠାନିକ କାର୍ଯ୍ୟସୂଚୀକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆସନ୍ତା ବର୍ଷଠାରୁ ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ। ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରୁଷରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଶିଳ୍ପ ଉତ୍ସବରେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜୟୀ ହୋଇଛନ୍ତି। ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ତାପାୟନ ବିଷୟରେ ତାଙ୍କ ବାଲୁକା ଶିଳ୍ପ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ ଟପ୍ ଅଭ୍ୟାସ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ

0: ହୋଇଯାଇଛି। ବୈଠକରେ ଆସନ୍ତା 18 ଓ 19 ତାରିଖରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରୋଧ ପାଇଁ 15 ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦ୍ଘାଟନ କରିଛନ୍ତି। ଏଥିରେ ଏକ ସଚେତନତା ରଥ ଜିଲ୍ଲାବ୍ୟାପୀ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 40.1 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: ଆପଣମାନେ ଦେଖିଥିବେ କେତେକ ପିଲା ଜନ୍ମରୁ କାଞ୍ଚିଆ ବା ଧବଳବର୍ଣ୍ଣ ହୋଇ ଜନ୍ମ ହୋଇଥାନ୍ତି। ସେମାନଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଧବଳବର୍ଣ୍ଣ ସେମିତି ରହେ ବା ବଢ଼ି ବଢ଼ିଯାଏ। ଏହାକୁ ଆଲବିନିଜିମ୍ କୁହାଯାଏ। ଏହି ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ 2014 ପ୍ରତିବର୍ଷ ଜୁନ୍ 13 ଦିନଟିକୁ ଆନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଆଲବିନିଜିମ୍ ରୋଗଟି କ'ଣ। ଏହା ଏକ ଜନ୍ମଗତ ରୋଗ। ଆମ ଶରୀରରେ ମେଲାନିନ୍ ନାମକ ବର୍ଣ୍ଣକୋଷ ଅଛି ଯାହା ଶରୀରର ରଙ୍ଗ ନିର୍ଣ୍ଣୟ କରିଥାଏ। ଯେଉଁମାନଙ୍କ ଶରୀରରେ ମେଲାନିନ୍ ଅଧିକ ଥାଏ ସେମାନଙ୍କ ରଙ୍ଗ କୃଷ୍ଣବର୍ଣ୍ଣ ହୋଇଥାଏ। ଅପରପକ୍ଷରେ ମେଲାନିନ୍ ଅଭାବରେ ଶରୀର ଧବଳବର୍ଣ୍ଣ ହୁଏ ଯାହାକୁ ଆମେ ଆଲବିନିଜିମ୍ କହିଥାଉ। ଏହି ଆଲବିନିଜିମ୍ 2 ପ୍ରକାରର। ପ୍ରଥମଟିରେ କେବଳ ଚକ୍ଷୁ ଧବଳବର୍ଣ୍ଣ ହୋଇ ଅନ୍ୟ ଚକ୍ଷୁଗତ ସମସ୍ୟା ହୋଇଥାଏ ଏବଂ ଦ୍ୱିତୀୟଟିରେ ଚକ୍ଷୁ ସହିତ ଚର୍ମ ଓ କେଶ ଧବଳବର୍ଣ୍ଣ ହୁଏ। କେବଳ ଚକ୍ଷୁ ପ୍ରଭାବିତ ହୋଇଥିଲେ ଆଖିର ଆଇରିସ୍ ରେଟିନା କାର୍ଯ୍ୟପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୁଏ। ରୋଗୀଟି ଖରାକୁ ଅନେଇପାରେ ନାହିଁ। ଆଖିଡୋଳା ଝଟକା ମାରିଲା ପରି ଦେଖାଯାଏ। ଏସବୁ ଧୀରେ ଧୀରେ ବଢ଼ି ଚାଲେ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ। ଅବଶେଷରେ ଚକ୍ଷୁର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇ ଦୃଷ୍ଟିହୀନ ହେବାର ସମ୍ଭାବନା ଥାଏ। ଦ୍ୱିତୀୟ ପ୍ରକାରରେ ଚକ୍ଷୁ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନ୍ମରୁ ଚର୍ମ ଓ କେଶ କାଞ୍ଚିଆ ବା ଧବଳବର୍ଣ୍ଣ ଦେଖାଯାଏ। ମେଲାନିନ୍ ବର୍ଣ୍ଣକୋଷ ଯାହାକି ଆମର ଚର୍ମକୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମିର ପ୍ରଭାବରୁ ସୁରକ୍ଷା ଦେଇଥାଏ ତାହାର ଅଭାବରେ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଚର୍ମକୁ ପ୍ରଭାବିତ କରିଥାଏ ଯାହାଫଳରେ ବିଭିନ୍ନ ଚର୍ମରୋଗ ସୃଷ୍ଟି ହୋଇଥାଏ। ଏପରିକି ଅଧିକାଂଶ ରୋଗୀଙ୍କୁ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଯଦିଓ ଆଲବିନିଜିମ୍ ଓ ଭିଟିଲିଗୋ ରୋଗରେ ରୋଗୀ ଧବଳବର୍ଣ୍ଣ ହୋଇଥାନ୍ତି, 2ଟି ରୋଗ ମଧ୍ୟରେ ପାର୍ଥକ୍ୟ ହେଉଛି ଭିଟିଲିଗୋ ଜନ୍ମରୁ ହୋଇନଥାଏ। ଏହା ମଳାମଳା ହୋଇ ଆରମ୍ଭ ହୁଏ ଓ ପରେ ଶରୀରକୁ ଆକ୍ରାନ୍ତ କରିଥାଏ। ଏଥିରେ କେଶ ଓ ଚକ୍ଷୁ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଆଲବିନିଜିମ୍ ଏକ ବଂଶଗତ ରୋଗ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ। ଏହି ରୋଗରେ ଚକ୍ଷୁ ଓ ଚର୍ମ ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ଚକ୍ଷୁ ଓ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସୂର୍ଯ୍ୟକିରଣର ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜିମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ବଳ। ଆଲବିନିଜିମ୍ ଏକ ଜନ୍ମଗତ ରୋଗ। ଏହା ସଂକ୍ରାମକ ବା ଡିଆ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏ ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ

ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, କୌଣସି ପ୍ରକାରେ ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ବନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ, ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ, ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି, ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର APJ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୷ା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ DRDL ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି, DRDO ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21ଟି ନୂଆ ସଂଗ୍ରହାଳୟ

0: ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା T20 ବିଶ୍ୱକପ୍ର 10ମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଶୁଣିଥିଲେ କଟକ କେନ୍ଦ୍ରରୁ ପାଟଣା ପ୍ରଚାର କରୁଛୁ କାର୍ଯ୍ୟକ୍ରମ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜି ପୁଣି କିଛି ନୂତନ ସୂଚନା, କିଛି ସୁମଧୁର ସଙ୍ଗୀତ ସହିତ ଶନିବାର ପରିକ୍ରମାକୁ ନେଇ ମୁଁ ଆସିଛି ଆପଣଙ୍କର ଚିର ପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ। ଆଜି ପରିକ୍ରମାରେ ଜାଣିବା କଳା ସାହିତ୍ୟର ବିକାଶରେ ସମର୍ପିତ ଖଡ଼ିଆଳ ରାଜପରିବାର ସମ୍ପର୍କରେ କିଛି ସୂଚନା। ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳର ଇତିହାସ ଯେତିକି ପ୍ରାଚୀନ, ସେତିକି ଗୌରବମୟ ତା'ର ରାଜ ପରମ୍ପରା। ପୌରାଣିକ ମତବାଦରେ ଖଡ଼ିଆଳ ଥିଲା ଦକ୍ଷିଣ କୋଶଳ ରାଜ୍ୟର ଏକ ଅଂଶବିଶେଷ ଓ ଏହାର ନାମ ଥିଲା ଇନ୍ଦ୍ରବନ, ଯାହାର ଅର୍ଥ ବିଶୁଦ୍ଧ ହୀରାର ପ୍ରାପ୍ତିସ୍ଥାନ। ଚୌହାନ ବଂଶୀୟ ଖଡ଼ିଆଳ ରାଜାମାନେ ଥିଲେ ପାଟଣା ବଲାଙ୍ଗୀର ରାଜାଙ୍କର ଭାଇ ଘର। 1590 ମସିହାରେ ଖଡ଼ିଆଳ ରାଜ୍ୟ ଅଲଗା ହେଲା ଓ ରାଜା ଗୋପାଳ ରାୟ କୋମନାକୁ ରାଜଧାନୀ ରୂପେ ପ୍ରତିଷ୍ଠା କରିଥିଲେ। ଗୋପାଳ ରାୟଙ୍କଠାରୁ ନବମ ରାଜା ପ୍ରତାପ ରୁଦ୍ରସିଂହଦେବଙ୍କ ପର୍ଯ୍ୟନ୍ତ କୋମନାଗଡ଼ ଖଡ଼ିଆଳର ରାଜଧାନୀ ଥିଲା। 1852 ମସିହାରେ କୃଷ୍ଣଚନ୍ଦ୍ର ସିଂ ରାଜତ୍ୱ ସମୟରେ ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସକଙ୍କ ବିରୁଦ୍ଧରେ ଯୁଦ୍ଧମ୍ ଦେହି ଡାକରା ଦେଇଥିଲେ। ରାଜା କୃଷ୍ଣଚନ୍ଦ୍ର ସିଂହଦେଓ 1858 ମସିହାରୁ 1862 ମସିହା ପର୍ଯ୍ୟନ୍ତ ତାଙ୍କୁ ଖଡ଼ିଆଳ ଅଞ୍ଚଳରେ ଗୋପନ ଆଶ୍ରୟ ଦେଇଥିଲେ। ସେ ସମୟରେ ଖଡ଼ିଆଳ ରାଜାମାନେ ମହାରାଜା ଉପାଧିରେ ଭୂଷିତ ଥିଲେ। 1865 ମସିହାରେ ବ୍ରିଟିଶ ସରକାର ଖଡ଼ିଆଳ ରାଜ୍ୟକୁ ଜମିଦାରୀ ରାଜ୍ୟ ଘୋଷଣା କଲେ ଓ କୃଷ୍ଣଚନ୍ଦ୍ର ସିଂହଦେଓଙ୍କ ଭାଇ ପଦ୍ମନ ସିଂଙ୍କୁ ରାଜା ଉପାଧି ଦେଇ ପ୍ରତିଷ୍ଠା କଲେ। ପରେ ପରେ ରାଜା ବ୍ରଜରାଜ ସିଂହଦେଓ, ରାଜା ଆର୍ତତ୍ରାଣ ସିଂହଦେଓ, ରାଜା ଅନୁପ ସିଂହଦେଓ ରାଜତ୍ୱ କରିଥିଲେ ଓ ଖଡ଼ିଆଳର ପ୍ରତିଷ୍ଠା ସୁଦୂର ପ୍ରସାରୀ ହୋଇପାରିଥିଲା। ତେବେ ରାଜା ବ୍ରଜରାଜ ସିଂହଦେଓ

ଓଡ଼ିଶା ଇତିହାସର ଜଣେ ଯୁଗାନ୍ତକାରୀ ପୁରୁଷ, ଓଡ଼ିଆ ସାହିତ୍ୟର ଜଣେ ବିଦଗ୍ଧ ସ୍ରଷ୍ଟା ଭାବରେ ସେ ଜନାଦୃତ। ଯୁବରାଜ ଥିବା ସମୟରେ 1883 ସେ ଖଡ଼ିଆଳ ସାହିତ୍ୟ ସମିତି ଗଠନ କରିଥିଲେ ଓ ତାହା ଥିଲା ଓଡ଼ିଶାର ପ୍ରଥମ ସାହିତ୍ୟ ସମିତି। ତେବେ ନବା ଏକ ଛୋଟ ସଙ୍ଗୀତମୟ ବିରତି, ବିରତି ପରେ ପୁଣି କିଛି ଖଡ଼ିଆଳ ସାହିତ୍ୟ ଏବଂ ରାଜପରିବାରକୁ ନେଇ ସୂଚନା।

0: ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ୍ ୱେବ୍ରେ 248 meters ତଥା 1206 kHz ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଉଣେଇଶହ 83 ଖଡ଼ିଆଳ ସାହିତ୍ୟ ସମିତି ତାର ଶତବାର୍ଷିକୀ ପାଳନ କରିଥିଲା। ତତ୍କାଳୀନ ଓଡ଼ିଆ ପତ୍ରିକା ଇନ୍ଦ୍ରଧନୁ ଓ ବିଜୁଳି ରାଜା ବ୍ରଜରାଜ ସିଂ ଦେଓଙ୍କୁ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ଭାବରେ ନାମିତ କରିଥିଲା। ବୀର ବିକ୍ରମ ଦେଓ ଯୁବରାଜ ଅବସ୍ଥାରେ 1895 ବୀର ବିକ୍ରମ ଥିଏଟର ପ୍ରତିଷ୍ଠା କରିଥିଲେ, ଯାହାକି ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ଭାବରେ ପ୍ରତିଷ୍ଠା ଅର୍ଜନ କରିଛି। ବୀର ବିକ୍ରମ ଜଣେ ଖ୍ୟାତନାମା ନାଟ୍ୟକାର ଥିଲେ ଓ 1903 ତାଙ୍କର ରଚିତ ଉତ୍କଳ ଦୁର୍ଦ୍ଦଶା ନାଟକ ଅଖଣ୍ଡ ଓଡ଼ିଶା ଗଠନରେ ସହାୟକ ହୋଇଥିଲା। ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସ୍ୱରୂପ ସେ ଓଡ଼ିଶାର ସୁନାମଧନ୍ୟ କବି ରାଧାନାଥ ରାୟଙ୍କର ସୁପୁତ୍ର ଶଶିଭୂଷଣଙ୍କ ସହ ମହାପ୍ରସାଦ ବା ମୈତ୍ର ସମ୍ପର୍କ ରଖିଥିଲେ। ତେବେ ଖଡ଼ିଆଳର ସାହିତ୍ୟିକ ପରମ୍ପରା ସମ୍ପର୍କରେ ଆଲୋଚକ ଧନେଶ୍ୱର ବାରିକ ଯାହା ମତ ରଖନ୍ତି ତାକୁ ଟିକେ ଶୁଣିବା।
1: ଖଡ଼ିଆଳ କହିଲେ କେଉଁଠି? ପୂର୍ବତନ କଳାହାଣ୍ଡି ବା ସ୍ୱାଧୀନ ପରବର୍ତ୍ତୀ କଳାହାଣ୍ଡି ଜିଲ୍ଲାର ଗୋଟିଏ ସବ୍ଡିଭିଜନ ନୂଆପଡ଼ା ହିଁ ପ୍ରାଚୀନ ଖଡ଼ିଆଳ ରାଜ୍ୟ ବା କାଉଁରୀପାଟଣା ଅନ୍ତର୍ଗତ ଗୋଟିଏ ଛୋଟ ଜମିଦାରୀ ଅଞ୍ଚଳ। ଓଡ଼ିଶାର ଭୌଗୋଳିକ ମାନଚିତ୍ରରେ କଳାହାଣ୍ଡି ନୂଆପଡ଼ା ଖଡ଼ିଆଳ ପ୍ରଭୃତି ଭୂଖଣ୍ଡ ବିଶେଷ ସ୍ୱଳ୍ପ ସ୍ଥାନ ଅଧିକାର କରିପାରନ୍ତି, କିନ୍ତୁ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ। ଯଦିଓ ଖଡ଼ିଆଳର ସାହିତ୍ୟିକ ପରମ୍ପରା କହିଲେ ବିଗତ

0: 500 ବର୍ଷର ଇତିହାସ ଖଡ଼ିଆଳ ସାହିତ୍ୟର ସ୍ୱର୍ଣ୍ଣିମ ସମୟ। ଖଡ଼ିଆଳର ଆଦିକବି ହେଉଛନ୍ତି ଚୈତନ୍ୟ ଦାସ। ସେ ଏକାଧାରାରେ ଜଣେ ଉଚ୍ଚକୋଟୀର କବି, ସନ୍ଥ, ଯୋଗ ସାଧକ, ପରମ ନିର୍ଗୁଣ ଅଦ୍ୱୈତ ବ୍ରହ୍ମର ଏକନିଷ୍ଠ ସାଧକ, ସତ୍ୟ ମହିମା ଧର୍ମର ଆଦ୍ୟ ପ୍ରଚାରକ, ଉତ୍କଳର ମହାକବି ସାରଳ ଦାସ ଓ ପଞ୍ଚସଖାଙ୍କ ପରେ ପଶ୍ଚିମ ଓଡ଼ିଶାରେ ଏହି ଯୋଗଜନ୍ମା କବି କଠୋର ସାଧନା ବଳରେ କରିଥିଲେ ଅପୂର୍ବ ଗ୍ରନ୍ଥତ୍ରୟ ବିଷ୍ଣୁଗର୍ଭ ପୁରାଣ, ନିର୍ଗୁଣ ମାହାତ୍ମ୍ୟ, ଦେବଦର୍ଶନ ପୁରାଣ, ତତ୍ସହିତ ଅନେକ ଭଜନ ଓ ଚୌତିଶା। ଏହି ନିର୍ଗୁଣ ସାହିତ୍ୟ ଧାରାର କବି ଚୈତନ୍ୟ ଦାସ ଖଡ଼ିଆଳର ସାହିତ୍ୟ ଭୌଗୋଳିକ ଚିତ୍ରରେ ପରିଚୟ ଦେଇଛନ୍ତି ପ୍ରଥମ ଥର ପାଇଁ। ଖଡ଼ିଆଳ ଦରବାରର ପୁରୁଣା ରେକର୍ଡରୁ ରାଜା ରତ୍ନସିଂ ଦେବଙ୍କ 7ଟି, ରାଜା କୃଷ୍ଣଚନ୍ଦ୍ର ଦେବଙ୍କ 4ଟି, ପଦ୍ମନସିଂ ଦେବଙ୍କ 13ଟି କବିତା ଏବଂ ତତ୍କାଳୀନ କବିମାନଙ୍କ କବିତା ସଂଗୃହୀତ ହୋଇ ଖଡ଼ିଆଳ କୁସୁମ ଦ୍ୱିତୀୟ ଭାଗ ଗୀତିମଞ୍ଜୁଷା ଖଡ଼ିଆଳ ସାହିତ୍ୟ ସମିତି ଦ୍ୱାରା 1955 ମସିହାରେ ପ୍ରକାଶିତ। ତାପରେ ରାଜା ବ୍ରଜରାଜ ସିଂହଙ୍କ 1899-1907 ସମୟରେ ଓଡ଼ିଆ ସାହିତ୍ୟ କାର୍ଯ୍ୟକଳାପ ଏକ ନୂତନ ବଳ ନେଲା। 1883 ଖଡ଼ିଆଳ ସାହିତ୍ୟ ସମିତି ଗଠନ କଲେ। ତାଙ୍କ ରଚିତ କାବ୍ୟ ବ୍ରଜବଧୁ ବିଳାସ ମଧ୍ୟ ଏହି ବର୍ଷ ପ୍ରକାଶିତ ହୋଇଥିଲା।
1: ରାଜା ବ୍ରଜରାଜଙ୍କର ଶାସନ କାଳରେ ହିଁ ଇଂରେଜ ଶାସନ ଖଡ଼ିଆଳରେ ଆରମ୍ଭ ହୋଇଥିଲା। 1897 ମସିହାରେ ଖଡ଼ିଆଳରେ ଆଙ୍ଗ୍ଲୋ ଭର୍ଣ୍ଣାକୁଲାର ମିଡିଲ୍ ସ୍କୁଲ ପ୍ରତିଷ୍ଠା କରିଥିଲେ, ଯାହାକି ବର୍ତ୍ତମାନ ଗର୍ଲସ୍ ସ୍କୁଲ ଭାବରେ ପ୍ରତିଷ୍ଠିତ। ରାଜା ଆର୍ତତ୍ରାଣ ଦେଉ ରାଜା ଏଟି ହାଇସ୍କୁଲ ପ୍ରତିଷ୍ଠା କରିଥିଲେ, ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ 1944 ମସିହା ଡିସେମ୍ବର ମାସ 15 ତାରିଖରେ ଇଂରେଜ ଗଭର୍ଣ୍ଣର ସାର୍ ହଟସନ୍ ଲୁଇସ୍ ଖଡ଼ିଆଳ ଆସିଥିଲେ। ବ୍ରିଟିଶ ସରକାର 1862 ମସିହାରେ ରାୟପୁର ଜିଲ୍ଲା ପ୍ରତିଷ୍ଠା କରି ଖଡ଼ିଆଳକୁ ମହାସମୁଦ ତହସିଲରେ ରଖିଥିଲେ। ଖଡ଼ିଆଳ ଅଞ୍ଚଳର ସାହିତ୍ୟପ୍ରେମୀ ରାଜା ଆର୍ତତ୍ରାଣ ଦେଉଙ୍କର ନେତୃତ୍ୱରେ ଭାଷା ଆନ୍ଦୋଳନରେ ସାମିଲ ହୋଇଥିଲେ। 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ଏହା ସହାୟକ ହୋଇପାରିଥିଲା। ତାଙ୍କର ସୁପୁତ୍ର ଅନୁପ ସିଂଦେଓ ଜଣେ ଜନପ୍ରିୟ ରାଜା ଓ ରାଜନେତା ଥିଲେ। ସେ ଅନେକ ଥର ଓଡ଼ିଶା ବିଧାନସଭାର ସଦସ୍ୟ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ରାଜା ବ୍ରଜରାଜ 1897 ମସିହାରେ ପ୍ରତିଷ୍ଠା କରିଥିବା ବ୍ରଜରାଜ ବାଗକୁ ରାଜା ଅନୁପ ସିଂଦେଓ ଓ ତାଙ୍କର ପତ୍ନୀ ସୌଭାଗ୍ୟ ମଞ୍ଜରୀ ଦେବୀ ଖଡ଼ିଆଳ କଲେଜ ପ୍ରତିଷ୍ଠା ପାଇଁ ଦାନ କରିଥିଲେ, ଯାହାର ପରିମାଣ ଥିଲା ପ୍ରାୟ 40 ଏକର ଜମି। ଖଡ଼ିଆଳ ଥିଲା ରାଜା ଶାସନ ସମୟରେ ଏକ ସ୍ୱର୍ଣ୍ଣିମ ଅଞ୍ଚଳ। ରାଜ୍ୟର ବିକାଶ ସହ ରାଜଦରବାରରେ ସାହିତ୍ୟ, ସଙ୍ଗୀତ ଓ କବିତାର ଆସର ଜମୁଥିଲା। ଖଡ଼ିଆଳ ରାଜାବୃନ୍ଦ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଜଣେ ଯଶସ୍ୱୀ ସ୍ରଷ୍ଟା ଓ ସର୍ବମାନ୍ୟ ମହାମନିଷୀ। ବର୍ତ୍ତମାନ ପ୍ରଥା ଅନୁଯାୟୀ ରାଜା ଥିବା ଡକ୍ଟର ଜିତାମିତ୍ର ପ୍ରସାଦ ସିଂଦେଓ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତ୍ନତତ୍ତ୍ୱବିତ୍ ଓ ଐତିହାସିକ। ପଟ୍ଟାୟତ ନୀଳ ଲୋହିତ ସିଂଦେଓ ଓଡ଼ିଶାର ଜଣେ ଆଗଧାଡ଼ିର କବି। ରାଣୀ ରାଜଶ୍ରୀ ଦେବୀ ଭାରତର ଜଣେ ପ୍ରତିଷ୍ଠିତ ମହିଳା ସମାଜସେବିକା। କର୍ପୂର ଉଡ଼ିଯାଇଛି, କନା ପଡ଼ି ରହିଛି, ଏହି ନ୍ୟାୟରେ ଆଜି ରାଜା ଶାସନ ନାହିଁ। ତଥାପି ଖଡ଼ିଆଳ ରାଜାଙ୍କ ପ୍ରତି ଏ ଅଞ୍ଚଳବାସୀଙ୍କର ପ୍ରଗାଢ଼ ଭକ୍ତି ଓ ସମ୍ମାନ ରହିଛି।

ତାହେଲେ ବନ୍ଧୁଗଣ, ଆଜି ପରିକ୍ରମାରେ କଳା ଓ ସାହିତ୍ୟର ବିକାଶରେ ସମର୍ପିତ ଖଡ଼ିଆଳ ରାଜ ପରିବାର ସମ୍ପର୍କରେ ସୂଚନା ଏତିକି, ଆଉ ସଙ୍ଗୀତ ବି ଏତିକି। ପୁଣି କିଛି ନୂତନ ସୂଚନା ଆଉ ସଙ୍ଗୀତ ସହ ଦେଖା ହେବ ଆସନ୍ତା ଶନିବାର ଦିନ ଠିକ୍ ଏହି ସମୟରେ ପରିକ୍ରମା କାର୍ଯ୍ୟକ୍ରମରେ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆଜି ଦିନଟି ଆପଣଙ୍କର ଶୁଭଙ୍କର ହେଉ, ମଙ୍ଗଳମୟ ହେଉ। ବିଦାୟ ନେଉଛୁ, ନମସ୍କାର।

0: esempio. সম্পর্ক করি ও শিব প্রধান।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସେମି, ମଟର, ବାଇଗନ୍, କୁନ୍ଦୁରୁ ଆରୁ ଲଇନି। ତୁଇ ସବୁ ଚାଷ୍ କରବାର୍ ଭିତରେ ଆମର୍ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାକର୍ ସମୟ ବାହାର କରି କରି ଇ ବେବିକର୍ଣ୍ଣ ଚାଷ୍ ବି କରିଥିସନେ? ଇ ଭିତରେ କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଇ ବଡ଼ ବଡ଼ ଦାନା ଆରୁ ବଡ଼ ବଡ଼ ଆକାରର ମକା ଲଗାବାର ବେଲ୍କେ ଆରୁ କିଛି ଚାଷୀ ଦାଦାମାନେ ଇ ଛୋଟ ଛୋଟ ମକା ଯାହାକେ କି ବେବିକର୍ଣ୍ଣ ବୋଲିକରି କହେସନ୍, ଇ ଚାଷ୍ ବି କରିଥିସନେ? ପ୍ରତି 100 ଗ୍ରାମ ତାଜା ବେବିକର୍ଣ୍ଣେ ଜଳୀ ର ମାତ୍ରା 98.1%, ଶ୍ୱେତସାର 8.20%, ଆରୁ ଅଲଗା ପ୍ରକାରର ଧାତ ପଦାର୍ଥ ବି ଇ ଭିତରେ ଭରି ରହିଛେ। ଇଟା ଗୋଟେ ଟୁଣକେ ସ୍ୱାଦ ଆରୁ ମନକେ ପସନ୍ଦ ଲାଗ୍ଲା ଭଳିଆ ହେଇଥିବାର କାରଣରୁ ଦେଶ ବିଦେଶନେ ବଡ଼ ବଡ଼ ହୋଟେଲ ମନ କରିଥି ବି ଏଟାର ଚାହିଦା ବେଶୀ ପରିମାଣରେ ରହିଛେ। ଇ ଭିତରେ କ୍ୟାଲସିୟମ ଆରୁ ଫସଫରସ ଅଧିକା ପରିମାଣରେ ରହିଥିସିଏ, ତାର ସନେ ପ୍ରୋଟିନ, କାର୍ବୋହାଇଡ୍ରେଟ ଆରୁ ଆମକେ ମିଲିଥିସିଏ। ଇଟାକେ ଛାଡ଼ିଦେଲେ ପଶୁମାନଙ୍କର ଖାଇଦ ଲାଗି ଇଟାର ସବୁ ଜନ୍ସ ଆରୁ ପାଚିଗଲା ପଛେ ବି ଇଟାକେ ଆମର ଚାଷୀ ଦାଦାମାନେ ପଶୁମାନଙ୍କର ଖାଇଦ ହିପାସେ ବ୍ୟବହାର କରିଥିସନେ। ତ ଚାଷୀ ଦାଦାମାନେ ଏବେ କଥା ଆସୁଛି, ଇ ଚାଷ କରବାର ଲାଗି ଆମେ ଯେତେବେଳେ ଅଟା ଭିଡ଼ଲୁ ନା ବୋଇଲେ, ଇ ଚାଷ କରବାର ଆଗରୁ ତାର ଜମି ପ୍ରସ୍ତୁତି ଆରୁ ଇଟାର ଚାଷ ପଦ୍ଧତି କେନ୍ତା ହେବାର କଥା, ଇ କଥା ଗୋଟିଏ ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ମକା ଚାଷ ଭଳିଆ ଇ ଚାଷକେ ବି ଆମର ଚାଷୀ ଦାଦାମାନେ କରବାକେ ପଡ଼ବା। ଏ ବୁନବାର ଜମିକେ ଗଭୀର କରି କରି ତସି ଦେବାକେ ପଡ଼ବା, ତାର ପଛେ 2-3 ଥର କଲ୍ଟିଭେଟର ସାହାଯ୍ୟ ନେଇକରି ଆର ଥରେ ତାକେ ତସି ଦମା। ଏସବୁ ଜମି ଯେନ୍ତା ଫସଫସିଆ ହେଇକରି ସେନର ଆଦ୍ରତା ଠିକ ରହେବା ସେଥିଲାଗି ଆର ଥରେ ମଇ ଦେବାକେ ପଡ଼ବା। ଏ ସେନ୍ତା ଏବେ କଥା ଆସୁଛେ ଇନର ଲଗାବାର ଦୂରତା କେତେ ରଖବାକେ ପଡ଼ବା, ଇ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଗଛକେ ଗଛ ଆରୁ ମଞ୍ଜିକେ ମଞ୍ଜି 20 ସେଣ୍ଟିମିଟର ଆରୁ ଧାଡ଼ କେ ଧାଡ଼ 45 ସେଣ୍ଟିମିଟର ଆମକେ ରଖବାକେ ପଡ଼ବା। ଏ ସେନ୍ତା ଏବେ କଥା ଆସୁଛେ ଖତ ସାରର ବ୍ୟବସ୍ଥା କେନ୍ତା କରବାକେ ପଡ଼ବା, ଇ କଥା ଗୋଟେ କି ବି ଆମର ଚାଷୀ ଦାମନକେ ନିହାତି ଜାଣବାକେ ପଡ଼ବା। ଏ ଏକର ପିଛା ହାରାହାରି 60 କିଲୋଗ୍ରାମ ଜବଖିଆର ଯାନ, 24 କିଲୋଗ୍ରାମ ଫସଫରସ ଆରୁ 16 କିଲୋଗ୍ରାମ ପଟାସ ସାର ଆମକେ ଆବଶ୍ୟକ ପଡ଼ବା। ଏ ମଞ୍ଜି ରୋବାର ସମୟାନେ ସବୁ ଫସଫରସ ଆରୁ ପଟାସ ସନେ 1/3 ଜବଖିଆର ଯାନ ସାରକେ ହାଇଡ଼ନେ ବୁନବାକେ ପଡ଼ବା। ଏ ବୁନବାର 20-25 ଦିନ ଆରୁ 40 ଦିନ ଭିତରେ ଯେତିକି ବାକି ରହିଥିବାର ଜବଖିଆର ଯାନକେ ସମାନ 2 ଭାଗ କରିଦେଇକରି ଇଟାକେ ଆରୁ 2 ଥର ଇଟାକେ ପ୍ରୟୋଗ କରବାକେ ପଡ଼ବା। ଏ ଶେଷ ତସଲା ବେଲକେ ଏକର ପିଛା ହାରାହାରି 10 ଟନ୍ ସଢ଼ା ଗୋବର ଖତକେ ମିଶାବାକେ ପଡ଼ବା। ଏବେ କଥା ଆସୁଛେ

ଏଥର ଶିଳ୍ପଗ୍ରନ୍ଥରେ ପରବର୍ତ୍ତୀ ଗୀତଟି ଗୀତିକାରଙ୍କ ଭିନ୍ନ ଏକ ରଚନାରୁ ଅଭିଜିତ ମଜୁମଦାର।

ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ଓ ବୈଦେଶ ବିଳାସର ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ କୁମାର ଲେଙ୍କା କଥଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ମମତାରାଣୀ ସାହୁ ଏବଂ ରାମ ଦାସ। ବର୍ଣ୍ଣନାରେ ବିଶ୍ୱ ମିଶ୍ର।

ପୂର୍ବରୁ ଗୋଦାବରୀ ନଦୀକୁ ଅଭିସାରିକା ରମଣୀ ଭାବେ ଭଞ୍ଜକବି ବର୍ଣ୍ଣନା କରିଛନ୍ତି। ଅଭିସାରିକାକୁ ବିଟପି ବା ଅସତୀ ସ୍ତ୍ରୀମାନେ ବାଧା ନଦେଲା ପରି ଗୋଦାବରୀ ନଦୀର ଦୁଇ ତୀରରେ ଥିବା ବିଟପି ବା ବୃକ୍ଷମାନେ ତା ଗତିପଥରେ ବାଧା ଜନ୍ମାଇ ନାହାନ୍ତି। ଦ୍ୱିଜ ଯେପରି ନାନା ଗୋତ୍ରର ଥାନ୍ତି, ଏଠି ସେଭଳି ନାନା ଗୋତ୍ର ବା ବିଭିନ୍ନ ଜାତିର ଦ୍ୱିଜ ବା ପକ୍ଷୀ ଅଛନ୍ତି। ସେମାନେ ସତେ ଯେପରି ଅଭିସାରିକା ଗୋଦାବରୀକୁ କହୁଛନ୍ତି, ତୁ ପରା ଗୌତମ ଋଷିଙ୍କ କନ୍ୟା ଗୌତମୀ, ତୋର ଏଭଳି ପଥରେ ଯିବା ଅନୁଚିତ। ବହୁ ରସରେ ପରିପୂର୍ଣ୍ଣ ହୋଇ ମଧ୍ୟ ଲବଣାକ୍ତ ସମୁଦ୍ରରେ ନିଜକୁ ମିଶାଇ ଦେଉଛି ନଦୀ ଗୋଦାବରୀ। ଲବଣାକ୍ତ ସମୁଦ୍ର ସହ ଏହି ପ୍ରଗାଢ଼ ପ୍ରୀତି ସ୍ୱାଦକୁ ବିନଷ୍ଟ କରିଦେଇଛି। ମଧୁର ଜଳ ଲବଣାକ୍ତ ହୋଇ କୂଳ ଗୌରବ ଲୁପ୍ତ ହୋଇଛି। ଏହି ପ୍ରସଙ୍ଗରେ କବି ରୂପକ ଓ ଶ୍ଳେଷମିଶା ଭାଷା ପ୍ରୟୋଗ କରିଛନ୍ତି। ପଞ୍ଚବଟି ବନ ସମସ୍ତଙ୍କୁ ତୋଷଦାନ କରୁଛି। ଏଠାରେ ଥିବା ବୃକ୍ଷମାନେ ତରୁଣୀ ସ୍ତ୍ରୀ ଭଳି ଜଣାଯାଉଛନ୍ତି। ତରୁଣୀମାନେ ତାଙ୍କ କାନ୍ତ ସହ ବିହାର କରି ପୁତ୍ରବତୀ ହେବା ଭଳି ପୁଷ୍ପବତୀ ବୃକ୍ଷମାନେ ଫଳବତୀ ହୋଇଛନ୍ତି।

ବୃକ୍ଷମାନଙ୍କ ନିକଟରେ ଅଛନ୍ତି ଲତାବୃନ୍ଦ, ସତେଚିପରି ସେମାନେ ନାୟକ ପାଶ୍ୱରେ ଥିବା ଦୋଚାରୁଣୀ ଭଳି ଦେଖାଯାଉଛନ୍ତି। ଦୋଚାରୁଣୀ ସ୍ତ୍ରୀ ପୁଷ୍ପବତୀ ହେବା ବାହାନ କରି ସ୍ୱାମୀକୁ ସଙ୍ଗ ନ ଦେଇ ପରପୁରୁଷ ସଙ୍ଗେ ଭାବ କଲା ପରି ପୁଷ୍ପିତା ଲତାମାନେ ଭ୍ରମରକୁ ସୁଖ ସମ୍ଭୋଗ ଦେଉଛନ୍ତି। ରାଜା ଯେପରି ଦୋଷୀ ଦୋଚାରୁଣୀକୁ ଦଣ୍ଡ ଦିଏ, ସେଭଳି ପବନ ରୂପୀ ଦଣ୍ଡପାସି ବା କଟୁଆଳ ବଳ ପ୍ରୟୋଗ କରି ପୁଷ୍ପର ବାସନା ହରି ନେଉଛି। ଚନ୍ଦନ ଗଛରେ ଆନନ୍ଦରେ ଆଶ୍ରୟ ନେଇଛି ସର୍ପ, କବିଙ୍କ ଦୃଷ୍ଟିରେ ସେ ନଷ୍ଟଦୂତୀ। ବହି ପ୍ରକୃତି ମଧ୍ୟରେ ମୁକ୍ତ ବିଶୃଙ୍ଖଳିତ ପ୍ରେମର ପରିପୂର୍ଣ୍ଣ ପ୍ରକାଶ। ପ୍ରଭୁ ଶ୍ରୀରାମ ଓ ମାତା ସୀତା ଏହି ପରିବେଶର ବ୍ୟତିକ୍ରମ ହୋଇ ଏକନିଷ୍ଠ ଦାମ୍ପତ୍ୟ ପ୍ରେମରେ ନିବିଷ୍ଟ ହୋଇ ରହିଛନ୍ତି। ବାହାରେ ପ୍ରକୃତିର ପାଶବିକ ଓ ସ୍ୱାଭାବିକ ଉଚ୍ଛୃଙ୍ଖଳ ପ୍ରେମର ବନ୍ଧନ, ପଶୁମାନେ ବିଦେଶୀ ଭଳି ଗତାଗତ ହୁଅନ୍ତି ଉନ୍ମୁକ୍ତ ବିଶୃଙ୍ଖଳ ପ୍ରୀତିର ସନ୍ଧାନରେ। ନଷ୍ଟା ନାରୀଙ୍କ ଦୂତି ବିଦେଶୀମାନଙ୍କୁ ଆହ୍ୱାନ କରେ, କପୋତ ସ୍ୱନ ଯେପରି ସେଭଳି ସ୍ୱୟଂ ଦୂତିଙ୍କ ଆମନ୍ତ୍ରଣକାରୀ ମୃଦୁ ବଚନ ଭଳି ମନେ ହେଉଥିଲା। ଏହିଭଳି ଉଚ୍ଛୃଙ୍ଖଳିତ ପ୍ରତିକୂଳ ପରିବେଶରେ ପରିପୂର୍ଣ୍ଣ

ଭାରି ପ୍ରକୃତିର ପାଶବିକ ଓ ସ୍ୱାଭାବିକ ଉଚ୍ଛୃଙ୍ଖଳ ପ୍ରେମର ବନ୍ଧନ। ପଶୁମାନେ ବିଦେଶୀ ଭଳି ଗତାଗତ ହୁଅନ୍ତି ଉନ୍ମୁକ୍ତ ବିଶୃଙ୍ଖଳ ପ୍ରୀତିର ସନ୍ଧାନରେ। ନଷ୍ଟା ନାରୀଙ୍କ ଦୂତି ବିଦେଶୀମାନଙ୍କୁ ଆହ୍ୱାନ କରେ। କପୋତ ସ୍ୱନ ଯେପରି ସେଭଳି ସ୍ୱୟଂ ଦୂତିଙ୍କ ଆମନ୍ତ୍ରଣକାରୀ ମୃଦୁ ବଚନ ଭଳି ମନେ ହେଉଥିଲା। ଏହିଭଳି ଉଚ୍ଛୃଙ୍ଖଳିତ ପ୍ରତିକୂଳ ପରିବେଶରେ ପରିପୂର୍ଣ୍ଣ ବନ ପ୍ରକୃତି। ବନରେ ଶୃଙ୍ଖଳା ନାହିଁ, ତାହା ଅରଣ୍ୟ। ଗୃହରେ ରହିଛି ନୀତି ନିୟମ ଶୃଙ୍ଖଳା। ସେଥିପାଇଁ ବନ ମଧ୍ୟରେ ଆଶ୍ରମ ନିର୍ମାଣ କଲେ ରାମ ଲକ୍ଷ୍ମଣ ଓ ସୀତା। ଏହି ବନରେ ବାସ କରୁଥିବା ଓ ଇନ୍ଦ୍ରଙ୍କ ଦ୍ୱାରା ପ୍ରଶଂସା ଲାଭ କରିଥିବା ଜଟାୟୁ ପକ୍ଷୀ ବୈଦେହୀଙ୍କୁ ସୁରକ୍ଷା ଦେବା ପାଇଁ ସମ୍ମତି ଦେଲା ବୋଲି କବି କହିଲେ।

ସଂଯୁକ୍ତ ମହାକାବ୍ୟ ସଙ୍ଗୀତାତ୍ମକ ପରିବେଷଣ ସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ କୁମାର ଲେଙ୍କା ଥିଲେ ସ୍ୱାଇଁ ଭିକାରୀ ଚରଣ ବଳ ମମତାରାଣୀ ସାହୁ ଏବଂ ରାମହରି ଦାସ ବୀରେନ୍ଦ୍ର କୁମାର ମିଶ୍ର ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ ସୁରକ୍ଷା ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ ଘରେ ରାତ୍ରି ଝରକା ଖୋଲା ରଖନ୍ତୁ ଥଣ୍ଡା ପାଣିରେ ଗାଧାନ୍ତୁ ସୁସ୍ଥ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଓ ଘରେ ଉପଲବ୍ଧ ତଥା ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ ଖାଆନ୍ତୁ ନାହିଁ ଚା କଫି ମାଦକ ଦ୍ରବ୍ୟ ଓ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତୁ ନାହିଁ ସୂଚନାଟି ଶେଷ ହେଲା ବନ୍ଧୁ ଆରମ୍ଭ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ କଥାଚିତ୍ରରୁ ଉଦିତ ନାରାୟଣ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: हिंदी कथा चित्र रो गीत सुनि छंती आकाशवाणी भवानी पटना केंद्र रो श्रोता बंधु सुनंतो वरिष्ठ कथा चित्र रो एही गीतटी द्वैतकंठरी लता मंगेशकर एवं मनमोहन सिंह गीत रचना बर्मा मल्लिक संगीत उत्तम जगदीश कथचित्र वारिश।

ବର୍ତ୍ତମାନ ଶୁଣନ୍ତୁ ବିଶାଲବାଦ କଥାଚିତ୍ରର ଏହି ଗୀତଟି ଆନନ୍ଦ ବକ୍ସିଙ୍କ ଗୀତ ରଚନା ବେଦକଣ୍ଠରେ ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଧରି ରାମହାନ୍ତିଏବଂ କୁମାର ବାପି ଗଣେଶ୍ୱର ମହାପାତ୍ରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର। କଥାଚିତ୍ର ତତି ମୌରାଣ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟି ସୌରିନ୍ ଭଟ୍ଟ ଏବଂ ପାମେଲା ଜୈନଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ, ସଙ୍ଗୀତ ସଂଯୋଜନା ଦୀପକ କୁମାର, କଥାଚିତ୍ର ହିରୋ।

ଓଡ଼ିଆ କଥା ଚିତ୍ରାଳ ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅଭିମନ୍ୟୁ ଏହି କଥା ଚିତ୍ରରୁ, ଜୁଆଳକଣ୍ଠରେ ଉଦିତ ନାରାୟଣ ଏବଂ ନିବେଦିତା ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ସଙ୍ଗୀତ ପ୍ରେମାନନ୍ଦ ଏବଂ ଭକ୍ତ ପ୍ରସାଦ।

ଶୁଣୁଛନ୍ତି ଅରବିନ୍ଦ ଏବଂ ପମିଙ୍କ ଯୁଗଳ କଣ୍ଠରେ କଥାଚିତ୍ର ମୋ ସୁନା ପୁଅ। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା।

ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ଟେଲିଫୋନ୍ ନମ୍ବର ଦୁଇଟି ହେଉଛି 06712303146 ଏବଂ 06712303149। ବର୍ତ୍ତମାନ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।
1: ନମସ୍କାର। ଏଇ ପ୍ରଯୁକ୍ତି ବିଦ୍ୟାର ଯୁଗରେ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ ଆମ ଜୀବନକୁ ସହଜ କରିଛି, କିନ୍ତୁ ଆମକୁ ପ୍ରତି ବଦଳରେ ମାନସିକ ଅବସାଦ, ବିଭିନ୍ନ ରୋଗ ବି ଦେଇଛି। ସୁସ୍ଥ ଶରୀର, ସ୍ଥିର ମନ, ନିରାମୟ ଜୀବନ ପାଇଁ

0: ଯୋଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ କେବଳ ମ୍ୟାଟ୍ ଉପରେ ସୀମିତ ନୁହେଁ, ଆମର ଚିନ୍ତା, କଥାବାର୍ତ୍ତା, ବ୍ୟବହାରରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ତେବେ ଏ ସମ୍ପର୍କରେ ତ ଆମ ଗହଣରେ ଉପସ୍ଥିତ ବିଶେଷଜ୍ଞ ମହାଶୟମାନେ ଯିଏ ଅଛନ୍ତି ସେମାନେ ଅଧିକ କହିପାରିବେ। ଯିଏ ଆମ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ବିଶେଷଜ୍ଞ ଭାବେ, ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର ମହାଶୟ ଏବଂ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡ଼ାମ, ଆପଣ ଦୁଇ ଜଣଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର
2: ନମସ୍କାର।
0: ତେବେ ବିଷୟ ତ ଏଇ ଟିକିଏ ପୂର୍ବରୁ ଆମର ଯେ ଉଦ୍ଘୋଷକ ମହାଶୟ କହିସାରିଛନ୍ତି, ଆଉ ଥରେ କହି ରଖୁଛୁ, ଆମର ବିଷୟ ରହିଛି ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏବଂ ଆପଣମାନଙ୍କୁ କହି ରଖୁଛୁ ଆମର ଯେଉଁ ଟେଲିଫୋନ୍ ନମ୍ବର ଦୁଇଟି ରହିଛି 06712303146 ଏବଂ 06712303149, ଆପଣ ଏହି ଦୁଇଟି ଫୋନ୍ ନମ୍ବର ମାଧ୍ୟମରେ ଆମ ସହ ଯୋଗାଯୋଗ କରିପାରିବେ। ବିଶେଷଜ୍ଞ ମହାଶୟ ଦୁଇ ଜଣ ଯେଉଁମାନେ ରହିଛନ୍ତି ଷ୍ଟୁଡିଓରେ ଉପସ୍ଥିତ, ତାଙ୍କୁ ପ୍ରଶ୍ନ ପଚାରିପାରିବେ। ଆମର ଯେଉଁ ବିଷୟ ରହିଲା ବୟୋବୃଦ୍ଧି ସହ ଯୋଗାଭ୍ୟାସ, ତେବେ ବୟୋବୃଦ୍ଧି ସହ ଯୋଗାଭ୍ୟାସ କିପରି ଶରୀରକୁ ସୁସ୍ଥ ରଖିପାରେ ଆମେ ମହାଶୟ ସୁରେଶ କୁମାର ମହାପାତ୍ରଙ୍କ ଠାରୁ ଜାଣିବା।
1: ହଁ, ନିଶ୍ଚିତ ଭାବରେ ମନୁଷ୍ୟ ଯେତେବେଳେ ଜନ୍ମ ନେଉଛି ତା'ର ଶୈଶବ ଅବସ୍ଥା, ଶିଶୁ ଅବସ୍ଥା, ତାପରେ ଯୁବକ ଅବସ୍ଥା ଏବଂ ଶେଷରେ ପ୍ରୌଢ଼ ଏବଂ ବୃଦ୍ଧାବସ୍ଥା ଆସିଥାଏ। ଏ ଯେଉଁ ଚାରିଟି ଅବସ୍ଥା ଦେଇକି ମଣିଷ ଗତି କରେ ସେଥିରେ ବିଶେଷ ଭାବରେ ଆପଣ ଦେଖିବେ ଛୋଟ ପିଲା ତାଙ୍କର ବଡ଼ିଟା ପୁରା ଫ୍ଲେକ୍ସିବୁଲ ଥିବ। ବୟସ୍କ ଲୋକମାନଙ୍କର ଯେତେବେଳେ ଯୁବକମାନଙ୍କର ପ୍ରୋବ୍ଲେମ୍ ପ୍ରାୟ ବିଶେଷ ନଥାଏ ଶାରୀରିକ ସ୍ତରରେ, କିନ୍ତୁ ଯେତେବେଳେ ଆମର ଏଜ୍ ଅଧିକ ହୋଇଯାଏ 50-60 ବର୍ଷ ପରେ ଯେଉଁମାନେ ଆମର ସିନିୟର ସିଟିଜେନ୍ ହୋଇଯାଆନ୍ତି ସେତେବେଳେ ଆମର ଶରୀର ତ ପରିବର୍ତ୍ତନ ନିଶ୍ଚୟ ହେବ। ଚୁଟି ପାଚିଯିବ ବା ଝଡ଼ିଯିବ, ଦାନ୍ତ ପଡ଼ିଯିବ ବା ଚମ ଧୁଡ଼ୁଡ଼ ହୋଇଯିବ, କିନ୍ତୁ ଇଣ୍ଟର୍ନାଲ୍ ପାର୍ଟସ୍ ଗୁଡ଼ା ଆମର ଅଛି, ଆମର ଅନ୍ତର୍ନିହିତ ଯେଉଁ ଶକ୍ତିଟା ସେଇଟା କେତେବେଳେ ପରିବର୍ତ୍ତନ ହୋଇଥାଏ। ଯେମିତିକି ଆମର ଯେଉଁ ଗ୍ଲାଣ୍ଡ ଗୁଡ଼ା ଅଛି, ଗ୍ରନ୍ଥି ପ୍ରଣାଳୀ, ତା'ର ଯେଉଁ କ୍ଷରଣଟା ହୁଏ, ଯିଏକି ଆମକୁ ଡାଇଜେସନ୍ ଠିକ୍ କରାଏ, ଆମର ଏକ୍ଜିଲିନ୍ ସିଷ୍ଟମ୍ଟା ନିଷ୍କାସନ କ୍ରିୟା ଠିକ୍ କରାଇଥାଏ, ଏଇ ଜିନିଷଗୁଡ଼ାକ ବହୁତ ଅସୁବିଧା ସେତେବେଳେ ହୋଇଥାଏ। ତେଣୁ ଆମେ ଯଦି ଯୋଗ ନିୟମିତ ଭାବେ କରିବା ତାହେଲେ ଆମର ଏଇ ଯେଉଁ ଇଣ୍ଟର୍ନାଲ୍ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ, ଅନ୍ତ ଯେତେ ଦିନ ଆମେ ବଞ୍ଚିବା ଈଶ୍ୱରଙ୍କ ଦୟାରୁ ସେ ଯାଏ ଆମର ସବୁ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ। ଆମର ଏଜ୍ ବଢ଼ିଗଲେ ମଧ୍ୟ, ଆମ ଜଣେ ବୟସ୍କ ହୋଇଗଲେ ମଧ୍ୟ ଆମର ସମସ୍ତ କାର୍ଯ୍ୟକୁ ଆମେ ଜଣେ ୟଙ୍ଗ ଭଳିଆ ସୁଚାରୁ ରୂପେ ସମ୍ପାଦନ କରିପାରିବା।
0: ତେବେ ମ୍ୟାଡ଼ାମ, ମଞ୍ଜୁ ମ୍ୟାଡ଼ାମ, ଜୀବନଶୈଳୀ ଜନିତ ଯେଉଁ ରୋଗ ରହିଛି ତାକୁ ନିୟନ୍ତ୍ରଣରେ ଯୋଗ କେମିତି ଉପକାରୀ?
2: ଦେଖନ୍ତୁ, ଭଲ ପ୍ରଶ୍ନଟିଏ ପଚାରିଲେ। ଯେତେବେଳେ ଯେମିତି ସାର୍ ଆମର କହିଲେ ଯେ ଯେତେବେଳେ ଆମେ ଶୈଶବ କିମ୍ବା କୈଶୋର ଅବସ୍ଥାରେ ଥାନ୍ତି, ଯୁବକ ଅବସ୍ଥା ପର୍ଯ୍ୟନ୍ତ ଆମର ସବୁ ଯେତିକି ଆମର ପ୍ରଣାଳୀ ଅଛନ୍ତି, ଗ୍ରନ୍ଥି ଅଛନ୍ତି, ସେମାନଙ୍କର କାମ ସୁଚାରୁ ରୂପେ ଚାଲିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେତେବେଳେ ଆମେ 40-50 ବର୍ଷକୁ ଆସିଯାଆନ୍ତି ତ ଧୀରେ ଧୀରେ ଆମର ଶରୀରରେ ଅବନତି ଦେଖାଯାଏ। ଆଉ ଆଜିକାଲି ଯେଉଁ ଲାଇଫ୍ ଷ୍ଟାଇଲ୍ ଜନିତ ଯେଉଁ ସବୁ ଆପଣଙ୍କର ହାଇ ବିପି ହେଲା, ଡାଇବେଟିସ୍ ହେଲା, ଥାଇରଏଡ଼୍ ହେଲା, ଏସବୁ ବହୁଳ ମାତ୍ରାରେ ଆମେ ଆଜିକାଲି ଦେଖିବାକୁ ପାଉଛେ। କାରଣ ହେଲା ଯେ ଆମେ ବହୁତ ନିଷ୍କ୍ରିୟ ଜୀବନ ଆଜିକାଲି ଯାପନ କରୁଛେ। ତ ସେଇ ଅନୁସାରେ ମଣିଷ ତ ପରିବର୍ତ୍ତନଶୀଳ, କାରଣ ମଣିଷ ହେଉଛି ପ୍ରକୃତିର ପରିଣାମ। ପ୍ରକୃତି ଯେମିତି କ୍ଷଣ କ୍ଷଣକୁ ଧୀରେ ଧୀରେ ବଦଳି ଚାଲେ, ମଣିଷ ମଧ୍ୟ, ଆମର ଶରୀର ମଧ୍ୟ ସେଇ ଅନୁସାରେ ବଦଳିବାରେ ଲାଗିଥାଏ। ଯେତେବେଳେ ଆମେ ଯୋଗାଭ୍ୟାସ କରୁଥାନ୍ତି, ଯଦି ଆମେ ନିୟମିତ ଯୋଗାଭ୍ୟାସ କରୁଥାନ୍ତି, ଦେଖନ୍ତୁ ଏ ଯେଉଁ ପରିବର୍ତ୍ତନ ହେଉଛି ତାକୁ ତ ଆମେ ରୋକିପାରିବା ନାହିଁ, କିନ୍ତୁ ଏହାର ଗତିକୁ ଆମେ ଯୋଗାଭ୍ୟାସ ଦ୍ୱାରା ନିଶ୍ଚିତ ଭାବରେ କମେଇ ଦେଇପାରିବେ। ମାନେ ଆମେ କିଛି ବର୍ଷ ଅଧିକା ସମୟ ଆମେ ସୁସ୍ଥ ଶାରୀରିକ, ମାନସିକ ଏବଂ ସାମାଜିକ ଭାବରେ ସକ୍ରିୟ ଏବଂ ସ୍ୱାବଲମ୍ବୀ ଜୀବନ ବ୍ୟତୀତ କରିବାରେ ସକ୍ଷମ ହୋଇପାରିବା।
0: ତେବେ ମହାଶୟ ସୁରେଶ ସାର୍, ଆଜିର ବ୍ୟସ୍ତ ଜୀବନରେ ଯେଉଁ ଯୁବପିଢ଼ି କାହିଁକି ଯୋଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବେ, ଯୋଗାଭ୍ୟାସ କାହିଁକି କରିବେ, ତାଙ୍କର କ'ଣ ଲାଭପ୍ରଦ?
1: ମୁଁ ଆପଣଙ୍କୁ ଏଥିରେ ଗୋଟେ ଉଦାହରଣ ଦେଇପାରିବି। ଆମର ଯେତେବେଳେ ଟେକ୍ନିକାଲ ଅର୍ଗାନାଇଜେସନ୍ ବା ଯେଉଁଟା ITI ସିଷ୍ଟମରେ ପିଲାମାନେ କାମ କରୁଛନ୍ତି, ବେଶୀ ୟଙ୍ଗ ପିଲାମାନେ କାମ କରୁଛନ୍ତି, ସେମାନଙ୍କର କାମ ହେଉଛି ସକାଳ 9ଟାରୁ ରାତି 9ଟା ପାଖାପାଖି 12 ଘଣ୍ଟା ସମୟ ସେମାନେ ଗୋଟିଏ ଜାଗାରେ ଗୋଟିଏ ସିଟ୍ରେ ବସି କମ୍ପ୍ୟୁଟର କାମ କଲା ଫଳରେ ସେମାନଙ୍କର ଯେଉଁ ବ୍ୟାକ୍ବୋନ୍ ଅଛି, ସ୍ପାଇନ୍ ଅଛି ବା ଆମେ ତାକୁ ମେରୁଦଣ୍ଡ କହୁଛେ, ମେରୁଦଣ୍ଡ ଜନିତ ବହୁତ ପ୍ରୋବ୍ଲେମ୍ ସେମାନେ ଫେସ୍ କରୁଛନ୍ତି। ତା ସହିତ ସେମାନେ ଯେହେତୁ 12 ଘଣ୍ଟା ସମୟ ଦିନଯାକ ବସି ରହିଲେ, ତେଣୁ ସେମାନଙ୍କର ଯେଉଁ ସିଷ୍ଟମ୍ ଗୁଡ଼ାକ

0: ଠିକ ଭାବେ ଫଙ୍କସନ୍ କରିପାରୁନାହିଁ। ତେଣୁ ଯଦି ଆମେ ସେମାନଙ୍କୁ ଯୋଗାଭ୍ୟାସ କରାଇବା, ୟଙ୍ଗ ପିଲାମାନେ ଯେଉଁମାନେ ଅଛନ୍ତି ଯୁବକ ପିଢ଼ି, ଯଦି ସେମାନେ ଯୋଗାଭ୍ୟାସ କରିବେ, ତାଙ୍କ ଦୁଇଟା ଲାଭ ପାଇପାରିବେ। ଏକରେ ଶାରୀରିକ ସ୍ତରରେ ସେମାନେ ସକ୍ଷମ ହୋଇପାରିବେ, ଯେଉଁ କଥା ଏବେ ଟିକେ ଆଗରୁ ମଞ୍ଜୁ ମ୍ୟାଡ଼ାମ କହୁଥିଲେ ଯେ ଆମର ଶରୀରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଜଣେ ସ୍ଥୂଳ ଶରୀର ଅଛି ଏକ୍ସଟର୍ନାଲ ବଡିଟାକୁ, ତ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା ତାହେଲେ ସେଇଟା ଏକଦମ ପରଫେକ୍ଟ ରହିବ। ଏବଂ ତା ସହିତ ମଧ୍ୟ ଆଜିକାଲି ଦେଖିବେ ମନର ବହୁତ ପରିବର୍ତ୍ତନ ହେଉଛି। ଏ ଯେଉଁ ଇଣ୍ଟରନେଟ୍ ଯୁଗ ଆସିଲା, ମୋବାଇଲ ଯୁଗ ଆସିଲା, କମ୍ପ୍ୟୁଟର ଯୁଗ ଆସିଲା, ନେଟ୍ ଆସିଲା, ସେଥିରେ ସବୁ ବିଭିନ୍ନ ପ୍ରକାର ଯେଉଁ କାର୍ଯ୍ୟକ୍ରମ ରହୁଛି ତାହା ସମାଜର ବହୁତ ଅବକ୍ଷୟ ପ୍ରକାର ଜିନିଷ ରହିଯାଉଛି ତା ଭିତରେ, ଯେଉଁଟାକି ସେମାନେ ଭଲ ଜିନିଷଟାକୁ ଆକ୍ସେପ୍ଟ କରୁନାହାନ୍ତି, ଅଥଚ ଯେଉଁଗୁଡ଼ାକ ଖରାପ ଜିନିଷକୁ ବେଶୀ ସେମାନେ ଆକ୍ସେପ୍ଟ କରି ନେଉଛନ୍ତି। ତାହାଫଳରେ ବର୍ତ୍ତମାନ ଯୁବପିଢ଼ି ବର୍ତ୍ତମାନେ ଅବକ୍ଷୟ ପ୍ରାପ୍ତ ହେବାକୁ ଯାଉଛନ୍ତି ବା ସେମାନେ ସମାଜକୁ ବିଶୃଙ୍ଖଳିତ କରିବାକୁ ଯାଉଛନ୍ତି। କିନ୍ତୁ ଯଦି ଆମେ ସେମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇବା, ପ୍ରାଣାୟାମ କରାଇବା, ତାହେଲେ ତାଙ୍କର ମନର ପରିବର୍ତ୍ତନ ଆସିବ, ତାଙ୍କ ଇନ୍ଦ୍ରିୟମାନଙ୍କ ଉପରେ କଣ୍ଟ୍ରୋଲ ଆସିବ, ସେମାନେ ଯେଉଁ ନେଟ୍ ହେଉ ବା ଯେଉଁ ମୋବାଇଲ ହେଉ ସେଥିରୁ ଭଲ ଜିନିଷଟାକୁ ଆକ୍ସେପ୍ଟ କରିବେ ଦେନ୍ ଖରାପ ଜିନିଷକୁ ଆକ୍ସେପ୍ଟ କରିବା ଅପେକ୍ଷା। ଏବଂ ତା ସହିତ ମଧ୍ୟ ଯଦି ମେଡିଟେସନ୍ କରିବେ, ତାଙ୍କ ମନ ନକାରାତ୍ମକ ଚିନ୍ତାଧାରା ଆସୁଛି, ଗୋଟେ ନେଗେଟିଭନେସ୍ ଆସୁଛି, ଯାହାଫଳରେ କି ସମାଜକୁ ସେମାନେ ବେଶୀ ଡିଷ୍ଟର୍ବାନ୍ସ କରୁଛନ୍ତି। କିନ୍ତୁ ଯଦି ଆମେ ତାଙ୍କୁ ଧ୍ୟାନ ଡେଲି କରାଇବା, ମେଡିଟେସନ୍ କରାଇବା, ତାଙ୍କ ମନରେ ପଜିଟିଭନେସ୍ ଆସିବ, ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ, କିଛି ଗୋଟେ ଆମେ କରିବୁ ସମାଜ ପାଇଁ, ଦେଶ ପାଇଁ, ନିଜ ପାଇଁ, ସେମାନଙ୍କ ମଧ୍ୟରେ ଏଇ ଧାରଣାଟା ଆସିବ। ତେଣୁ ସେଥିପାଇଁ ଯୁବପିଢ଼ିମାନେ ବର୍ତ୍ତମାନ ନିହାତି ଭାବରେ ଯୋଗାସନ ଏବଂ ପ୍ରାଣାୟାମ, ତା ସହିତ ଧ୍ୟାନ ବା ମେଡିଟେସନ୍ କରିବା ଜରୁରୀ ଅଟେ।
1: ତେବେ ଆମକୁ ଏକ ଟେଲିଫୋନ୍ ଆସିଯାଇଛି, ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହେବା ଆରମ୍ଭ କଲେଣି, ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ମୁଁ ନିୟମିତ ଶ୍ରୋତା, ଆଜ୍ଞା ନମସ୍କାର, ମୁଁ
1: ନମସ୍କାର
2: ନରେନ୍ଦ୍ର କୁମାର ସାହୁ, ଅରଖପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
1: ଆଜ୍ଞା ଆଜ୍ଞା,
2: ପ୍ରଶ୍ନ ହେଲା, ମୋର ବୟସ 60 ଉପରେ ହେଲାଣି, ମୁଁ ଡେଲି ଚାଲିବା ଆଉ ସାଇକେଲ ଚଲେଇବା, ଏହା ଯୋଗ ଭିତରେ ଅନ୍ତର୍ଭୁକ୍ତ କି?
1: ତେବେ ମୁଁ ମଞ୍ଜୁ ମ୍ୟାଡ଼ାମଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଆଜ୍ଞା ନମସ୍କାର, ମୁଁ ଆପଣଙ୍କୁ କହି ରଖୁଛି ସାଇକେଲ ଚଲାଇବା ଏବଂ ଚାଲିବା ବହୁତ ଭଲ ଅଭ୍ୟାସ, କିନ୍ତୁ ଏହାଦ୍ୱାରା ଆପଣଙ୍କର କ'ଣ ହେଉଛି, ଏକ୍ସଟର୍ନାଲ ବଡି, ଆପଣଙ୍କର ଗୋଡ଼ ହାତ ଏସବୁ ସକ୍ଷମ ହେଉଛନ୍ତି ଏବଂ ସଶକ୍ତ ହେଉଛନ୍ତି, କିନ୍ତୁ ଏହାଦ୍ୱାରା କ'ଣ ହେଉଛି, ଯୋଗ ଏଇଟା କେବେ ବି ଆମେ କହିପାରିବାନି, କାରଣ ଯୋଗ ଆମର ଇଣ୍ଟର୍ନାଲ ସିଷ୍ଟମକୁ, ଆମର ଯେମିତି ପ୍ରଣାଳୀ ସବୁ ଅଛନ୍ତି, ଗ୍ରନ୍ଥି ପ୍ରଣାଳୀ, ଡାଇଜେଷ୍ଟିଭ ପ୍ରଣାଳୀ, ଶ୍ୱସନ ପ୍ରଣାଳୀ, ସେହିସବୁ ପ୍ରଣାଳୀକୁ ଆମେ ଯେତେବେଳେ ଯୋଗାଭ୍ୟାସ କରନ୍ତି ସେତେବେଳେ ସେହିସବୁ ପ୍ରଣାଳୀ ଏବଂ ଗ୍ରନ୍ଥି ପ୍ରଣାଳୀ, ରକ୍ତ ଭ୍ରମଣ ପ୍ରଣାଳୀ, ରକ୍ତ ଶୋଧନ ପ୍ରଣାଳୀ, ତା ଉପରେ ସମଭାବରେ ପ୍ରଭାବ ପଡ଼ିଥାଏ। ତେଣୁ ସେମାନେ ସବୁ ଇଣ୍ଟର୍ନାଲି ଯେତେବେଳେ ଆପଣଙ୍କୁ ସୁସ୍ଥ ରଖନ୍ତି ସେତେବେଳେ ଆପଣ ପୂର୍ଣ୍ଣ ଭାବରେ ସୁସ୍ଥ ବୋଲି ସମାଜରେ ବୋଲେଇ ପାରିବେ, କିନ୍ତୁ ଖାଲି ଚାଲିବା କିମ୍ବା ସାଇକେଲ ଚଲାଇବା ଏଇଟା କେବେ ବି ଆମେ ଯୋଗର ଅନ୍ତର୍ଭୁକ୍ତ କରିପାରିବା ନାହିଁ।
1: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡି ହେଇଛନ୍ତି, ଆପଣଙ୍କର ନାଁ କୁହନ୍ତୁ।
4: ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର,
4: ଜୟ ଜଗନ୍ନାଥ ନମସ୍କାର। ମୋ ନାଁ ହେଲା ସାର ବଳରାମ ବେହେରା, ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକରୁ କହୁଥିଲେ।
1: ଆଜ୍ଞା ଆଜ୍ଞା, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
4: ମୋର ପ୍ରଶ୍ନ ଅଛି ଯୋଗାସନ ଉପରେ, ଧର ଯେଉଁମାନେ ଯୋଗାସନ କରୁନାହାନ୍ତି ତାଙ୍କ ପାଇଁ କ'ଣ ବ୍ୟବସ୍ଥା ଅଛି, କିନ୍ତୁ ମୁଁ ଜାଣିବାରେ ଯୋଗାସନ ଯେଉଁମାନେ କରୁନାହାନ୍ତି, ଯଦି ସେମାନେ ମର୍ଣ୍ଣିଂ ୱାର୍କ କରୁଛନ୍ତି କିମ୍ବା ଡେଲି 5-10 କିଲୋମିଟର ସାଇକ୍ଲିଂ କରୁଛନ୍ତି, କିମ୍ବା ଧର ତମର ଘର 3-4 ତାଲା ବିଲ୍ଡିଂ ଅଛି, ସେଠିରୁ ମର୍ଣ୍ଣିଂରୁ ଥରେ 2-3 ଥର ଅପ୍ ଡାଉନ୍ ହେଇଗଲେ, ସେ ତା ଉପରେ କିଛି ଆଉ ଯୋଉ ମାନେ ଶରୀର ପାଇଁ ଉପକାର ରହୁଛି ଏ ଜିନିଷ ବିନା ଯୋଗାସନରେ, ମୁଁ ଯେଉଁଟା କହିଲି ଯୋଉ 3ଟା ଆସନ ପ୍ରଶ୍ନ।
1: ତେବେ ମହାଶୟ ସୁରେଶ ସାର କୁହନ୍ତୁ।
0: ହଁ ଦେଖନ୍ତୁ, ଏ ଟିକେ ଆଗରୁ ତ ଆମ ମଙ୍ଗଳା ମିଶ୍ର ମ୍ୟାଡ଼ାମ ଆଉ ଗୋଟିଏ କ୍ୱେଶ୍ଚିନ୍ ଆନ୍ସର ଦେଇଥିଲେ ଏକ୍ଜାକ୍ଟଲି ସେଇ ଜିନିଷ, ଯେ ଆମେ ଯେତେବେଳେ ସାଇକେଲିଂ କରୁଛେ, ସିଡ଼ିରେ ତଳ ଉପରକୁ ଯିବା ଆସିବା କରୁଛେ, ବା ଆମେ ସକାଳୁ ୱାକିଂ କରୁଛେ, ସେଇଟା ଭଲ ସିଷ୍ଟମ, କିନ୍ତୁ ସେଇଟା ଆମର ଏକ୍ସଟର୍ନାଲ ବଡି ଯେଉଁଟା ସ୍ଥୂଳ ଶରୀରକୁ ଠିକ୍ କରିଥାଏ, ହାତ ଗୋଡ଼ ଅଣ୍ଟା ପିଠିକୁ ଠିକ୍ ରଖିଥାଏ, କିନ୍ତୁ ଆମର ଯେଉଁ ଭିତରେ ଯେଉଁ ପାର୍ଟସ୍ ଗୁଡ଼ା ଅଛି ନା, ତା ଭିତରେ ଯେମିତି ଆମର ଲଙ୍ଗସ୍ କୁହନ୍ତୁ, ହାର୍ଟ କୁହନ୍ତୁ, ପାନକ୍ରିଆସ୍, କିଡ଼ନୀ, ଲିଭର, ଏଗୁଡ଼ାକ ଉପରେ ତାର ବେଶୀ ପ୍ରଭାବ ପଡ଼ିପାରିନଥାଏ, ତେଣୁ ତାପରେ ମନ ଉପରେ ବି ପ୍ରଭାବ ବିଶେଷ ପଡ଼ିନଥାଏ। କିନ୍ତୁ ଆପଣ ଯଦି ଯୋଗାଭ୍ୟାସ କରିବେ, କାରଣ ଆପଣ ଯେଉଁ କହିଲେ ଆସନର ଗୋଟେ ପ୍ରକାର ଏକ୍ସରସାଇଜ୍ ଟାଇପ୍ର ରହିଲା, କିନ୍ତୁ ଯେଉଁ ପ୍ରାଣାୟାମ କଲେ କ'ଣ ହେବ ନା, ଆମର ପ୍ରାଣ ଶକ୍ତି ଯେଉଁଟା ଅଛି, ଜୀବନ ଶକ୍ତି, ସେଇଟା ବଢ଼ିବ, ଆମେ ଲଙ୍ଗ ଲିଭ୍ ହେବା, ଏବଂ ଯେଉଁ ବ୍ରିଦିଂ ଏକ୍ସରସାଇଜ୍ଟା ଆମେ କରିବା ପ୍ରାଣାୟାମ ଦ୍ୱାରା, ସେଥିରେ ଆମର ଇଣ୍ଟର୍ନାଲ୍ ପାର୍ଟସ୍ଗୁଡ଼ା ମ୍ୟାକ୍ସିମମ୍ ଆକ୍ଟିଭ୍ ହେବ। ଏବଂ ଯୋଗରେ ଆଉ ଗୋଟେ ଅଛି ଧ୍ୟାନ କରିବା ପାଇଁ, ମେଡିଟେସନ୍ କରିବା ପାଇଁ, ଆଖି ବନ୍ଦ କରିକି ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣ ଦେଖିବେ ଯେ ଆପଣ

0: ମନରେ ପଜିଟିଭନେସ୍ ଆସିବ, ସକାରାତ୍ମକ ଚିନ୍ତାଧାରା ଜାଗ୍ରତ ହେବ, ଯାହାଫଳରେ କି ଆପଣ ସାଇଲେଣ୍ଟ ନସି ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ଆଧ୍ୟାତ୍ମିକ ସ୍ତରରେ ଏବଂ ସାମାଜିକ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିବେ।
1: ସେଇଟା ହଁ ମୁଁ ସାର୍ ଧ୍ୟାନ କରେ ସେଇଟା, ଆଜ୍ଞା ବହୁତ ସମୟରେ ପ୍ରାୟ 24 ଘଣ୍ଟା ଭିତରେ କଣ୍ଟିନ୍ୟୁ ଯେତେବେଳେ ପିଏ ସେଇଟା ଧ୍ୟାନ କରିଥାଏ ସାର।
0: ବହୁତ ବଢ଼ିଆ ବହୁତ ବଢ଼ିଆ, ଧ୍ୟାନ କରିବେ। କିନ୍ତୁ ଧ୍ୟାନର କେତେଟା ଟେକ୍ନିକ୍ ଅଛି, ଯିଏକି ଆମର ଏ ଯେଉଁ ମଞ୍ଜୁ ମ୍ୟାଡ଼ାମ୍ ଆଜି ଆସିଛନ୍ତି, ସେ ଆମର ଧ୍ୟାନ ଜଣେ ଏକ୍ସପର୍ଟ ଅଛନ୍ତି। ମୁଁ ମ୍ୟାଡ଼ାମ୍ କହିବି ଆପଣ ଧ୍ୟାନ କେମିତି କରିବେ ଟିକେ ଆପଣ ସର୍ଟଲି ବତେଇ ଦେବେ। ମଞ୍ଜୁଜୀ ପ୍ଲିଜ୍।
2: ଆଜ୍ଞା ନମସ୍କାର। ଶୁଣନ୍ତୁ, ଆପଣ କେମିତି ଧ୍ୟାନ କରୁଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ଟିକେ କହି ରଖୁଛି ଯେ ଧ୍ୟାନ କରିବା ଦ୍ୱାରା ଆମର କ'ଣ ଉପକାର ହୁଏ। ଆମର ବହୁତ ରିସର୍ଚ୍ଚ ଚାଲିଛି ଧ୍ୟାନ ଉପରେ, ତ ରିସର୍ଚ୍ଚରୁ ଆମେ ଜାଣିବାକୁ ପାଉଛେ ଯେ ଆମ ବ୍ରେନ୍ରେ ଆମିଗ୍ଡାଲା ବୋଲି ଗୋଟିଏ ଜିନିଷ ଅଛି, ଆଲମଣ୍ଡ ସେପ୍ର, ସିଏ ଆମ ବ୍ରେନ୍ର ସେଇଟା ହେଉଛି ଆମର ଷ୍ଟ୍ରେସ୍ ସେଣ୍ଟର। ତ ତା'ର ସାଇଜ୍ ଏବଂ ସେପ୍ ସମୟ ଅନୁସାରେ ବଦଳେ, ବଡ଼ ହୁଏ, ସାନ ହୁଏ। ଯେତେବେଳେ ଆମେ ଧ୍ୟାନ କରନ୍ତି ତା'ର ସାଇଜ୍ ଡିକ୍ରିଜ୍ ହୁଏ। ଯଦି ତା'ର ସାଇଜ୍ ବଢ଼ି ଚାଲେ ତାହେଲେ ଆମର ଶରୀରରେ ଯେଉଁ କର୍ଟିସୋଲ୍ ଲେଭଲ୍ ଅଛି ସେଇଟା ଯେତେବେଳେ ଆମର ବଢ଼ି ଚାଲେ, କର୍ଟିସୋଲ୍ ଯଦି ବଢ଼ି ଚାଲିବ ଆପଣଙ୍କୁ ଷ୍ଟ୍ରେସ୍ ଆସିବ, ଆଙ୍ଗଜାଇଟି ଆସିବ, ଏବଂ ଫଳରେ ଦିନେ ନା ଦିନେ ଆପଣ ହାର୍ଟ ପ୍ରୋବ୍ଲେମ୍ର ଶିକାର ହେବେ। ତ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ସଠିକ୍ ଉପାୟରେ, ତାହେଲେ ସରଳ ଉପାୟ ହେଲା ଯେ ଆପଣ 6 ମିନିଟ୍, କେବଳ ସବୁଦିନ 6 ମିନିଟ୍, 3 ମାସ ଯଦି ଆପଣ ଓମ୍ ଚାଣ୍ଟିଂ କରିବେ ତାହେଲେ ଆପଣଙ୍କର ଶରୀରରେ ବହୁତ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ମାନସିକ ଶାନ୍ତି ତ ବଜାୟ ରହିବ ହିଁ ରହିବ। ତା ଛଡ଼ା ଆମିଗ୍ଡାଲାର ସାଇଜ୍ ଡିକ୍ରିଜ୍ ହେବ ଏବଂ ହିପୋକ୍ୟାମ୍ପସ୍ କରିକି ଆମ ବ୍ରେନ୍ରେ ଯେଉଁ ଗୋଟିଏ ଜିନିଷ ଅଛି ସେଥିରେ ଗ୍ରେ ମ୍ୟାଟର୍ ରହୁଛି, ଗ୍ରେ ମ୍ୟାଟର୍ ବି ଆମର ବୟସାଧିକ ଯେମିତି ବୟସ ବଢ଼ି ଚାଲେ ଗ୍ରେ ମ୍ୟାଟର୍ ବି ଧୀରେ ଧୀରେ କମି ଚାଲେ। ସେଇଥିରୁ କ'ଣ ହୁଏ ନା ଆମର ଆମେ ଭୁଲିବାକୁ ଆରମ୍ଭ କରେ। ଆଉ ଯେତେବେଳେ ଆପଣ ଧ୍ୟାନ କରିବେ ଏଇଟା ଯେତେବେଳେ ଗ୍ରେ ମ୍ୟାଟର୍ ବଢ଼ିବ ସେତେବେଳେ ଏଇଟା ଆଉ ହେବ।
1: ଠାକୁର ପୂଜା ସମୟରେ କଲେ ବି ହେଇପାରିବ?
2: ହଁ, ଯେକୌଣସି ସମୟରେ ଆପଣ କରୁଛନ୍ତି ସେଇ ସମୟ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ କରନ୍ତୁ। କୋଉଠି ବି କରିପାରିବେ, ନିର୍ଦ୍ଦିଷ୍ଟ ସମୟ ରଖିଲେ ସେଇଟା ଭଲ। ଗୋଟେ ଏକାନ୍ତ ଜାଗାରେ ବସିକିରି
3: ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହେଇଛନ୍ତି, ପ୍ରଥମେ ପରିଚୟ ଦିଅନ୍ତୁ ଏବଂ ଆପଣ ପ୍ରଶ୍ନ ପଚାରନ୍ତୁ।
4: ଆଜ୍ଞା ନମସ୍କାର।
3: ନମସ୍କାର,
4: କଟକରୁ ଦୀପକ ଦାସ କହୁଥିଲି।
3: ଆଜ୍ଞା
4: ଆଜ୍ଞା, ଆମର ମୋ ବୋଉର ବୟସ ହେଉଛି 69 ବର୍ଷ ବୟସ। ତେବେ ସେ ଦୀର୍ଘ ପ୍ରାୟ 12ରୁ 14 ବର୍ଷ ହେବ ସେ ସ୍ନାୟୁଜନିତ ରୋଗରେ ଚିକିତ୍ସିତ ହେଉଛି ଏବଂ ଔଷଧ ମଧ୍ୟ ସେବନ କରୁଛି, କିନ୍ତୁ ତାପରେ ଏବେ ଏଇ ଗତ କିଛି ଦିନ ହେବ ତାର ଅଷ୍ଟିଓ ଆର୍ଥାଇଟିସ୍ ବାହାରିଛି ଏବଂ ନିଦରେ ମଧ୍ୟ ସମସ୍ୟା ହେଉଛି। ସେ ପ୍ରତ୍ୟେକ ଦିନ କପାଳଭାତି ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରେ, ପ୍ରାୟ ବର୍ଷ ଧରି କରେ। ଆଉ ତା ସହିତ ଆଉ କ'ଣ କରିପାରିବ ଯୋଗ ଯାହାଦ୍ୱାରା କି ତାକୁ ନିଦ୍ରା ଜନିତ ସମସ୍ୟା ଏବଂ ଅଷ୍ଟିଓ ଆର୍ଥାଇଟିସ୍ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ, ଟିକେ ଦୟାକରି କହିଲେ ଭଲ ହୁଅନ୍ତା।
0: ଦେଖ, ଅର୍ଥ ଆର୍ଥାଇସିସ୍ ଯୋଉଟା ହେଉଛି ସେଇଟା କେବଳ ଫିଜିକାଲ ପ୍ରୋବ୍ଲେମ ପାଇଁ ହେଉଛି, ତେଣୁ ସେ କେତେବେଳେ କ୍ରିୟା କରନ୍ତୁ, ସୂକ୍ଷ୍ମ କ୍ରିୟା ମାନେ ଦୁଇ ଗୋଡ଼କୁ ଲମ୍ବେଇକି ଟିକେ ହଲେଇବା, ଆଣ୍ଠୁଟାକୁ ଭାଙ୍ଗିକିରି ଟିକେ ଛୁଆକୁ ଯେମିତି କୋଳରେ ଖେଳାନ୍ତି ମା ଧରିକିରି ସେମିତି ଏପଟ ସେପଟ ଗୋଡ଼କୁ କରିବା, ବଟରଫ୍ଲାଏ ଯେଉଁଟା ପ୍ରଜାପତି ଭଳି ଦୁଇ ପାଦକୁ ମିଶେଇକି ଦୁଇ ଗୋଡ଼କୁ ହଲେଇବା, ଏଇ ଜିନିଷ ଗୁଡ଼ାକ ସିଏ କଲେ ତାଙ୍କର ଜଏଣ୍ଟ ଗୁଡ଼ାକ ଫ୍ରି ହେବ। ଏମିତି ହାତର ଆଙ୍ଗୁଠି ଗୁଡ଼ାକ ଖୋଲିବା, ପୁଣି ମୁଠା କରିବା, କହୁଣୀଟାକୁ କାନ୍ଧକୁ ଟଚ୍ କରିବା, ପୁଣି ସିଧା କରିବା ହାତକୁ, ଏଇଭଳି କଲେ କ'ଣ ହେବ ତାଙ୍କର ଯେଉଁ ଜଏଣ୍ଟ ଗୁଡ଼ାକ ଟାଇଟ୍ ଧୀରେ ଧୀରେ ହେଇଯାଉଛି ସେଇଟା ଠିକ୍ ରହିବ। ଏବଂ ତା ସହିତ ମଧ୍ୟ ସେ ଶୋଇକି ଗୋଟେ ତାଡ଼ାସନ କରିବେ, ସିଧା ଶୋଇପଡ଼ିବେ, ଯେହେତୁ ଏଜେଡ଼ ଲୋକ ଅଛନ୍ତି ସେ ସିଧା ଶୋଇପଡ଼ିବେ, ଗୋଡ଼କୁ ତଳକୁ ହାତକୁ ଉପରକୁ ଶ୍ୱାସ କରିକି ଟାଣିବେ, ଏକଦମ ଟାଣିବେ ଜୋରରେ, ତାଡ଼ ମାନେ ତାଳ ଗଛ ପାମ୍ ଟ୍ରି ଯେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏଣ୍ଟାୟର ବଡ଼ିଟାକୁ ସେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ କରିବା ଦରକାର। ଏହାଫଳରେ ତାଙ୍କ ଅର୍ଥାଟାଇସିସ୍ ଯେଉଁ ଜଏଣ୍ଟ ଗୁଡ଼ା ଟାଇଟ୍ ହେଇଯାଉଛି ସେଇଟା ସବୁ ଫ୍ରି ହେବ। ନମ୍ବର ଟୁ ହେଲା, ସେ ଯେଉଁ ପ୍ରାଣାୟାମ କରୁଛନ୍ତି କପାଳଭାତି କରନ୍ତୁନି ଏତେ ଏଜ୍ରେ, ଏବଂ ଏଇଭଳି ପ୍ରୋବ୍ଲେମ୍ ଥିଲାବେଳେ ସେ ଅନୁଲୋମ ବିଲୋମ କରନ୍ତୁ, ତାକୁ ଆପଣ ଓଲୋମ ବିଲୋମ କହିଲେ, ଓଲୋମ ବିଲୋମ ଏଇଟା ଅନୁଲୋମ ବିଲୋମ, ବାଁ ପଟେ ଧୀରେ ଧୀରେ ଶ୍ୱାସକୁ ଭରିବେ, ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଛାଡ଼ିବେ, ପୁଣି ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଭରିବେ, ବାଁ ପଟେ ଛାଡ଼ିବେ, ଏଇଟା ଅନୁଲୋମ ବିଲୋମ ପ୍ରାଣାୟାମ। ଏଇଟା ମିନିମମ 20 ରାଉଣ୍ଡରୁ 30 ରାଉଣ୍ଡ ଡେଲି ସକାଳୁ ଖାଲି ପେଟରେ କରନ୍ତୁ। ଏଗୁଡ଼ା କଲେ କ'ଣ ହେବ, ପ୍ରାଣାୟାମ କଲେ ଆମର ଯେଉଁ ନର୍ଭ ସିଷ୍ଟମଟା ଯେଉଁ ସ୍ନାୟୁବିକ ଦୁର୍ବଳତା

0: ସେଇଟା ଦୂର ହେବ। ଆମର ମେନଲି ନର୍ଭ ସିଷ୍ଟମରେ ସ୍ନାୟୁଗୁଡ଼ିକରେ ରକ୍ତ ସଞ୍ଚାର ହୋଇଥାଏ ଏବଂ ଅକ୍ସିଜେନ୍ ଯାଇଥାଏ, ତେଣୁ ସେଗୁଡ଼ିକ ରୁକାବଟ ହେଲେ ବନ୍ଦ ବାନ୍ଧ ହୋଇଗଲେ ବା କୌଣସି କାରଣରୁ ସେଇଟା ସଙ୍କୁଚିତ ହୋଇଗଲେ ସେଇଟା ଯାଏନି ଆମର ସେଲ୍ ଗୁଡ଼ାକ ପାଖକୁ, ଜୀବକୋଷମାନଙ୍କ ପାଖକୁ ପ୍ରାଣ ଶକ୍ତିଟା ବା ଆମର ଜୀବନ ଶକ୍ତି ଯାଇପାରେନି ଥ୍ରୁ ବ୍ଲଡ୍ ଆଣ୍ଡ ଅକ୍ସିଜେନ୍। ତେଣୁ ଆମେ ଯଦି ତାଙ୍କୁ ପ୍ରାଣାୟାମଟା କରାଇବା, ଯେଉଁଟା ଆପଣ କହିଲେ ଅନୁଲୋମ ବିଲୋମ ପ୍ରାଣାୟାମ, ସେ ଅଧିକ ସମୟ କରନ୍ତୁ, କପାଳଭାତି କରନ୍ତୁନି ଏତେ ଏଜ୍ରେ, ଅନୁଲୋମ ବିଲୋମ କରନ୍ତୁ ଆଉ ଗୋଟେ ଗହିରା ଲମ୍ବା ଶ୍ୱାସ କରନ୍ତୁ, ଲଙ୍ଗ ଡିପ୍ ବ୍ରିଦିଂ, ଆଖି ବନ୍ଦ କରିକି ଧୀରେ ଧୀରେ ଶ୍ୱାସକୁ ଲମ୍ବା ବାହାର କରିବେ ଆଉ ଧୀରେ ଧୀରେ ଶ୍ୱାସକୁ ଲମ୍ବା ଭରିବେ। ଅତି ସିମ୍ପୁଲ ପ୍ରାଣାୟାମ ତାଙ୍କୁ ଦିଅନ୍ତୁ କରିବା ପାଇଁ, ତାହେଲେ ଦେଖିବେ ତାଙ୍କ ଶକ୍ତି ଆସିଯିବ, ପୁଣି ସ୍ନାୟୁବିକ ଦୁର୍ବଳତା ଦୂର ହେବ ଏବଂ ଅର୍ଥଆଟାସିକ ଯୋଉ ଅଛି ସେଇଟା ମଧ୍ୟ ଦୂର ହେଇଯାଇପାରିବ।
1: ନିଦ୍ରାଜନିତ
0: ସମାଜ ପାଇଁ ସେ ଶବାସନ କରନ୍ତୁ, ସେ ପୁରା ଫ୍ଲାଟ୍ ହେଇକି ଶୋଇବେ, ନିଜର ଡାହାଣ ଗୋଡ଼ ପାଦର ଆଙ୍ଗୁଠିରୁ ଗୋଟିଏ ଗୋଟିଏ ପାର୍ଟସ୍କୁ, ତାର ବଳାଗଣ୍ଠି ଆଣ୍ଠୁ ଜଙ୍ଘ ପେଟ ଛାତି କାନ୍ଧ ବେକ ମୁଣ୍ଡ ଆଖି ନାକ କାନ ମୁଣ୍ଡ ଯାଇଯିବେ, ପୁଣି ଲେଫ୍ଟ ସାଇଡ଼କୁ ଯଦି ଆସିବେ ଦେଖି ଦେଖିକି ପାଦ ଯାଏ, ତେଣୁ ଡାହାଣ ଗୋଡ଼ ପାଦରୁ ମୁଣ୍ଡ ଯାଏ, ପୁଣି ମୁଣ୍ଡରୁ ବାଗଡ଼ ପାଦ ଯାଏ, ଆଖି ବନ୍ଦ କରିକି ନିଜେ ନିଜେ ଦେଖନ୍ତୁ ଶବାସନରେ। ତେଣୁ ତାଙ୍କୁ ଏଇ ଟ୍ରିଟମେଣ୍ଟଟା କରାନ୍ତୁ, ଦେଖିବେ ତାଙ୍କର ନିଦ ହେଇଯିବ ଆଉ ସେ ବହୁତ ଭଲରେ ଆରାମରେ ରହିପାରିବେ। ଆଉ ଗୋଟେ ଆମର ମୁଦ୍ରା ଅଛି ମଧ୍ୟ, ସେଇଟା ହେଉଛି ଅପାନ ବାୟୁ ମୁଦ୍ରା, ଯେଉଁଟା ଅନିଦ୍ରା ରୋଗକୁ ଦୂର କରିଥାଏ। ତାଙ୍କର କ'ଣ କରିବେ, ଏପଟେ ଆପଣ ଭଲ ଭାବେ ମନେ ରଖନ୍ତୁ, ଯେଉଁ ବୁଢ଼ା ଆଙ୍ଗୁଠି ପାଖ ଯେଉଁ ଆଙ୍ଗୁଠିଟା ତର୍ଜନୀ ଆଙ୍ଗୁଠି, ଯାହାକୁ ବିଶି ଆଙ୍ଗୁଠି ଆମେ କହୁଛେ ଇଣ୍ଡେକ୍ସ ଫିଙ୍ଗର, ସେଇଟାକୁ ବୁଢ଼ାଙ୍ଗୁଳି ମୂଳରେ ଲଗାଇବେ, ବୁଢ଼ାଙ୍ଗୁଳି ମୂଳରେ ଲଗାଇବେ ମୂଳରେ ଲଗାଇଲେ, ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ମିଡିଲ୍ ଫିଙ୍ଗର ରିଙ୍ଗ ଫିଙ୍ଗର ମଝି ଆଙ୍ଗୁଠି ଆଉ ଯେଉଁ ଆମର ଅନାମିକା ଆଙ୍ଗୁଠି ରିଙ୍ଗ ଫିଙ୍ଗରକୁ ଟଚ୍ କରିବେ, କାଣି ଆଙ୍ଗୁଠି ବା ଛୋଟ ଆଙ୍ଗୁଠି ଲିଟିଲ୍ ଫିଙ୍ଗର ଆପାର୍ଟ ଅଲଗା ରହିବ, ସିଧା ରହିବ। ଏଇଟା ହେଲା ଅପାନ ବାୟୁ ମୁଦ୍ରା, ଏଇଟା କରିବେ ଯେତେବେଳେ ନିଦ ହେଉନି ସେଇ ମୁଦ୍ରାଟା କରନ୍ତୁ, ପ୍ରତିଦିନ ଅଭ୍ୟାସ କରନ୍ତୁ ମିନିମମ୍ 10-15 ମିନିଟ୍, ଆପଣ ଦେଖିବେ ତାପରେ ତମ ବଢ଼ିଆ ନିଦ ହେଇପାରିବ। ଅନୁଲୋମ ବିଲୋମ ନୁହଁ, ଅନୁଲୋମ ବିଲୋମ, ଅନୁଲୋମ ବିଲୋମ ଦିନକୁ 2 ଥର କରିବେ, ସକାଳ ଆଉ ସନ୍ଧ୍ୟାବେଳେ ଖାଲି ପେଟରେ କରିବେ, ବହୁତ ଲାଭକାରୀ ହେବ।
2: ଆଉ ମଧ୍ୟ ଆପଣ ତାଙ୍କୁ ଭ୍ରାମରୀ ପ୍ରାଣାୟାମ କରାଇପାରିବେ, ଶୋଇବା ପୂର୍ବରୁ ଭ୍ରାମରୀ ପ୍ରାଣାୟାମ କଲେ ତାଙ୍କର ନିଦଟା ଭଲ ହେବ ଏବଂ ସାଙ୍ଗେ ସାଙ୍ଗେ ନିଦ ଆସିଯିବ। ତ ଭ୍ରାମରୀ ପ୍ରାଣାୟାମ କରିବାକୁ ହେଲେ ଆପଣ ବୁଢ଼ା ଆଙ୍ଗୁଠିରେ କାନକୁ ବନ୍ଦ କରିବେ, ଆଖି ଉପରେ ହାଲକା ଭାବରେ ଆପଣଙ୍କର ବିଶି ଆଙ୍ଗୁଠିକୁ ରଖାଇଦେବେ ତାଙ୍କର, ଏବଂ ମଝି ଆଙ୍ଗୁଠିକୁ ନାକପୋଡ଼ା ଉପରେ ହାଲକା ଭାବେ ରଖିବେ, ବାକି ଯେଉଁ 2 ଆଙ୍ଗୁଳି ବଞ୍ଚିଲା ଓଠର ଉପର ଆଉ ତଳେ ରଖିବେ, ଧୀରେ ଧୀରେ ଶ୍ୱାସକୁ ଭରିବେ ଏବଂ ଛାଡ଼ିବେ ଧୀରେ ଧୀରେ। ଯେତେବେଳେ ଆପଣ ଏଇ ପ୍ରାଣାୟାମରେ ଯେତେବେଳେ ଆପଣ ଛାଡ଼ୁଛନ୍ତି ସେତେବେଳେ ଯେମିତି ଭ୍ରମର ଯେଉଁ ଶବ୍ଦ ବାହାର କରେ, ଯେଉଁଟା ଆମେ ହମିଂ ସାଉଣ୍ଡ କହୁଛେ, ସେଇ ସାଉଣ୍ଡ କରିକିରି ସେ ଯେତେବେଳେ ଶ୍ୱାସକୁ ଧୀରେ ଧୀରେ ଛାଡ଼ିବେ, ଏମିତି 4-5 ରାଉଣ୍ଡ କରିକି ଶୋଇବା ପୂର୍ବରୁ ସେ ଯଦି ଏହାର ଅଭ୍ୟାସ କରିକି ଶୁଅନ୍ତି ତାହେଲେ ସୁନିଦ୍ରା ହେବ ଏବଂ ସାଙ୍ଗେ ସାଙ୍ଗେ ତାଙ୍କୁ ନିଦ ଆସିଯିବ, ସ୍ଲିପ୍ କ୍ୱାଲିଟି ମଧ୍ୟ ବଢ଼ିବ।
3: ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଧନ୍ୟବାଦ ଆପଣଙ୍କୁ। ହ୍ୟାଲୋ, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ।
4: ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡମ ଓ ଯୋଗ ପ୍ରଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ମହାଶୟ ଏବଂ ଆକାଶବାଣୀ କଟକ କେନ୍ଦ୍ରର ଅଫିସର ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ପ୍ରଜ୍ଞା ପରିମିତା ସାହୁ ମ୍ୟାଡମଙ୍କୁ ମୁଁ ପ୍ରଥମେ ପ୍ରୀତିଭରା ନମସ୍କାର କରୁଛି। ଏହା ସହିତ ଅନ୍ୟାନ୍ୟ ଅଫିସର କର୍ମଚାରୀଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି। ପ୍ରଶ୍ନ ରହିଛି ମ୍ୟାଡମ।
3: ଆଜ୍ଞା, ଆପଣ ପ୍ରଶ୍ନ କୁହନ୍ତୁ, ଆପଣ ପ୍ରଶ୍ନ କୁହନ୍ତୁ। ଆଜ୍ଞା
4: ଆଜ୍ଞା, ମୋର ପ୍ରଶ୍ନ ରହିଛି, ଯୋଗ ଦ୍ୱାରା କ୍ୟାନ୍ସର ରୋଗ ଭଲ ହେଇପାରିବ କି? ଯଦି ଭଲ ହେଇପାରିବ କେଉଁ ସମୟରେ କିପରି ଯୋଗାଭ୍ୟାସ କରିବାକୁ ପଡ଼ିବ?
3: ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ହଁ ସାର୍, ଠିକ୍ କହିଛନ୍ତି ଆପଣ। ଯୋଗ ମାଧ୍ୟମରେ ଯେକୌଣସି ରୋଗ ହେଉ ପଛକେ କଣ୍ଟ୍ରୋଲ ହୋଇପାରିବ, ପୁରା ତ ଭଲ ହୋଇପାରିବନି କିନ୍ତୁ କଣ୍ଟ୍ରୋଲ ହୋଇପାରିବ, ଶାରୀରିକ ସ୍ତରରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ତେଣୁ ନିୟମିତ ଭାବରେ ଯଦି ସିଏ ଯୋଗାସନ କରିବେ, ପ୍ରାଣାୟାମ କରିବେ, ଗୋଟେ ଖୋଲା ଜାଗାରେ କରିବେ ଯେଉଁଠି ସଫିସିଏଣ୍ଟ ଅକ୍ସିଜେନ୍ ମିଳିବ, ଘର ଭିତରେ କରିପାରିବେନି। ହଁ, ଯଦି ବେଡ୍ ରେଡି ହୋଇଯାଇଛନ୍ତି ତାଙ୍କ ପାଖରେ ଗାଙ୍ଗୁଲାରେ 2-4ଟା ଗଛ ତାଙ୍କ ପାଖାପାଖି ରଖିଦେବେ, ଯେଉଁଟା ସେ ସଫିସିଏଣ୍ଟ ଅକ୍ସିଜେନ୍ ପାଇପାରିବେ। ଏବଂ ଯେଉଁ ସହଜ ସହଜ ଆସନ, ଭିଡ଼ ଆସନ କରିବେନି, ସହଜ ଯୋଗାସନ ସହିତ ସହଜ ପ୍ରାଣାୟାମ କରିବେ, ଯେମିତିକି କପାଳଭାତି ଭସ୍ତ୍ରିକା ଏସବୁ ଆଦୌ କରିବେନି, ଅନୁଲୋମ ବିଲୋମ କରିବେ, ଲମ୍ବା ଶ୍ୱାସ ଭରିବେ, ଲମ୍ବା ଶ୍ୱାସ ଛାଡ଼ିବେ, ଭ୍ରାମରୀ ପ୍ରାଣାୟାମ କରିବେ, ଏସବୁ କଲେ ତାହେଲେ ତାଙ୍କର ଯେଉଁ ସେଲ୍ ଗୁଡ଼ାକ ଇନାକ୍ଟିଭ୍ ହୋଇଯାଉଛି ବା କ୍ଷୟ ହୋଇଯାଉଛି।

0: ସେଲ୍ ଗୁଡ଼ାକ ଆଉ କ୍ଷୟ ହେବନି ଏବଂ ନ୍ୟୁ ନୂଆ ସେଲ୍ ଅଟୋମେଟିକ ତିଆରି ହେଇଯିବ ସେ ପାଖରେ, ଯାହାଫଳରେ କି କ୍ୟାନ୍ସରରେ କ'ଣ ହୁଏ ଆମର ସେଲ୍ ଗୁଡ଼ାକ ଡ୍ୟାମେଜ୍ ହେଇଯାଏ, ଯାହାଫଳରେ କି ଅତି ଜଲ୍ଦି ଜଲ୍ଦି ସେ ଲୋକଟାର ପୁରା ଡିଷ୍ଟର୍ବ ହେଇଯାଏ। ତେଣୁ ସେଥିପାଇଁ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା, ଅର୍ଥାତ୍ ଆସନ, ପ୍ରାଣାୟାମ ଓ ଧ୍ୟାନ, ଏଇ ତିନୋଟି ଯାକ ସାଇମଲ୍ଟେନିୟସ୍ଲି ପ୍ରତ୍ୟେକ ଦିନ ଖାଲି ପେଟରେ ଅଧଘଣ୍ଟାରୁ ଗୋଟେ ଘଣ୍ଟା କରିବା, ତାହେଲେ ଦେଖିବେ ତାଙ୍କର ଲଙ୍ଗ୍ ଲିଭ୍ ହେବ ଏବଂ ତାଙ୍କୁ ଯେଉଁ ପ୍ରୋବ୍ଲେମ୍ଟା ଆସୁଛି କ୍ୟାନ୍ସର୍ରେ ସେଇଟା ରହିବନି, ସେତିକି ରହିଯିବ ଆଉ ଆଗକୁ ବଢ଼ିବନି ଏବଂ ଧୀରେ ଧୀରେ ତାଙ୍କର ଡେଭଲପମେଣ୍ଟ ହେବ। କାରଣ ଆମେ କେତେକ ଜାଗାରେ କ୍ୟାନ୍ସର ପେସେଣ୍ଟମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇକି ଦେଖିଛୁ, ସେମାନଙ୍କୁ ଯଦି ଡକ୍ଟର କହୁଛନ୍ତି ଆପଣ 6 ମାସ କି ବର୍ଷେ କି 2 ବର୍ଷ ଭିତରେ ତାଙ୍କ ଲାଇଫ୍ ସ୍ପାନ୍ ଅଛି, କିନ୍ତୁ ଆମେ ଦେଖୁଛୁ ସେମାନେ ଆମ ସହିତ ମଧ୍ୟ 5 ବର୍ଷ 7 ବର୍ଷ ଆରାମରେ ଅଛନ୍ତି, ଏବେ ବି ଅଛନ୍ତି ନିୟମିତ ସେମାନଙ୍କ ଯୋଗାଭ୍ୟାସ କରିକରି। ତେଣୁ ସେମାନେ ନିୟମିତ ଯୋଗାଭ୍ୟାସ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଯେଉଁ କ୍ୟାନ୍ସର ଭଳି ଗୋଟେ ମହାମାରୀକୁ ସେମାନେ ପ୍ରୋଟେକ୍ଟ କରିକି ଆନନ୍ଦରେ ତାଙ୍କର ବଡ଼ିର କାପାସିଟିକୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ ଏବଂ ଭଲରେ ରୁହନ୍ତୁ।
1: ବିଶେଷ କରି ଯେଉଁ କେମୋଥେରାପି ନିଆହୁଏ କ୍ୟାନ୍ସର ସମୟରେ, ସେତିକିବେଳେ ବହୁତ କଷ୍ଟ ହୁଏ। ଯେତେବେଳେ ସେମାନେ ପ୍ରାଣାୟାମର ଅଭ୍ୟାସ କରୁଛନ୍ତି, ସେତେବେଳେ ଯଦି କିଛି ଆସନ କରିବାକୁ ସେମାନେ ସକ୍ଷମ ହେଇପାରିବେନି, କାରଣ ସେତେବେଳେ ଶରୀରକୁ ବହୁତ କଷ୍ଟ ହୁଏ, ସେହି ସମୟରେ ଆପଣ ତାଙ୍କୁ କେବଳ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ ଏବଂ ଲମ୍ବା ଗେହେରା ଶ୍ୱାସ ନେବାକୁ କୁହନ୍ତୁ ଏବଂ ଛାଡ଼ିବାକୁ କୁହନ୍ତୁ। ତାଦ୍ୱାରା କ'ଣ ହେବ, ସେମାନଙ୍କୁ ଯେଉଁ କଷ୍ଟ ହେଉଛି ସେ କଷ୍ଟରୁ ସେ ଅନେକ ପରିମାଣରେ ମୁକ୍ତି ପାଇପାରିବେ। କିନ୍ତୁ କ୍ୟାନ୍ସରକୁ ପୁରା ଭଲ ହେଇପାରିବ ଯୋଗରେ ବୋଲି ସେଇଟା କେହି ଆମେ କହିପାରିବୁନି, କିନ୍ତୁ କଲେ ତାକୁ ଆପଣ ସେ କଷ୍ଟରୁ ଧୀରେ ଧୀରେ ମୁକ୍ତି ପାଇବେ ଏବଂ ଆପଣ ଟିକେ ସୁସ୍ଥ ଭାବରେ କିଛି ଦିନ ଆପଣଙ୍କର ଜୀବନ ଆଗକୁ ନେଇପାରିବେ।
2: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
3: ଜୟ ଜଗନ୍ନାଥ।
2: ଆଜ୍ଞା ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ କ'ଣ?
3: ଜଗନ୍ନାଥ ସମସ୍ତଙ୍କୁ ପ୍ରଣାମ। ମୁଁ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଦିବ୍ୟଲୋଚନ ଭାରିମଲ କହୁଛି।
2: ଆଜ୍ଞା, ଆପଣଙ୍କର କ'ଣ ପ୍ରଶ୍ନ ରହିଛି? ଆପଣଙ୍କର କ'ଣ ପ୍ରଶ୍ନ
3: ହେଉଛି? ମୋର ବୟସ 75 ବର୍ଷ।
2: ଆଜ୍ଞା,
3: ମୋର ଡାଇବେଟିସ ଅଛି, ବ୍ଲଡ ପ୍ରେସର ଅଛି ଏବଂ ଗ୍ୟାଷ୍ଟ୍ରିକ ଅଛି, କଣ କଲେ ଭଲ ହବ?
2: ଠିକ ଅଛି, ମୁଁ ଏ ସମ୍ପର୍କରେ ମଞ୍ଜୁ ମ୍ୟାଡାମଙ୍କୁ ପ୍ରଶ୍ନ କରୁଛି। ଆମର ଶ୍ରୋତା ବନ୍ଧୁ ଯାହା ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ଉତ୍ତର ପ୍ରଦାନ କରନ୍ତୁ।
1: ଆଜ୍ଞା ନମସ୍କାର, ଆପଣ ଯାହା କହିଲେ ଯଦି ଆପଣ ସେଥିପାଇଁ କିଛି ଆସନ ଆମେ ଆପଣଙ୍କୁ କହିବୁ ଏବଂ ଆପଣ ପ୍ରାଣାୟାମ କରିବେ, ତାହେଲେ ଆପଣ ଧୀରେ ଧୀରେ ଏଇ ରୋଗ ଭଲ ନହେଲେ ଡାଇବେଟିସ୍ ରୋଗ 3 ମାସ ଯଦି ଆପଣ ଯୋଗାଭ୍ୟାସ କରନ୍ତି ତାହେଲେ ନିଶ୍ଚିତ ଭାବରେ କଣ୍ଟ୍ରୋଲରେ ଆସିଯିବ, କାରଣ ଏହା ବହୁ ପରୀକ୍ଷିତ। ଆମ ପାଖରେ ବହୁତ ଡାଇବେଟିସ୍ ପେସେଣ୍ଟ ଆସନ୍ତି ଏବଂ ଲଗାତାର ୱିଦାଉଟ୍ ଫେଲ୍ ଯଦି ଆପଣ ସବୁଦିନ ଆସନ, ପ୍ରାଣାୟାମ ଆଉ ଧ୍ୟାନର ଅଭ୍ୟାସ କରନ୍ତି ତାହେଲେ 3 ମାସ ଭିତରେ ଆପଣଙ୍କର ସେ ଡାଇବେଟିସ୍ କଣ୍ଟ୍ରୋଲରେ ଆସିବ। ଆଉ ଗୋଟିଏ କ'ଣ କହିଲେ, ଆପଣଙ୍କର ବ୍ଲଡ୍ ପ୍ରେସର ଅଛି, ଆଉ ଆପଣ ଯେତେବେଳେ ମୁଦ୍ରା କରିବେ ଏବଂ ପ୍ରାଣାୟାମ କରିବେ ସେତେବେଳେ ଆପଣଙ୍କର ବ୍ଲଡ୍ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ଆସିଯିବ। ତ ସେଇ ଆସନ ଗୁଡ଼ିକୁ ଆମେ ଆପଣଙ୍କୁ ବର୍ତ୍ତମାନ ମୁଁ କହୁଛି, ଆପଣ ଯଦି ଆପଣଙ୍କ ପାଖରେ କିଛି କେନ୍ଦ୍ର ଥିବ ସେଇଠି ଯାଇକି ଆପଣ ଅଭ୍ୟାସ କରିପାରିବେ। ଯଦି କୌଣସି କେନ୍ଦ୍ର, ଯୋଗ କେନ୍ଦ୍ର ଆପଣଙ୍କ ପାଖରେ ନାହିଁ ତାହେଲେ ୟୁଟ୍ୟୁବରେ ଆଜିକାଲି ବହୁତ ଆସୁଛି, ଆପଣ କିଛି ବି ଫଲୋ କରିକି ତାକୁ ଅଭ୍ୟାସ କରନ୍ତୁ ସଠିକ୍ ଭାବରେ ସଠିକ୍ ଗୁରୁଙ୍କ ପାଖରୁ। ତ ଆପଣଙ୍କର ଡାଇବେଟିସ୍ ପାଇଁ ଆପଣ ମଣ୍ଡୁକାସନ ନିହାତି ଭାବରେ କରିବେ। ଆପଣ ଯଦି ତଳେ ବସିବାକୁ ଅସମର୍ଥ ତାହେଲେ ଆପଣ ଚେୟାର ଉପରେ ବସିକରି ମଧ୍ୟ ଏହାର ଅଭ୍ୟାସ କରିପାରିବେ। ମଣ୍ଡୁକାସନର 2ଟି ପୋଜ୍ ଅଛି, ତାକୁ ଆପଣ କରିବେ ଏବଂ ଯଦି ଆପଣ ରେଗୁଲାର 10 ମିନିଟ୍, ସକାଳେ 10 ମିନିଟ୍ ଏବଂ ସନ୍ଧ୍ୟାବେଳେ 10 ମିନିଟ୍ ଅନୁଲୋମ ବିଲୋମ ପ୍ରାଣାୟାମ, ବହୁତ ହି ସହଜ ପ୍ରାଣାୟାମ, ତାକୁ ଆମେ ସଞ୍ଜୀବନୀ ପ୍ରାଣାୟାମ କହୁଥାଉ, ତ ତାକୁ କରିବା ଦ୍ୱାରା ଆମ ଆପଣଙ୍କ ଶରୀରର ସମାନ ମାତ୍ରାରେ ଥଣ୍ଡା ଆଉ ଗରମ ଯେତେବେଳେ ଆପଣଙ୍କ ଶରୀରରେ ପହଞ୍ଚିବ ସେତେବେଳେ ଆପଣଙ୍କର ତାପମାତ୍ରା ସମାନ ରହିବ ଏବଂ ଧୀରେ ଧୀରେ ଆପଣଙ୍କର ଉଚ୍ଚ ରକ୍ତଚାପ ମଧ୍ୟ କଣ୍ଟ୍ରୋଲରେ ଆସିବ। ସେଥିରେ କେବଳ ଆପଣ ବାଁ ନାକରେ ଭରିବେ ଶ୍ୱାସ, ଡାହାଣ ନାକରେ ଛାଡ଼ିବେ, ଡାହାଣ ନାକରେ ଭରିବେ ଏବଂ ବାଁ ନାକରେ ଛାଡ଼ିବେ, ଅନୁଲୋମ ବିଲୋମ, ଓଲଟା ସିଧା ଆମେ ଯାହାକୁ କହୁଛେ। ତ ଲମ୍ବା ଘେରା ଶ୍ୱାସ ଧୀରେ ଧୀରେ ଭରିବେ, ଧୀରେ ଧୀରେ ଛାଡ଼ିବେ, ଆଉ 10 ମିନିଟ୍ କରିବେ ସକାଳେ, ସନ୍ଧ୍ୟାବେଳେ ମଧ୍ୟ 10 ମିନିଟ୍ କରିବେ।
2: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ଆଉ ଜଣେ ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ତାଙ୍କର ପରିଚୟ ପ୍ରଦାନ କରନ୍ତୁ। ଆପଣ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ।

0: ପ୍ରଶ୍ନ କଣ ରହିଛି?
1: ମୋର ପ୍ରଶ୍ନ ଏୟା ଯେ ମୋର ଜଣେ ଅପା ଅଛନ୍ତି, ତାଙ୍କ ଲାବଣ୍ୟ ଅପା, ତାଙ୍କ ଘର ବାଲେଶ୍ୱରରେ ତାଙ୍କର, ଆଉ ସିଏ ସବୁଦିନ ଯୋଗ ପ୍ରାଣାୟାମ ପ୍ରାଣାୟାମ ସବୁ କରନ୍ତି, ମର୍ଣ୍ଣିଂ ୱାକ୍ ମଧ୍ୟ କରନ୍ତି, କିନ୍ତୁ ତାଙ୍କର ସବୁବେଳେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହଉଛି ଆଉ ଅଣ୍ଟା ପେନ୍ ହଉଛି, କିନ୍ତୁ ଯେତେ ଯୋଗ ବ୍ୟାୟାମ ମର୍ଣ୍ଣିଂ ୱାକ୍ ଯେତେ କଲେ ବି ତାପରେ ଏଇସବୁ ମାନେ ଦେଖାନ୍ତି ଆଉ ଜଣା କମୁନି।
2: ହଁ, ଠିକ କଥା କଥା କହିଛନ୍ତି। ଯଦି ସେ ମର୍ଣ୍ଣିଂ ୱାକ୍ କରନ୍ତି, ଆଣ୍ଠୁ ପ୍ରୋବ୍ଲେମ୍ ଚାନ୍ସ ଅଛି ବଢ଼ିଯିବାର, ତେଣୁ ସେଥିପାଇଁ ସେମାନେ ବେଶୀ ୱାକ୍ କରିବା ଦରକାର ନାହିଁ। ଘରେ ବସିକିରି ଗୋଟେ ଆସନ ବିଛାଇକିରି ସେ ଧୀରେ ଧୀରେ ଯୋଗାଭ୍ୟାସ କରନ୍ତୁ, ଏବଂ ଜଣେ ଯଦି ଯୋଗ ପ୍ରଶିକ୍ଷକଙ୍କର ସହାୟତା ନେଇପାରିବେ ତାହେଲେ ବହୁତ ଭଲ ହେବ। କାରଣ ସେ କ'ଣ ଯୋଗ ପ୍ରାଣାୟାମ କରୁଛନ୍ତି ଆମେ ତ ଜାଣିପାରୁନେ, କିନ୍ତୁ ତାଙ୍କୁ କୁହନ୍ତୁ ଯେକୌଣସି ଜଣେ ଏକ୍ସପର୍ଟ ଯିଏ ଅଛନ୍ତି ଯୋଗରେ ତାଙ୍କଠୁ ନେବେ। ବିଶେଷ ଭାବରେ ଯେଉଁଗୁଡ଼ାକ ଭିଡ଼ ଆସନ କରିବେନି, ଷ୍ଟ୍ରେସ୍ ଆସନ, ସିଧା ସିଧା ଗୋଡ଼ ହାତ ଲମ୍ବେଇକିରି ଯେଉଁ ଆସନ ଗୁଡ଼ା କରିହେବ, ଯେମିତି ଗୋଟେ କୋଣା ଆସନ ଅଛି, ଦୁଇ ଗୋଡ଼ ଲମ୍ବେଇବେ, ଦୁଇ ହାତ ପଛରେ ଆସନ ଉପରେ ରଖିକି ଶ୍ୱାସ ମାରି ଦେହଟା ଧୀରେ ଧୀରେ ଉପରକୁ ଉଠେଇବେ, ଆଣ୍ଠୁ ନ ଭାଙ୍ଗିକିରି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ି ଧୀରେ ଧୀରେ ରିଟର୍ନ କରି ଆସିବେ। ଏ ଟିକେ ମୁଁ ତାଳାସନ କହୁଥିଲି, ତାଳ ମାନେ ତାଳ ଗଛ ଏମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏମିତି ଶୋଇକିରି ସିଏ ଦୁଇ ହାତ ମୁଣ୍ଡ ଆଡ଼କୁ ସିଧା ରଖିକିରି ଗୋଡ଼ ମିଶେଇକିରି ଗୋଡ଼ଟା ତଳକୁ, ହାତଟା ଉପର ଆଡ଼କୁ, ମାନେ ଶରୀରଟା ଉପର ଆଡ଼କୁ ଟାଣିବେ, ଅଣ୍ଟାଠୁ ତଳକୁ, ଅଣ୍ଟାଠୁ ଉପରକୁ, ବିପରୀତ ଦିଗରେ ଦେହଟାକୁ ଟାଣିବେ, ଶ୍ୱାସ ଭରିକିରି, ଶ୍ୱାସ ଛାଡ଼ିକିରି ଢିଲା କରିବେ, ଟିକେ ରହିବେ, ପୁଣି ଆଉ ଥରେ କରିବେ, ଏମିତି ତିନି ଥର କରିବେ। ଏଇ ଯେଉଁ ଆସନ ଗୁଡ଼ା କଲେ କ'ଣ ହେବ ନା, ଆମର ଆଣ୍ଠୁ ଗଣ୍ଠି ଜଏଣ୍ଟ ଯେତେଗୁଡ଼େ ଅଛି, ଆମର କହୁଣୀ ଜଏଣ୍ଟ ଅଛି, ଜଙ୍ଘଭାଗ ଜଏଣ୍ଟ ଅଛି, ଏବଂ ଇଣ୍ଟର ମେରୁଦଣ୍ଡ ଯେଉଁ ଗୋଟି ଗୁଡ଼ାକ ଅଛି ସେଗୁଡ଼ାକ ସବୁ ବାଲାନ୍ସ ହେଇଯିବ, ଯାହାଫଳରେ କି ତାଙ୍କର ଏଇ ଯେଉଁ ଯନ୍ତ୍ରଣା ଅଛି, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କମିବା ସହିତ ତାଙ୍କର ମନ ସ୍ଥିର ହେବ, ଏବଂ ତାଙ୍କର ମନ ସ୍ଥିର ହେବା ସହିତ ତାଙ୍କ ଚିତ୍ତ ଶୁଦ୍ଧି ହେବ। ପରିଷ୍କାର ମନ ରହିବା ଫଳରେ ସେମାନେ ଆହୁରି ଆଗକୁ ଯାଇପାରିବେ, ସ୍ୱାସ୍ଥ୍ୟଜନିତ ଯେତେ ଗୁଡ଼େ ପ୍ରୋବ୍ଲେମ୍ ଅଛି ଦୂର ହୋଇପାରିବ। ତେଣୁ ତାଙ୍କୁ ଟିକେ କୁହନ୍ତୁ ସେ କୌଣସି ଜଣେ ଯୋଗ ପ୍ରଶିକ୍ଷକଙ୍କର ସାହାଯ୍ୟ ନେବେ, ଏବଂ ଯଦି ଯୋଗ କରୁଛନ୍ତି ବହୁତ ଭଲ କଥା, ତାଙ୍କୁ ଏଥିରେ ଧନ୍ୟବାଦ। କିନ୍ତୁ ସେ ଜଣଙ୍କ ସାହାଯ୍ୟ ନେଲେ କ'ଣ ହେବ, କାଲେ ସେ କିଛି ଭୁଲଭାଲ କରୁଥିବେ, କାରଣ ଯୋଗରେ ଭୁଲଭାଲ ଯଦି କରିବେ, ଯେମିତିକି ଆପଣଙ୍କର ଯାହା ବ୍ୟାକ୍ ପେନ୍ ଥିବ ସେ ଆଗକୁ ଝୁକିବେନି, ଯଦି ସେ ଆଗକୁ ଝୁକିବା ଆସନ କରିବେ ବ୍ୟାକ୍ ପେନ୍ ବଢ଼ିଯିବ। ଯଦି ଆପଣଙ୍କର ବ୍ଲଡ଼ ପ୍ରେସର ଥିବ କପାଳ ଭାତି କରିବେନି, ଯଦି ସେ କପାଳ ଭାତି କରିବେ ବ୍ଲଡ଼ ପ୍ରେସର ବଢ଼ିଯିବ। ତେଣୁ ସେଥିପାଇଁ ଜଣେ ପ୍ରଶିକ୍ଷକଙ୍କ ସହଯୋଗ କରିକି ଯଦି ସେ ନେଇପାରିବେ ତାହେଲେ ଦେଖିବେ ସେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବେ ଆଉ ଆରାମ ଜୀବନଯାପନ କରିପାରିବେ।
0: ନମସ୍କାର, ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲାଣି, ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ଏବଂ ଆମର ବିଷୟ ଯାହା ରହିଛି ସେ ସମ୍ପର୍କରେ ପ୍ରଶ୍ନ କରନ୍ତୁ।
3: ସ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞ ମହୋଦୟ ଓ ବିଶେଷଜ୍ଞ ମହୋଦୟାଙ୍କୁ ମୁଁ ଆନ୍ତରିକ ପ୍ରଣାମ ଜଣାଉଛି, ଏବଂ ଉପସ୍ଥାପିକା ମହୋଦୟ ଆପଣଙ୍କୁ ମଧ୍ୟ ମୋର ନମସ୍କାର।
0: ଆଜ୍ଞା, ନମସ୍କାର, ନମସ୍କାର, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
3: ମୁଁ କମଳାକାନ୍ତ ବେହେରା କହୁଥିଲି, ଜୟପୁର ଝୁମ୍ପୁରା କେନ୍ଦୁଝର ଜିଲ୍ଲାରୁ। ଆମର ପ୍ରଥମ ପ୍ରଶ୍ନ ହେଲା କି ବର୍ତ୍ତମାନ ସମୟରେ ଅନେକ ପରିମାଣରେ ପେଟ ରୋଗ ଦେଖାଦଉଛି, ଯେମିତିକି ଗ୍ୟାସ ପ୍ରୋବ୍ଲେମ, ଏସିଡିଟି ଏବଂ କନଷ୍ଟିପେସନ, ତ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ରେଗୁଲାର କି ପ୍ରକାର ଯୋଗ ଅଭ୍ୟାସ କରିବା ଉଚିତ? ଆଉ ମୋର ଦ୍ୱିତୀୟ ପ୍ରଶ୍ନ ହେଲା, ଅସ୍ଥିର ପିଲାମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏକାଗ୍ରତା ଜାଗ୍ରତ କରିବା ପାଇଁ କି ପ୍ରକାର ଯୋଗକୁ ପିଲାମାନଙ୍କୁ ଆପଣେଇବା ପାଇଁ ଆମେ ବତେଇବା ଉଚିତ, ପ୍ରବର୍ତ୍ତେଇବା ଉଚିତ?
0: ଆପଣଙ୍କୁ ଧନ୍ୟବାଦ। ତେବେ ଏଇ ଯେଉଁ ପ୍ରଥମ ପ୍ରଶ୍ନ ଆପଣ କହିଲେ ପେଟ ରୋଗ ସମସ୍ୟା ସମ୍ପର୍କରେ, ମୁଁ ମଞ୍ଜୁ ମ୍ୟାଡ଼ାମ୍ଙ୍କୁ କହୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
4: ଦେଖନ୍ତୁ, ଆମର ଯାହା ବି ବେମାରୀ ଆରମ୍ଭ ହୁଏ ଶରୀରରେ ତ ପେଟରୁ ହିଁ ଆରମ୍ଭ ହୁଏ। ଯଦି ଆପଣଙ୍କର ପେଟ ଠିକ୍ ଅଛି, ଯଦି ଆପଣଙ୍କର ଡାଇଜେସନ୍ ଠିକ୍ ହେଉଛି, ତାହେଲେ ଆପଣଙ୍କର କନଷ୍ଟିପେସନ୍ ରହିବ ନାହିଁ, ପେଟ ସଫା ହୋଇଯିବ, ତାହେଲେ ଆପଣଙ୍କ ଶରୀରରେ ସେତେ ଦୋଷ ଦେଖାଯିବନି। ପେଟ ଯଦି ଠିକ୍ ନହେଲା, ଯଦି ଆପଣ ଅସମୟରେ ଖାଇବା ପିଇବା କରୁଛନ୍ତି, ଯଦି ଡେରି ରାତିରେ ଖାଉଛନ୍ତି, ତାହେଲେ ତାହା ହଜମ ହୋଇପାରୁନାହିଁ। ସବୁଠି ଆପଣମାନେ ଦେଖିବେ ଯେ ସୂର୍ଯ୍ୟାସ୍ତର ଗୋଟିଏ ଘଣ୍ଟା ଭିତରେ ଆପଣମାନଙ୍କୁ ଆପଣଙ୍କର ରାତ୍ରି ଭୋଜନ ସାରିଦେବାର ଅଛି, କାରଣ ଆପଣ ଯଦି ଡେରିରେ ଖାଆନ୍ତି ତାହେଲେ ଆପଣଙ୍କର ଖାଦ୍ୟ ପାକସ୍ଥଳୀରେ ରହିଯିବ, ସେ ହଜମ ହେବନି ଏବଂ ସେ ପଚିବ ଏବଂ ସଢ଼ିବ, ପଚିବ, ଆପଣଙ୍କର କନଷ୍ଟିପେସନ୍ ଦେଖାଯିବ, ନାନା ପ୍ରକାର ପେଟ ରୋଗ ଦେଖାଯିବ ଏବଂ ତା ସାଙ୍ଗରେ ଏସିଡ଼ିଟି, ଗ୍ୟାସ୍ ଇତ୍ୟାଦି ନାନାଦି ରୋଗ ଆପଣ ସେଥିରେ ଗ୍ରସ୍ତ ରହିବେ। ତ ଏସିଡ଼ିଟି, ଗ୍ୟାସ୍ ପାଇଁ ପ୍ରଥମେ ଆପଣ କ'ଣ କରିବେ ଯେ,

0: ଆପଣଙ୍କର ଯେଉଁ ଖାଇବା ଷ୍ଟାଇଲ୍ ଅଛି, ସାଦା ସୁପାଚ୍ୟ ଖାନା ଖାଇବେ ସବୁବେଳେ, ଏବଂ ସକାଳର ବ୍ରେକଫାଷ୍ଟକୁ ଜଲ୍ଦି ଖାଇବେ, 9ଟା ଭିତରେ ଖାଇବେ, 12ଟାରୁ 1ଟେ ଭିତରେ ଆପଣଙ୍କର ମେନ୍ ଖାଇବା ଯେଉଁଟା ଆମର ରହୁଛି, ସୂର୍ଯ୍ୟ ଯେତେବେଳେ ଆମର ମୁଣ୍ଡ ଉପରେ ଥାନ୍ତି ସେତେବେଳେ ଆମର ପାଚନ ପ୍ରକ୍ରିୟା ବହୁତ ପ୍ରଖର ଭାବରେ, ଆମର ଜଠରାଗ୍ନି ସେତେବେଳେ ବହୁତ ସୁନ୍ଦର ଭାବରେ କାମ କରେ। ତ ସେହି ସମୟରେ ଆପଣ ଆପଣଙ୍କର ମେନ୍ ମିଲ୍ ଖାଆନ୍ତୁ, ଏବଂ ତା ମଝିରେ ଆଉ କିଛି ନ ଖାଇ ଯଦି କିଛି ପେୟ ପିଉଛନ୍ତି ତାହେଲେ 4ଟା ବେଳେ ପିଇପାରିବେ, କିନ୍ତୁ ସୂର୍ଯ୍ୟାସ୍ତର ଘଣ୍ଟେ ଭିତରେ। ତେଣୁ ଆପଣ ଯଦି ଆପଣଙ୍କର ରାତ୍ରି ଭୋଜନ ସାରିଦେବେ ତାହେଲେ ବହୁତ ପରିମାଣରେ ଆପଣଙ୍କର ପେଟ ରୋଗ ଯେଉଁ ଦେଖାଦେଉଛି ସିଏ ଠିକ୍ ହେଇଯିବ, ଏବଂ ଆପଣଙ୍କର ଯେଉଁ ଗ୍ୟାସ ପାଇଁ ଯାହା ଆପଣଙ୍କୁ ଟ୍ରିଗର କରୁଛି, କେତେ ଗୁଡ଼ିଏ ଫଳ ଥାଏ ଯେଉଁଟା ଖାଇଲେ ପେଟରେ ଗ୍ୟାସ ହୁଏ, ସେଗୁଡ଼ିକୁ ଆପଣ ଆଭଏଡ୍ କରିବେ। ଆପଣଙ୍କର ଶରୀର ଆପଣ ଜାଣିଥିବେ କ'ଣ ଖାଇଲେ ଆପଣଙ୍କୁ ଗ୍ୟାସ ଟ୍ରିଗର କରୁଛି, କିନ୍ତୁ ମୁଁ ଯାହା କହିଲି ଯଦି ଆପଣ ଏଇ ଖାଇବାର ନିୟମ ଗୁଡ଼ିକ, ରିତ୍ ଭୁକ୍ ମିତ୍ ଭୁକ୍ ହିତ୍ ଭୁକ୍, ଆମର ଆୟୁର୍ବେଦରେ ତିନିଟି କଥା ଅଛି, ଋତୁ ଅନୁସାରେ ଖାଇବେ, ଏବଂ ହିତ୍ ଭୁକ୍ ଆପଣଙ୍କ ଶରୀରକୁ ଯାହା ଉପଯୋଗୀ ତାହା ଖାଇବେ, ମିତ୍ ଭୁକ୍ ଖାଇବାର ଭୋକଠୁ କମ୍ ଯଦି ଖାଇବେ ତାହେଲେ ଆପଣ ସୁସ୍ଥ ରହିପାରିବେ।
1: ତାଙ୍କର ତୃତୀୟ ପ୍ରଶ୍ନ ରହିଛି ଏକାଗ୍ରତା ସମ୍ପର୍କରେ, ତେବେ ଏହି ପ୍ରଶ୍ନ ସୁରେଶ ସାର୍ କହିବା ପାଇଁ ମନ
2: ଦେଖନ୍ତୁ, ପିଲାମାନଙ୍କର ଏକାଗ୍ରତା ଯେଉଁ ଭଙ୍ଗ ହେଉଛି ତାର ଗୋଟେ କାରଣ ହେଲା ସେମାନେ ଚଗଲା ହେଇଯାଉଛନ୍ତି, ତାଙ୍କ ମନ ସ୍ଥିର ରହୁନି। ମନକୁ ସ୍ଥିର କରିବା ପାଇଁ ଗୋଟେ ଜ୍ଞାନ ମୁଦ୍ରା ଅଛି, ଜ୍ଞାନ ମାନେ ନଲେଜ। ଆମର ଜ୍ଞାନକୁ ଠିକ ରଖିବା ପାଇଁ, ବୁଦ୍ଧିକୁ ଠିକ ସ୍ଥିର କରିବା ପାଇଁ, ଅସ୍ଥିର ମନକୁ ସ୍ଥିର କରିବା ପାଇଁ ପିଲାମାନଙ୍କୁ 5 ମିନିଟ୍ ଜ୍ଞାନ ମୁଦ୍ରାରେ ବତାନ୍ତୁ। ଜ୍ଞାନ ମୁଦ୍ରା ହେଲା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ, ବୃଦ୍ଧାଙ୍ଗୁଳିଟା ହେଉଛି ବୁଦ୍ଧିର ପ୍ରତୀକ, ଏବଂ ଆମର ତର୍ଜନୀ ଯେଉଁଟା ଅଛି ଇଣ୍ଡେକ୍ସ ବିଶି ଆଙ୍ଗୁଠି, ତାର ଏଇଟା ହେଉଛି ମନର ପ୍ରତୀକ। ଗୋଟେ ପିଲା ବୁଦ୍ଧି ବହୁତ ଅଛି, ମନ ଚଗଲା ଅଛି, ତାହେଲେ ତାର ଜ୍ଞାନ ଠିକ୍ ଭାବେ ଆସିପାରିବ ନାହିଁ। ଗୋଟେ ପିଲା ମନ ଅଛି ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ, ବୁଦ୍ଧି କମ୍ ଅଛି, ତାହେଲେ ବି ଜ୍ଞାନ ଠିକ୍ ଭାବେ ହେଇପାରିବ ନାହିଁ। ତେଣୁ ଜ୍ଞାନ ମୁଦ୍ରା ମାନେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ ତର୍ଜନୀ ଅଙ୍ଗୁଳିର ଅଗ୍ରଭାଗକୁ ଲଗେଇବେ, ଆର 3 ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତକୁ ରଖିବେ। 5 ମିନିଟ୍ ପିଲାକୁ କୁହନ୍ତୁ ଆଖି ବନ୍ଦ କରି ଓମ୍ ଚାଣ୍ଟିଙ୍ଗ କରୁ, ଆଖି ବନ୍ଦ କରି ଓମ୍ କରିବ, କିନ୍ତୁ ଜ୍ଞାନ ମୁଦ୍ରାରେ ହାତ ରହିବ। କିଛି ନହେଲେ ମଧ୍ୟ ଖାଲି ଆଖି ବନ୍ଦ କରି ବସୁ ଏବଂ ଜ୍ଞାନ ମୁଦ୍ରାରେ ବସୁ। ଏହାଫଳରେ କ'ଣ ହେବ ନା, ଆମର ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ପିଚୁଟାରୀ ଆଉ ପିନିଆଲ ଦୁଇଟା ଗ୍ଲାଣ୍ଡ ଅଛି, ତାର କନେକ୍ସନ୍ଟା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ଅଛି, ଯାହାଫଳରେ କି ଆମେ ଯଦି ତର୍ଜନୀ ଅଙ୍ଗୁଠିରେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ଟଚ୍ କରିବା ତାହେଲେ ଆମର ପିନିଏଲ ପିଚୁଟାରୀ ଗ୍ଲାଣ୍ଡ ଦୁଇଟା ଆକ୍ଟିଭ୍ ରହିବ, ଏବଂ ତାର ବ୍ରେନ୍ ସହିତ ଆମର ମେମୋରି ସହିତ କନେକ୍ସନ୍ ଅଛି। ତେଣୁ ସେଥିପାଇଁ ଆମେ ଜ୍ଞାନ ମୁଦ୍ରା କରାନ୍ତୁ। ଆଉ ଗୋଟେ ପ୍ରାଣାୟାମ ହେଲା ଭ୍ରାମରୀ ପ୍ରାଣାୟାମ, ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡ଼ାମ କହୁଥିଲେ, ଆମର ଆଖି ଆଉ କାନ ଯେଟା ଆମ ମନକୁ ଡିଷ୍ଟର୍ବ କରୁଛି, ଆଖି ଦେଖିଲେ ଭଲ ଦେଖିଲେ ଭଲ ଆସୁଛି, ଖରାପ ଦେଖିଲେ ଖରାପ ମନ ଆସୁଛି, ସେମିତି କାନରେ ଯଦି ଆମେ ଗୋଟେ ଭଲ ଜିନିଷ ଶୁଣିଲେ ଭଲ ଆସୁଛି, ଖରାପ ଜିନିଷ ଶୁଣିଲେ ଖରାପ ଆସୁଛି। ତେଣୁ କାନରେ ବୁଢ଼ା ଆଙ୍ଗୁଠି କାନକୁ ବନ୍ଦ କରିବେ, ତର୍ଜଣୀ ଆଙ୍ଗୁଠି ଆଖି ଉପରେ ରଖିବେ, ତଳଦି ଆଙ୍ଗୁଠି ପାଟି ଉପରେ ରଖିବେ, କହୁଣୀ କାନ୍ଧ ସିଧା ରଖିବେ, ଶ୍ୱାସ ପୁରା ଭରିବେ। ଭରିସାରିଲା ପରେ ଭ୍ରମରେ ଯେମିତି ଗୁଣୁଗୁଣୁ କରି ସାଉଣ୍ଡ କରେ, ସେମିତି ସାଉଣ୍ଡ କରିକିରି ପୁରା ଶ୍ୱାସଟାକୁ ବାହାର କରିବେ। ଏଇଭଳି ଗୋଟେ ରାଉଣ୍ଡ ହେଲା, ମିନିମମ୍ 5 ରାଉଣ୍ଡ କରନ୍ତୁ। ରାଉଣ୍ଡ ସରିଲା ପରେ ଆଖି ବନ୍ଦ କରିକି 1 ମିନିଟ୍ ସ୍ଥିର ଭାବରେ ବସିବେ, ତାପରେ ଦେହ ହାତକୁ ମାଲିସ କରିକି ଆଖିକୁ ମାଲିସ କରିକି ଆଖି ଖୋଲିବେ, ତାହେଲେ ଦେଖିବେ ଯେ ଭ୍ରାମରୀ ପ୍ରାଣାୟାମ ସହିତ ଜ୍ଞାନ ମୁଦ୍ରାରେ ଡେଲି 5 ମିନିଟ୍ ଭ୍ରାମରୀ ପ୍ରାଣାୟାମ ଏବଂ 5 ମିନିଟ୍ ଜ୍ଞାନ ମୁଦ୍ରା କରାନ୍ତୁ, ଦେଖିବେ ଅଳ୍ପ ଦିନ ଭିତରେ ସେ ପିଲାର ରେଜଲ୍ଟ ଭଲ ଆସିବ, ତା'ର ଜ୍ଞାନ ବୃଦ୍ଧି ହେବ, ତା'ର ବୁଦ୍ଧି କୁଶାଗ୍ର ହେବ, ଏବଂ ସେ ପିଲା ନିଶ୍ଚିତ ଭାବେ ଚଞ୍ଚଳ ମନରୁ ଅସ୍ଥିର ମନରୁ ସ୍ଥିର ହୋଇଯିବ ଏବଂ ବହୁତ ଭଲ ରେଜଲ୍ଟ କରିବ ଏବଂ ଭଲ ପିଲା ମଧ୍ୟ ସମାଜରେ ହୋଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହୋଇଗଲେଣି, ଆପଣଙ୍କୁ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
3: ଆଜ୍ଞା, ତୋଫାନ କୁମାର ମହାନ୍ତି, ନୟାଗଡ଼ ଜିଲ୍ଲା ଭାବୁର ବ୍ଲକ ରାମପଡ଼ା।
1: ଆଜ୍ଞା,
3: ବହୁତ ଦିନ ହେଲା ଅଣ୍ଟାଟା ମୋର ପେନ୍ ହଉଛି। ତାପରେ ଆମେ ତ ଚାଷୀ ଲୋକ ନା, ଆମର ଆଉ କିଛି ଯୋଗ କଣ ଦରକାର କୁହନ୍ତୁ, ଯେମିତି ଫର୍ମାଲି ଏମିତି ଯାହାକୁ ଯାହା ପଚାରିଲେ ଯାହା କହୁଛନ୍ତି ଯୋଗ କରୁଛି, କିନ୍ତୁ ଯୋଗ ବିଷୟରେ ଯେମିତି କିଛି ଜଣା ନାହିଁ,
0: ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ଆପଣ ଦିନ ସାରା ଖଟୁଛନ୍ତି ଏବଂ ଆପଣଙ୍କର ଯୋଗ ଦରକାର ନାହିଁ, କିନ୍ତୁ ଆପଣ ଯୋଉ ଖଟୁଛନ୍ତି ସେଟା ନିହାତି ଭାବରେ ଅଧିକ ହେଇଯାଉଛି ଆପଣଙ୍କ ଶରୀରକୁ। ଆପଣଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରର ସବୁର ଯୋଉ ଆପଣଙ୍କର ହାଡ଼ ଭିତରର ଯାହା ବି ଆମର ଅଙ୍ଗ ପ୍ରତ୍ୟଙ୍ଗ ଅଛି, ଧୀରେ ଧୀରେ ତାଙ୍କର ଶକ୍ତି କମ୍ ହୋଇ ହୋଇଯାଏ। ତ ଆପଣ ଗୋଟିଏ କାମ କରନ୍ତୁ, ଯେତେବେଳେ ବିଛଣାରୁ ଉଠୁଛନ୍ତି ସେତେବେଳେ ଯୋଉ ସାର୍ କିଛି ସମୟ ଆଗରୁ କହିଥିଲେ

0: ତାଡ଼ାସନ ବିଛଣାରୁ ଉଠିବା ବେଳେ ସେଇଠି ଶୋଇକିରି ଦି ହାତ ମୁଣ୍ଡ ଉପରକୁ ନେଇଯିବେ, ଦି ଗୋଡ଼ ତଳ ଆଡ଼କୁ ମିଶେଇକିରି ଶ୍ୱାସ ଟିକେ ଭରିବେ ଏବଂ ଗୋଡ଼ଟା ଗୋଡ଼ ପଟକୁ, ହାତ ଦୁଇଟା ଉପର ପଟକୁ ବହୁତ ଶକ୍ତି ଲଗେଇକିରି ତାକୁ ଟାଣିବେ। ସେମିତି ଦୁଇ ତିନି ଥର ଟାଣନ୍ତୁ। ତାହେଲେ ଆପଣଙ୍କର ଯେଉଁ ଅଣ୍ଟା ପ୍ରୋବ୍ଲେମ୍ ରହୁଛି, ଅଣ୍ଟା ଦରଜ ହେଉଛି କିମ୍ବା ବିନ୍ଧୁଛି, ସେଇଟା ଧୀରେ ଧୀରେ ଭଲ ହେବ। ସେହି ସମୟରେ ଆପଣ ଯେତେବେଳେ ବିଲରେ କାମ କରୁଛନ୍ତି କହୁଛନ୍ତି, କେବେ ଆଗକୁ ଝୁଙ୍କିବେ ନାହିଁ, କାରଣ ଆଗକୁ ଝୁଙ୍କିବା ଦ୍ୱାରା ଆପଣଙ୍କର ଅଣ୍ଟାରେ ପ୍ରୋବ୍ଲେମ୍ଟା ବେଶୀ ଦେଖାଯିବ। ଆଉ ମଝିରେ ମଝିରେ ଠିଆ ହେଇକିରି ଆପଣ ଯେମିତି ଶୋଇକିରି ହାତକୁ ଗୋଡ଼କୁ ଟାଣିଲେ ଯେତେବେଳେ ବିଲରେ କାମ କରୁଛନ୍ତି, ସେହି ସମୟରେ ଦୁଇ ହାତକୁ ଉପରକୁ ଟେକିକିରି ଦୁଇ ହାତର ଆଙ୍ଗୁଳି ଗୁଡ଼ିକୁ ମିଶେଇ ଦେଇକିରି ଉପରକୁ ଟାଣିବେ ହାତକୁ। ଆଉ ଯଦି ପାରୁଛନ୍ତି ଗୋଡ଼ର ପାଦ ଉପରେ ଛିଡ଼ା ହେଇଯିବେ, ଗୋଇଠିକୁ ଟିକେ ଟେକିଦେବେ। ଗୋଟିଏ 5-6 ସେକେଣ୍ଡ ଯଦି ପ୍ରତି ଘଣ୍ଟାରେ ଆପଣ ଏମିତି 2-3 ଥର କରିଦେବେ, ତାହେଲେ ଆପଣଙ୍କ ଅଣ୍ଟାକୁ ବହୁତ ଆରାମ ମିଳିବ। ଆଉ ଗୋଟିଏ ଯୋଗାସନ ହେଲା, ଏଇଟା ଆପଣଙ୍କୁ କେଉଁଠି ଯାଇ କରିବାକୁ ପଡ଼ିବନି, ଆପଣ ଆପଣଙ୍କର ବିଲରେ କାମ କରୁଥିବା ଭିତରେ ମଧ୍ୟ ଏହି ଆସନ ଗୁଡ଼ିକ ଅଭ୍ୟାସ କରିପାରିବେ ଏବଂ ଅଣ୍ଟା କଷ୍ଟରୁ ମୁକ୍ତି ପାଇବେ। ସେଇଟା କ'ଣ କରିବେ, ସେଇଟାକୁ ଆମେ ଅର୍ଦ୍ଧ ଚକ୍ରାସନ କହୁଛୁ। ଦି ଅଣ୍ଟାର ସାଇଡ଼ରେ ହାତ ଦେଇଦେବେ, ବୁଢ଼ା ଆଙ୍ଗୁଠିକୁ ପଛରେ ଆପଣ ମେରୁଦଣ୍ଡ ଉପରେ ରଖିଦେବେ, ବେକଟିକୁ ଟିକେ ପଛକୁ କରିବେ, ତାପରେ ଶ୍ୱାସ ଭରିକି ଯେଉଁଠି ଆପଣଙ୍କର ବୁଢ଼ା ଆଙ୍ଗୁଠି ଅଛି ସେଇ ଅଣ୍ଟା ପାଖରୁ ପଛକୁ ଧୀରେ ଧୀରେ ଝୁକିବେ। ତାଦ୍ୱାରା କ'ଣ ହେଲା, ଆପଣଙ୍କର ଯେଉଁ ମେରୁଦଣ୍ଡରେ ଗୋଟି ଗୁଡ଼ିକ ଅଛି ସେମାନେ ତାଙ୍କର ଆଲାଇନମେଣ୍ଟ ହୋଇଯିବ ଏବଂ ଆପଣଙ୍କର ଅଣ୍ଟା ଦୋଷରୁ ଆପଣ ଧୀରେ ଧୀରେ ମୁକ୍ତି ପାଇବେ। ଏଇ ଦୁଇଟି ଆସନ ଯଦି ଆପଣ ରେଗୁଲାର କରୁଛନ୍ତି, ଠିକ 2-4 ଘଣ୍ଟାରେ ଆପଣ ଥରେ, ଯେତେବେଳେ ଆପଣଙ୍କୁ କାଟୁଛି ବହୁତ କଷ୍ଟ ହେଲା କାମ କରିକିରି, ସେତେବେଳେ ଏଇ ଆସନ ଦୁଇଟିକୁ ଆପଣ କରିଦେବେ ଏବଂ ବିଛଣାରୁ ଉଠିଲା ବେଳେ ଶୋଇକିରି କରିପାରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଅଣ୍ଟା କଷ୍ଟରୁ ମୁକ୍ତି ମିଳିବ।
1: ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
2: ନମସ୍କାର।
1: ଆଜ୍ଞା ନମସ୍କାର।
2: ବିଶେଷଜ୍ଞ ଆସଙ୍କ ମାମର ମୋର ନମସ୍କାର।
1: ଆପଣଙ୍କର ପରିଚୟ ଦିଅନ୍ତୁ, ନାଁ କୁହନ୍ତୁ ପ୍ରଥମେ।
2: ମୁଁ ନୀଳାଦ୍ରି ବିହାରି ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଡ଼େଇ ଗ୍ରାମରୁ କହୁଛି।
1: ଆଜ୍ଞା।
2: ଡାଇବେଟିସରେ ଯୋଗ କରିସାରିଲା ପରେ ତାର ଖାଦ୍ୟ କ'ଣ ସବୁ ଖାଇବା ଦରକାର?
1: ତେବେ ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା
3: ପାଇଁ। ଆପଣ ତ ଡାଇବେଟିକ ପାଇଁ ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡ଼ମ୍ କହିଥିଲେ ଯେ ଆପଣ ଆଗକୁ ଝୁକିକିରି ଯେଉଁ ଦୁଇଟା ଆସନ ଅଛି, ମଣ୍ଡୁକାସନ, ଗୋଟେ ମୁଠା କରିକିରି ନାଭି ପାଖରେ ରଖି ଆଗକୁ ଝୁକିବେ ମଣ୍ଡୁକାସନ, ଆଉ ଗୋଟେ ଦୁଇ ପାପୁଲିକୁ କପ୍ ଭଳିଆ କରିକିରି ନାଭି ପାଖରେ ରଖିକିରି ମଧ୍ୟ ଶ୍ୱାସ ଛାଡ଼ିକି ଆଗକୁ ଝୁକିବେ। ଏଇଟା କଲେ ଆପଣ ଡାଇବେଟିକ କଣ୍ଟ୍ରୋଲ ହେବ। ଆଉ ଗୋଟେ ହେଲା ଅଗ୍ନିସାର ପ୍ରାଣାୟାମ ଆପଣ କରନ୍ତୁ, ଯେଉଁଟାକି ଆପଣଙ୍କର ଶ୍ୱାସକୁ ଟିକେ ବାହାର କରିଦେଇକିରି ଖାଲି ପେଟକୁ ଭିତରକୁ ବାହାରକୁ ଭିତରକୁ ବାହାରକୁ କରିବେ 10-15 ଥର ଏଥର କରିବେ। ଏଇଟା ଅଗ୍ନିସାର ପ୍ରାଣାୟାମ। ଅଗ୍ନିସାର ପ୍ରାଣାୟାମ ଅଗ୍ନିସାର କ୍ରିୟା କଲେ ଆମର ପାନକ୍ରିଆସଟା ଆକ୍ଟିଭ୍ ହେବ, ଯେଉଁ ପାନକ୍ରିଆସରୁ ଇନ୍ସୁଲିନ୍ ଆସୁଛି ସେଇଟା ଯଦି ଇନ୍ସୁଲିନ୍ ସିକ୍ରେସନ୍ ଠିକ୍ ହେବ, ତାହେଲେ ବଡ଼ିର ଗ୍ଲୁକୋଜ୍ଟାକୁ ସେ ବାଲାନ୍ସ କରିବ, ଆଉ ଗ୍ଲୁକୋଜ୍ ବା ସୁଗାରଟାକୁ ବାଲାନ୍ସ କଲେ ଡାଇବେଟିକ୍ କଣ୍ଟ୍ରୋଲ୍ ହେବ। ଦ୍ୱିତୀୟ କଥା ଆପଣ ପଚାରୁଛନ୍ତି ଖାଦ୍ୟପେୟ ଉପରେ, ଆପଣ ଡକ୍ଟର ନିଶ୍ଚୟ କହିଥିବେ ମିଠା ଖାଇବେନି ଏବଂ ଆଳୁ କଖାରୁ ଏସବୁ ଖାଇବେନି ବୋଲି, ଆପଣ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଆଉ ସବୁଠୁ ଗୋଟେ ବେଟର ଆଡ଼ଭାଇସ୍ ଆପଣଙ୍କୁ କହୁଛି, ରାତିରେ ଆପଣ ଜଲ୍ଦି ଡିନର୍ଟା କରିବେ, ରାତ୍ରି ଭୋଜନଟା ସୂର୍ଯ୍ୟାସ୍ତର 2 ଘଣ୍ଟା ଭିତରେ କରନ୍ତୁ।
2: ମୁଁ ମାଣ୍ଡିଆ ଯାଉ ସକାଳେ ଖାଉଛି।
3: ବହୁତ ବଢ଼ିଆ, ବହୁତ ବଢ଼ିଆ। ମାଣ୍ଡିଆ ଯାଉଟା ବହୁତ ଭଲ ଜିନିଷ, କାରଣ ବର୍ତ୍ତମାନ ବି ସରକାର ମିଲେଟ୍ ଖାଇବା ପାଇଁ କହୁଛନ୍ତି, ସମସ୍ତେ ବି କହୁଛନ୍ତି ବିଶେଷଜ୍ଞମାନେ, ମାଣ୍ଡିଆଟା ଆମ ଶରୀର ଭିତରେ ଯେତେ ଦୂଷିତ ପଦାର୍ଥ ଥିବ ତାକୁ ବାହାର କରିଦେବ, ତେଣୁ ଭଲ ଜିନିଷ ଖାଦ୍ୟ ମାଣ୍ଡିଆ ଯାଉ ଖାଉଛନ୍ତି। ଏବଂ ଘରୋଇ ଖାଦ୍ୟ ଖାଆନ୍ତୁ, ବାହାର ଖାଦ୍ୟ ଖାଆନ୍ତୁନି, ତେଲ ଛଣା ଜିନିଷ ଆଭଏଡ଼ କରନ୍ତୁ, କମ୍ପ୍ଲିଟ୍ ଖାଆନ୍ତୁନି, ଆଉ ମିଠା ଜିନିଷ ବି ଆଭଏଡ଼ କରିବେ, ଚିକ୍କଣ ଜିନିଷ, 3 ଧଳା ଜିନିଷ ଖାଇବେନି ଡାଇବେଟିକ ଲୋକମାନେ। ଗୋଟେ ହେଲା ମଇଦା ଜାତୀୟ ଖାଦ୍ୟ, ଗୋଟେ ହେଲା ଚିନି, ଆଉ ଗୋଟେ ହେଲା ଲୁଣ, ଲୁଣ ବି କମ୍ ଖାଆନ୍ତୁ, ଅଧିକ ଲୁଣ ଆଡ଼୍ କରିକି ଖାଦ୍ୟରେ ଖାଆନ୍ତୁ ନାହିଁ। ତେଣୁ ଏଇ 3 ଯେଉଁ ଧଳା ଜିନିଷ କହିଲି, ମଇଦା, ଚିନି, ଲୁଣ, ଆକୁ ଯଦି କଣ୍ଟ୍ରୋଲ କରିଦେବେ ଆପଣ ଡାଇବେଟିକ ବି କଣ୍ଟ୍ରୋଲ ହେଇଯାଇପାରିବ। ଏବଂ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯେଉଁଗୁଡ଼ା ହାଇ କ୍ୟାଲୋରି ଫୁଡ଼୍ ଯେତେ କମ୍ ଖାଇବେ ଏତେ ଭଲ, ସେଇଟାକୁ ଚେଷ୍ଟା କରିବେ, ତାହେଲେ ବହୁତ ସୁନ୍ଦର ଭାବେ ଜୀବନଯାପନ କରିପାରିବେ ଏବଂ ଡାଇବେଟିକ ଆପଣ କଣ୍ଟ୍ରୋଲ ହେଇପାରିବ।
1: ଏଇଠି ଗୋଟିଏ ଧନ୍ୟବାଦ ଆପଣଙ୍କୁ, ଆପଣ ଆମ ସହ ଯୋଗାଯୋଗ କରିଥିବାରୁ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଯେଉଁ ସୁସ୍ଥ ଜୀବନଯାପନ, ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି, ଯୋଗନିଷ୍ଠ ସୁସ୍ଥ ଜୀବନଯାପନ ପାଇଁ ଆହାରର କ'ଣ କିଛି ଭୂମିକା ରହିଛି? ମଞ୍ଜୁ ମ୍ୟାଡ଼ାମ୍ଙ୍କୁ ଅନୁରୋଧ କରୁଛି।
0: ନିଶ୍ଚିତ ଭାବରେ ଆମର ଯୋଗ ଏବଂ ଆୟୁର୍ବେଦ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ।

0: ତ ଆମର ଗୀତାରେ ମଧ୍ୟ କୁହାଯାଇଛି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବୋଧସ୍ୟ ଯୋଗ ଭବତି ଦୁଃଖାହା। ତ ଆହାରର ସବୁ ସମୟରେ ନିଶ୍ଚିତ ଭାବରେ ଯୋଗାଭ୍ୟାସ ସହିତ ସମ୍ପର୍କ ଅଛି। ଆମେ ଯଦି ଯୋଗାଭ୍ୟାସ କରୁଛେ ତାହେଲେ ଆମର ଆହାର ମଧ୍ୟ ସେଇ ଅନୁସାରେ ହେବା ଉଚିତ। ଯଦି ଆମେ ଘଣ୍ଟାଟେ ଯୋଗ କରିକି ଯୋଗ ସେଣ୍ଟରରୁ ବାହାରିକି କିମ୍ବା ଯୋଗ କରିସାରିକି ଯାଇକି ବରା ପିଆଜି ଖାଇବା, ତାହେଲେ ପୁଣି କହିବା ଯେ ମୁଁ ଏତେ ଦିନ ହେଲା ଯୋଗ କରୁଛି କିନ୍ତୁ ମୋର କିଛି ଲାଭ ହେଲା ନାହିଁ। ତେଣୁ ଆପଣଙ୍କୁ ସୁପାଚ୍ୟ ଭୋଜନ ଖାଇବାର ଅଛି। ସକାଳର ଯେଉଁ ଆମେ ଅଳ୍ପାହାର କରୁଛେ ସେଥିରେ ଆପଣ ସ୍ପ୍ରାଉଟ୍ ଖାଇବେ, ମାଣ୍ଡିଆ ଖାଇବେ, ଓଟ୍ସ ଖାଇବେ, ଫଳାହାର କରିପାରିବେ। ଏଇ ଭିତରେ ପୁଣି ଯେତେବେଳେ ଆପଣ ଦିନର ମେନ୍ ମିଲ୍କୁ ଆସୁଛନ୍ତି ସେତେବେଳେ ମଧ୍ୟ ଆପଣ ବାଲାନ୍ସ ଡାଏଟ୍ ଖାଇବାର ଅଛି। ଆପଣଙ୍କୁ କାର୍ବୋହାଇଡ୍ରେଟ୍ସ ଖାଲି ଖାଇଲେ ହେବ ନାହିଁ, କାର୍ବୋହାଇଡ୍ରେଟ୍ ସାଙ୍ଗରେ କିଛି ପ୍ରୋଟିନ୍। ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଆମର ମସଲ ଲସ୍ ହେଇଯାଏ, ତ ସେଥିପାଇଁ ଆମକୁ ପ୍ରୋଟିନ୍ ଇନଟେକ୍ ବହୁତ ଜରୁରୀ। ତ ଆମେ ଖାଲି ଆଗରୁ ଆମର ପୂର୍ବପୁରୁଷମାନେ କାର୍ବୋହାଇଡ୍ରେଟ୍ ଉପରେ ବେଶୀ ସ୍ଟ୍ରେସ୍ ଦେଉଥିଲେ କାରଣ ସେମାନଙ୍କୁ ଶାରୀରିକ ପରିଶ୍ରମ ଅଧିକା କରିବାକୁ ପଡ଼ୁଥିଲା। ଆଜିକାଲି ଯୁଗରେ ଆମମାନଙ୍କର ଶାରୀରିକ ଶ୍ରମ ନିହାତି ଜିରୋ କହିଲେ ମଧ୍ୟ ଚଳିବ। ତେଣୁ ଆମକୁ କାର୍ବୋହାଇଡ୍ରେଟ୍ର ଦରକାର ବେଶୀ ନାହିଁ। ଆମେ ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, ମିନେରାଲ୍ ସବୁ ମିଶେଇକିରି ଆମେ ଗୋଟେ ବାଲାନ୍ସ ଡାଏଟ୍ ଖାଇବା ଏବଂ ରାତ୍ରି ଭୋଜନକୁ ଯେମିତି ମୁଁ ଆଗରୁ ମଧ୍ୟ କହିଛି ସୂର୍ଯ୍ୟାସ୍ତର ଘଣ୍ଟେ ମଧ୍ୟରେ ଆମେ ରାତ୍ରି ଭୋଜନ ସାଦା ସବୁଠୁ ଦିନର ଯେତିକ ମିଲ୍ ଅଛି ସବୁଠୁ ସରଳ ଭୋଜନ ରାତିରେ କରିବା ଏବଂ ତାହାଦ୍ୱାରା ଆପଣଙ୍କର ଭୋଜନ ଯେତେବେଳେ ଆପଣଙ୍କର ଠିକ୍ ହେଇଯିବ ଆପଣଙ୍କର ଶରୀର ମଧ୍ୟ ଠିକ୍ ହେଇଯିବ।
1: ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ହ୍ୟାଲୋ,
1: ଆଜ୍ଞା
2: ମ୍ୟାଡ଼ାମ ନମସ୍କାର।
1: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
2: ଆସନ୍ତାକାଲି ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ସୁନିତା ପୁଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି କାଟାଗୋରି କହୁଛି। ମୁଁ ଆଜି ଫାଷ୍ଟ କଲର୍ ସେଟା
1: ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଶ୍ନ କଣ ରହିଛି ଆମର ଯାହା ବିଷୟ ରହିଛି?
2: ପ୍ରଶ୍ନ ରହିଛି ମାନେ ଅଧିକ ଏକ୍ସରସାଇଜ କି ବ୍ୟାୟାମ ଯୋଗ କରିବା ଦ୍ୱାରା ଆମ ଶରୀର ଉପରେ ଖରାପ ପଡିବାର ଚାନ୍ସ ଅଛି କି?
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ମୁଁ ସୁରେଶ ସାର୍ଙ୍କୁ କହିବା ଅନୁରୋଧ କରୁଛି ଏଇ ପ୍ରଶ୍ନର ଉତ୍ତର ଦେବେ।
3: ହଁ ଦେଖନ୍ତୁ ମ୍ୟାଡ଼ାମ, ଆମର ଯେଉଁମାନେ ଅଛନ୍ତି 40 ବର୍ଷ ଭିତରେ, 35 ରୁ 40 ବର୍ଷ ଭିତରେ ଯେଉଁମାନେ, ସେମାନେ ଏକ୍ସରସାଇଜ୍ କଲେ ବହୁତ ଭଲ। କାରଣ ଏକ୍ସରସାଇଜ୍ ଏକ ଫିଜିକାଲ ବଡ଼ିଟା, ଏକ୍ସଟର୍ନାଲ ବଡ଼ି ଯେଉଁଟା ଆମେ କହୁଛେ ସେଇଟା ହିଁ ଷ୍ଟ୍ରଙ୍ଗ ହୋଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହେବ ନା ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା ଏକ୍ସରସାଇଜ୍ଟାରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ ନଥାଏ। କିନ୍ତୁ ଆମେ ଯେତେବେଳେ ଯୋଗାଭ୍ୟାସ କରୁଛେ ସେତେବେଳେ ଯୋଗାସନ ସମୟରେ କଲାବେଳେ ଆମେ କହୁଛୁ ଯେତେବେଳେ ଆପଣ ଶରୀରଟା ଅପୱାର୍ଡ଼ ହେଉଛି ମାନେ ଉପରକୁ ଉଠୁଛି, ତ ଆପଣ ହାତଟା ଉପରକୁ ଉଠେଇଲେ ଶ୍ୱାସ ଭରିକି ଉଠେଇବେ ଏବଂ ଧୀରେ ଧୀରେ ନେବେ, ଏବଂ ଯେତେବେଳେ ହାତଟା ତଳକୁ ଆଣୁଛନ୍ତି ଶ୍ୱାସ ଛାଡ଼ିକି ଆଣିବେ ଆଉ ଧୀରେ ଧୀରେ ଆଣିବେ। ତେଣୁ ଏକ୍ସରସାଇଜ୍ ଅପେକ୍ଷା ଯୋଗାଭ୍ୟାସରେ ଧୀରେ ଧୀରେ କରାଯାଏ ଏବଂ ଶ୍ୱାସକ୍ରିୟା ସହିତ କରାଯାଏ, ବ୍ରିଦିଂ ସହିତ କରାଯାଏ, ତାହାଫଳରେ କି ଆପଣଙ୍କର ସେଲ୍ ଗୁଡ଼ାକ ବେଶୀ ଆକ୍ଟିଭ୍ ହେବ ଏବଂ ନର୍ଭ ସିଷ୍ଟମ୍ ମଧ୍ୟ ଆକ୍ଟିଭ୍ ରହିବ। ଯଦି ଆପଣ ଯୋଗାଭ୍ୟାସ କରିବେ ହାଲିଆ ହେବେନି। ଆପଣ ବୟସ୍କ ଲୋକମାନେ ଏକ୍ସରସାଇଜ୍ ଜମା କରିପାରିବେନି, ଯେଉଁମାନଙ୍କ 40, 50, 60 ବର୍ଷ ହେଲାଣି, ସେମାନେ ଫିଜିକାଲ ଏକ୍ସରସାଇଜ୍ ହାଲିଆ ହେଇଯିବେ ଏବଂ ତାଙ୍କ ଶରୀର ଆକ୍ଟିଭ୍ ବେଶୀ ହେବନି, ବରଂ ସେମାନେ ବେଶୀ ହାଲିଆ ହେଇକିରି ତାଙ୍କୁ ଟାୟାର୍ଡନେସ୍ ଫିଲ୍ କରିବେ ଏବଂ ତାଙ୍କର ମସଲ ଗୁଡ଼ାକ ବେଶୀ ଡିଷ୍ଟର୍ବ କରିବ। ତେଣୁ ସେଥିପାଇଁ ବୟସ୍କ ଲୋକମାନେ ବିଶେଷ ଭାବେ, ଆଜି ଆମର ଏଜିଂ ଉପରେ ଚାଲିଛି ଆମର କାର୍ଯ୍ୟକ୍ରମ, ବୟୋବୃଦ୍ଧି ହେବା ସହିତ ଆପଣ ଫିଜିକାଲ ଏକ୍ସରସାଇଜ୍କୁ କମାଇକି ଜଗିଂ, ରନିଂ, ୱାକିଂ ଆକୁ କମାଇକି, ସାଇକେଲିଂ ଆକୁ କମାଇକିରି ଆପଣ ଯୋଗାସନ କରନ୍ତୁ, ପ୍ରାଣାୟାମ କରନ୍ତୁ, ଧ୍ୟାନ କରନ୍ତୁ, ତାପରେ ଆପଣଙ୍କ ଶରୀରର ଏକ୍ସଟର୍ନାଲ ପାର୍ଟ ଆକ୍ଟିଭ୍ ହେବ, ଇଣ୍ଟର୍ନାଲ ପାର୍ଟ ଗୁଡ଼ା ବି ଆପଣଙ୍କର ଆକ୍ଟିଭ୍ ରହିବ ଏବଂ ମନ ବି ସ୍ଥିର ରହିବ। କାରଣ ଆଜିକାଲି ସମସ୍ତଙ୍କ ମନ ଅସ୍ଥିର ହୋଇଯାଉଛି, କିନ୍ତୁ ଯୋଗାଭ୍ୟାସ କଲେ ମନ ସ୍ଥିର ହେବ। ବ୍ୟାୟାମ ସହିତ ମନର କିଛି ସମ୍ପର୍କ ନାହିଁ, ଶରୀର ସହିତ ସମ୍ପର୍କ ଅଛି, ଶରୀର ଆପଣ ଆକ୍ଟିଭ୍ ରହିବ। କିନ୍ତୁ ଯୋଗାଭ୍ୟାସ କଲେ, ଆପଣଙ୍କର ପ୍ରାଣାୟାମ କଲେ, ଧ୍ୟାନ କଲେ ଆପଣ ମନ ସ୍ଥିର ହେବ ଏବଂ ମନ ସ୍ଥିର ହେଲେ ଆପଣ ସମସ୍ତ କାମ ସୁଚାରୁରୂପେ ସମ୍ପାଦନ କରିପାରିବେ ଆଉ ଜଣେ ଉତ୍ତମ ନାଗରିକ ଭାବରେ ଆପଣ ଜୀବନ ଅତିବାହିତ କରିପାରିବେ।
1: ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ,
1: ଆଜ୍ଞା ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
4: ହ୍ୟାଲୋ, ସମସ୍ତ ଉପସ୍ଥାପନା କରୁଥିବା ଦାଦା ଅପା ମାନଙ୍କୁ ମୋର ନମସ୍କାର।
1: ଆପଣଙ୍କୁ ମଧ୍ୟ ନମସ୍କାର। ପ୍ରଶ୍ନ କଣ ରହିଛି ଆପଣଙ୍କ ମନରେ?
4: ମୁଁ

0: ମୁଁ କୁମାରୀ ଦୀକ୍ଷା ଗୋପାଳ ଗ୍ରାମ ସିନାପଡ଼ା ପୋଷ୍ଟ ପର୍ଲା ଥାନା ଧର୍ମଗଡ଼ ଜିଲ୍ଲା କଳାହାଣ୍ଡି ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି ଅପା
1: ଆଜ୍ଞା ଆପଣ ଆମର ପ୍ରଶ୍ନ ହଁ କୁହନ୍ତୁ
0: ମୋର ପ୍ରଶ୍ନ ହେଲା ମାନେ ବିପି ସାଙ୍ଗକୁ ବିପି ହେଇଛି ବିପି ତ ପୁରା କମୁଛି କମିଗଲେ ପୁରା କମିଯାଉଛି ଆଉ ବଢିଗଲେ ପୁରା ବଢିଯାଉଛି ଅପା ତାର କାରଣ କଣ ମାନେ କେମିତି କଲେ ତୁଳରେ ରହିବ ସେଇ କଥା ମୁଁ ଆପଣଙ୍କୁ ପ୍ରଶ୍ନ କଲି
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ପାଇଁ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି
2: ଆପଣ ଶୁଣନ୍ତୁ ଆପଣ ବିପି ଯୋଉ ବଢୁଛି କମୁଛି ତା ମାନେ ଷ୍ଟେବୁଲ ରହୁନାହିଁ ସେଥିପାଇଁ ଆପଣ କଣ ମେଡିସିନର ସହାୟତା ନେଇଛନ୍ତି କି ଆଉ ଏବଂ ଆପଣ କଣ କଲେ
0: ମେଡିସିନ ଖାଇଲେ ମଧ୍ୟ ସେ ବିପିଟା ମେଡିସିନ ଖାଇଲେ ମଧ୍ୟ ସେ କମିଗଲେ ପୁରା ବଢୁନି ଆଉ ଯଦି ବଢିଗଲା ମାନେ ତାକୁ ଅସୁବିଧା କରୁଛି
2: ଶୁଣନ୍ତୁ ତାହେଲେ ଆପଣ ଯୋଗର ଅଭ୍ୟାସରେ ଆପଣଙ୍କୁ ଆପଣଙ୍କର ବିପିକୁ କଣ୍ଟ୍ରୋଲ କରିପାରିବେ ଲୁଣ ଆପଣଙ୍କର ଖାଦ୍ୟରେ ମଧ୍ୟ ଲୁଣ ଏବଂ ମସଲା ଜାତୀୟ ତେଲ ଜାତୀୟ ଖାଦ୍ୟକୁ କମ୍ କରିବେ ତା ଛଡ଼ା ଆପଣ ଅନୁଲୋମ ବିଲୋମ ପ୍ରାଣାୟମ ଏବଂ ଶବାସନ ଶବାସନ ଯେଉଁଠି ଆମେ ଏହା ଆଗରୁ ଯଦି ଚର୍ଚ୍ଚା ଆପଣ ଶୁଣିଥିବେ ଆଜିର ତାହେଲେ ସେଥିରେ ଶବାସନ ବିଷୟରେ ସାର୍ କହିଥିଲେ ଏବଂ ଅନୁଲୋମ ବିଲୋମ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିଥିଲୁ ତେବେ ଆଉ ଥରେ କହିଦେଉଛି ଗୋଟିଏ ଜାଗାରେ ସ୍ଥିର ହେଇକି ବସିବେ ଅଣ୍ଟା ବେକ ସିଧା କରିକି ବସେଇବେ ଏବଂ ବା ନାକରେ ଶ୍ୱାସ ଭରିବେ ଡାହାଣ ନାକରେ ଛାଡ଼ିବେ ପୁଣି ଡାହାଣ ନାକରେ ଭରିକିରି ବା ନାକରେ ଛାଡ଼ିବେ ଏମିତି ଆପଣ 10 ରାଉଣ୍ଡ ଖଣ୍ଡେ କରନ୍ତୁ ସକାଳେ ଏବଂ ସନ୍ଧ୍ୟାବେଳେ ଯଦି 10-10 ମିନିଟ୍ ସକାଳେ ଏବଂ 10 ମିନିଟ୍ ସନ୍ଧ୍ୟାରେ ଆପଣ ଏହି ପ୍ରାଣାୟାମକୁ ଅଭ୍ୟାସ କରୁଛନ୍ତି ତାହେଲେ ଆପଣଙ୍କର ବିପି କଣ୍ଟ୍ରୋଲରେ ଆସିବ ଅନଷ୍ଟେବଲ୍ ହେବନି ବଢ଼ିଯିବନି କିମ୍ବା କମିଯିବନି ଯେତେବେଳେ ଆପଣଙ୍କର ବଢ଼ିଯାଉଛି କିମ୍ବା କମିଯାଉଛି ତା ସହିତ ମଧ୍ୟ ଆପଣ ଟିକେ ଡକ୍ଟରଙ୍କୁ ପରାମର୍ଶ କରିବେ ଯଦି ତାଙ୍କର ଅଲଗା କିଛି ଦୋଷ ଥାଏ ସେଥିପାଇଁ ତାହେଲେ ଡକ୍ଟରଙ୍କର ମଧ୍ୟ ପରାମର୍ଶ ନେବେ ଯଦି ଯୋଗ ପ୍ରଶିକ୍ଷକ କିଏ ଅଛନ୍ତି ସେଠି ତାହେଲେ ତାଙ୍କର ମଧ୍ୟ ପରାମର୍ଶ ନେଲେ ସିଏ ଆପଣଙ୍କର ଦେଖିପାରିବେ ସଠିକ୍ ଭାବରେ ଆପଣଙ୍କୁ ଅନୁଲୋମ ବିଲୋମ କିପରି କରିପାରିବେ ତାକୁ ମଧ୍ୟ ବତେଇଦେବେ
1: ଆପଣଙ୍କୁ ଧନ୍ୟବାଦ ମ୍ୟାଡମ୍ ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି ଆପଣ ପରିଚୟ ପ୍ରଦାନ କରନ୍ତୁ ଆଜ୍ଞା ନମସ୍କାର ଆପଣଙ୍କର କଣ ପ୍ରଶ୍ନ ରହିଛି
3: ପ୍ରଶ୍ନ ଅଛି ମୋର ଶ୍ୱାସ ରୋଗ ପାଇଁ ଯୋଗର କଣ ମାନେ କି ତରିକା ଅଛି
1: ଧନ୍ୟବାଦ ସୁରେଶ ସାର୍ଙ୍କୁ ଅନୁରୋଧ କରୁଛି
4: ଆପଣଙ୍କର ବିପି ଅଛି ନା ନାହିଁ କୁହନ୍ତୁ ବ୍ଲଡ୍ ପ୍ରେସର ଅଛି
3: ନାହିଁ
4: ବ୍ଲଡ୍ ପ୍ରେସର ଯଦି ନାହିଁ ଆପଣ କପାଲ ଭାତି ଭସ୍ତ୍ରିକା ଭଳି ପ୍ରାଣାୟାମ କଲେ ଆପଣଙ୍କର ଶ୍ୱାସ ରୋଗ ଉପରେ ଠିକ୍ ଆଶାର ଆସିବ ଗୋଟେ ଅତି ସହଜ ଉପାୟ ଆପଣ ବତେଇ ଦେଉଛି ଆପଣ ତେଲ ନେତି କରନ୍ତୁ ନେତି ଗୋଟେ କ୍ରିୟା ଅଛି ସେଥିରେ ଆପଣ ପ୍ରଥମେ ତୈଳ ନେତି କରନ୍ତୁ ତୈଳ ନେତି ହେଲା ଗୋଟେ ଛୋଟ ଡ୍ରପରଟେ ନେଇ ଆସିବେ ଟିକେ ସୋରିଷ ତେଲ ଆପଣ ସେଥିରେ ଡ୍ରପରେ ନେଇକି ନାକର ବାଁ ପଟେ ଡାହାଣ ପଟେ ଟିକେ ଭିତରକୁ ପୁରେଇବେ ଛାଡ଼ିଦେଲା ପରେ ତାପରେ ତାକୁ ଖ ଖ କରିକି ପାଟି ଆଡ଼େ ବାହାର କରିଦେବେ ଏଇଟା କିଛି ଦିନ କଲା ପରେ ଆପଣ ଗୋଟେ ରବର ନେତି ଆମର ଅଛି ଯେଉଁଟାକି କମ୍ପ୍ଲିଟଲି ସେଇଟା ଭଲ ହେଇପାରିବ ଯଦି କିଏ ଯୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ କହୁଛୁ ଆପଣ ନେତି କ୍ରିୟାରେ ସହଯୋଗ କରିବେ କାରଣ ଶ୍ୱାସ ଗୋଟେ ରୋଗ ଯେଉଁଟାକି କେବଳ ପ୍ରାଣାୟାମ ଦ୍ୱାରା ହିଁ ଭଲ ହେବ ଏଠି କିଛି ଆସନ କରିପାରିବେନି ଶ୍ୱାସ ରୋଗୀମାନେ ଯଦି ଆସନ କରିବେ ସେମାନେ ଜଲ୍ଦି ଥକା ହେଇଯିବେ ତାଙ୍କୁ ଜଲ୍ଦି ହାଲିଆ ହେଇଯିବେ ଏବଂ ଶ୍ୱାସ ନେବା ତାଙ୍କୁ କଷ୍ଟ ହେବ ତେଣୁ ସେଥିପାଇଁ ସେମାନେ ତାଙ୍କର ନୋଜାଲ ସିଷ୍ଟମକୁ ଠିକ୍ ରଖିବା ପାଇଁ ତେଲ ନେତି କରନ୍ତୁ ନାକରେ ଟିକେ ତେଲ ପକାନ୍ତୁ ରାତିରେ ଶୋଇବା ପୂର୍ବରୁ ଟିକେ ଟିକେ ଦୁଇପଟ ନାକରେ ତେଲ ପକାଇବେ ତାହେଲେ ଦେଖିବେ ଆପଣଙ୍କ ନାକଟା ନୋଜାଲ ସିଷ୍ଟମଟା ଠିକ୍ ରହିବ ଏବଂ ସେଇଟା କ୍ଲିନ୍ ହେଇଯିବ ଆଉ ଯଦି ତାକୁ ପୁରା କମ୍ପ୍ଲିଟ୍ ଭଲ ହେବା ପାଇଁ ଚାହୁଁଛନ୍ତି ଆପଣ ଯେକୌଣସି ଯୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିକି ନେତିକ୍ରିୟା କରନ୍ତୁ ଆପଣ ରବର ନେତି ଜଲ ନେତି ସବୁ ନେତିକ୍ରିୟା କଲେ ଆପଣ ଜଲ୍ଦି ଭଲ ହେଇଯାଇପାରିବେ ଏଇଟା ଆମର ଅନୁରୋଧ ନୋଜାଲ ସିଷ୍ଟମକୁ ଠିକ୍ ରଖିଲେ ଆପଣ ଭଲ ହେଇପାରିବେ ପ୍ରାଣାୟାମ ଡେଲି କରନ୍ତୁ ଆପଣ ଅନୁଲୋମ ବିଲୋମ ପ୍ରାଣାୟାମ କପାଲ ଭାତି ପ୍ରାଣାୟାମ ଭସ୍ତ୍ରିକା ପ୍ରାଣାୟାମ ଏସବୁ କଲେ କ'ଣ ହେବ ନାକ ଭିତରେ ଯେତେବେଳେ ମଇଳା ଥିବ ଯେଉଁ ବାଟଟା ଥିବ ସେଇଟା ଫ୍ରି ହେଇଯିବ ଆଉ ଫ୍ରି ହେଲେ ତାଙ୍କୁ ଆଉ କଷ୍ଟ ହେବନି ଏବଂ ତାଙ୍କୁ ଯେଉଁ ସାଇନସ୍ ସିଷ୍ଟମଟା ତାଙ୍କର ଠିକ୍ ରହିବ ସାଇନସ୍ ସିଷ୍ଟମ ଠିକ୍ ହେଇଗଲେ ସେ ଶ୍ୱାସ ରୋଗରୁ ଭଲ ହେଇପାରିବେ
1: ଶ୍ରୋତା ବନ୍ଧୁ ଏଇଠି ଆମେ କହି ରଖୁଛୁ ଯେଉଁମାନେ ଯୋଗାଭ୍ୟାସ କରିବା ପାଇଁ ଚାହୁଁଛନ୍ତି ବା ଆସନ ପ୍ରାଣାୟାମ କରିବା ପାଇଁ ଚାହୁଁଛନ୍ତି ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରିବେ ଆପଣ ଯଦି ଯୋଗ ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ଭାବରେ

0: ତତ୍ତ୍ୱାବଧାନରେ କରିବା ତେବେ କୌଣସି ଅସୁବିଧା ହେବ ନାହିଁ। ଧନ୍ୟବାଦ। ତେବେ ଆଉ ଜଣେ ଆମ ସହ ଯୋଡ଼ି ହୋଇଛନ୍ତି ଶ୍ରୋତା ବନ୍ଧୁ, ଫୋନ ମାଧ୍ୟମରେ କୁହନ୍ତୁ, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର,
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି?
1: ବହୁତ କିଛି କ୍ୱେଶ୍ଚିନ୍ ତ ମୋ ମନକୁ ଆସୁଛି, କିନ୍ତୁ ମୁଁ ତିନୋଟି କ୍ୱେଶ୍ଚିନ୍ ପଚାରୁଛି ସାର୍ଙ୍କୁ ମ୍ୟାଡାମଙ୍କୁ।
0: ଆଜ୍ଞା,
1: ମୋ କ୍ୱେଶ୍ଚିନ୍ ହେଉଛି, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଯୋଗ କରୁଛନ୍ତି ସେମାନେ ସୁଲଭ ଖାଦ୍ୟ ଖାଇବା ଉଚିତ କି ନାହିଁ? ଆଡ଼େ ନିଶା ସେବନ କରୁଥିବେ, ଡ୍ରିଙ୍କିଂ

0: ପଚାରୁଛି ସାର୍ଙ୍କୁ ମ୍ୟାଡାମ୍ଙ୍କୁ,
1: ଆଜ୍ଞା,
0: ମୋ କ୍ୱେଶ୍ଚିନ୍ ହେଉଛି, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି, ଯୋଉମାନେ ଯୋଗ କରୁଛନ୍ତି ସେମାନେ ସୁଲଭ ଖାଦ୍ୟ ଖାଇବା ଉଚିତ କି ନାହିଁ? ଆଡ଼େ ନିଶା ସେବନ କରୁଥିବେ, ଡ୍ରିଙ୍କିଂ କରୁଥିବେ, ସିଗାରେଟ୍ ଖାଉଥିବେ, ତା ସହିତ ଫାଷ୍ଟଫୁଡ୍ ଖାଉଥିବେ, ଚିକେନ୍ ମଟନ୍ ବିରିୟାନୀ ଖାଉଥିବେ, ସେଟା ଯୋଗ କରୁଥିବେ, ଏଇଟା ଫଳପ୍ରଦ ହବ କି ନାହିଁ? ମୋର ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ଯୋଉମାନେ ଜିମ୍ ଯାଉଛନ୍ତି, ଜିମ୍ରେ ଏକ୍ସରସାଇଜ୍ କରୁଛନ୍ତି, ସେମାନଙ୍କ ପାଇଁ ଯୋଗ ଦରକାର କି ନାହିଁ? ଯୋଉମାନେ ଫିଜିକାଲ ଫିଟନେସ୍ ଠିକ୍ ଅଛି, ଯୋଉମାନେ ସାଇକ୍ଲିଂ କରୁଛନ୍ତି, ଶାରୀରିକ ପରିଶ୍ରମ କରୁଛନ୍ତି, ସେମାନଙ୍କ ପାଇଁ ଏଇଟା ଦରକାର କି ନାହିଁ? ଥାର୍ଡ କ୍ୱେଶ୍ଚିନ୍, ଯୋଉମାନଙ୍କ ଚର୍ବି ହେଇଯାଇଛି, ମେଦବହୁଳ ହେଇଯାଇଛି, ବେଙ୍ଗ ଫୁଲା ଭଳିଆ ଫୁଲି ଯାଇଛନ୍ତି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେମାନେ ଯୋଗ କଲେ ସେମାନଙ୍କ ପାଇଁ ଫଳପ୍ରଦ ହବ କି ନାହିଁ? ଆଉ ପିଲା ବୁଢ଼ା ଏମାନଙ୍କ ପାଇଁ କି ଏ ବିଷୟରେ ଟିକେ ସାର୍ ଆଉ ମ୍ୟାଡାମ୍ କିଛି କୁହନ୍ତୁ ଆଉ।
1: ଆହାର ସମ୍ପର୍କରେ ଯାହା ଆପଣ ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ତ ଆମେ ଟିକିଏ ପୂର୍ବରୁ କହିସାରିଲୁଣୁ। ତେବେ ଜିମ୍ ସମ୍ପର୍କରେ ଯାହା କହିଛନ୍ତି ବା ମେଦବହୁଳତା, ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କର ରହିଛି ମେଦବହୁଳତା ସମ୍ପର୍କରେ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
2: ହଁ, ଆପଣ ଯାହା ହଉ ବହୁତ ତିନୋଟି ସୁନ୍ଦର ପ୍ରଶ୍ନ ପଚାରିଛନ୍ତି, ଯାହାକି ଯେଉଁମାନେ ଯୋଗ କରିବେ ତାଙ୍କ ପାଇଁ ନିହାତି ଆବଶ୍ୟକତା ଅଛି। ଯେଉଁମାନେ ନିଶା ସେବନ କରୁଛନ୍ତି ବା ଡ୍ରିଙ୍କିଂ କରୁଛନ୍ତି, ସେମାନଙ୍କୁ ପ୍ରଥମେ ଆଗ ଯୋଗରେ ଜଡ଼ିତ କରିଦିଅନ୍ତୁ। ସେମାନେ ଯୋଗରେ ଜଏନ୍ କଲା ପରେ ଯାହାର ଯେ ବାୟୋଲୋଜିକାଲି ଚେଞ୍ଜ ହେବ, ଅଟୋମେଟିକାଲି ସେ ତାଙ୍କ ଚେଞ୍ଜ ହେଇଯିବ। କାରଣ ଆମେ ଦେଖୁଛୁ ଯେଉଁମାନେ ନିଶା ସେବନ କରୁଛନ୍ତି ବା ନନ୍ଭେଜ୍ ନ ଖାଇଲେ କେବେ ବି ରହିପାରୁନାହାନ୍ତି, ପ୍ରତ୍ୟେକ ଦିନ ନନ୍ଭେଜ୍ ପ୍ରାୟ ନିଶ୍ଚିତ ତାଙ୍କ ଫୁଡ୍ ରହୁଛି। ସେମାନେ ଆମ ସହିତ ଯୋଗାଭ୍ୟାସ କଲା ପରେ ତାଙ୍କର କଣ୍ଟ୍ରୋଲ ହେଇଯାଉଛି ଅଟୋମେଟିକ। ସେମାନେ ନାଇଁ ମୁଁ ଯୋଗ କରିନି, ମୋତେ ଆଉ ଭଲ ଲାଗୁନି, ମୁଁ ଆଉ ନିଶା ସେବନ କରିବିନି, ବିଡ଼ି ସିଗାରେଟ୍ ଖାଇବିନି, ମାଛ ମାଂସ ମଦ ମାଂସ ଖାଇବିନି, ଏସବୁ ସେ ଅଟୋମେଟିକ ତାଙ୍କ ମନରେ ଗୋଟେ ଧାରଣା ଆସୁଛି, ସେମାନେ ଛାଡ଼ି ଦେଉଛନ୍ତି। ବହୁତ ଆମେ ଲୋକଙ୍କୁ ଦେଖିଲୁଣି। ଦ୍ୱିତୀୟ କଥା ହେଲା ଯେ ଆପଣ ଯେଉଁ ମେଦବହୁଳତା କଥା କହିଲେ, ଯେଉଁମାନଙ୍କର ମୋଟା ହେଇଯାଉଛନ୍ତି ସେମାନଙ୍କୁ କେତୋଟି ଆଡ଼ଭାଇସ୍, ସେମାନେ ପ୍ରଥମ ଆଡ଼ଭାଇସ୍ ହେଲା ସେମାନେ ସୂର୍ଯ୍ୟାସ୍ତର ଯେତେ ଜଲ୍ଦି ଖାଇବେ ସେତେ ଭଲ। ମ୍ୟାଡ଼ାମ୍ ତ କହୁଥିଲେ ମଞ୍ଜୁଆଣ ଟିକେ ଆଗରୁ ଏକ ଘଣ୍ଟା ଭିତରେ ବା ମ୍ୟାକ୍ସିମମ୍ 2 ଘଣ୍ଟା ଭିତରେ ଯଦି ସେ ଖାଇବେ, 8ଟା ଭିତରେ ଖାଇବେ, ତାହେଲେ ଦେଖିବେ ତାଙ୍କର ଗୋଟେ ବାୟୋଲୋଜିକାଲି ବଡ଼ିରେ ଚେଞ୍ଜ ଆସିବ, ତାଙ୍କ ଚର୍ବିଗୁଡ଼ା କମିବ। ଆଉ ଗୋଟେ ଜିନିଷ ହେଲା ଯେ ସେମାନେ ଖାଇବା ଆଗରୁ ସାଲାଡ଼ ଖାଆନ୍ତୁ। ତାଙ୍କର ପ୍ରିନ୍ସିପାଲ୍ ଫୁଡ୍ ଯେତେବେଳେ ଖାଉଛନ୍ତି ଡିନର ବା ଲଞ୍ଚ କଲା ଆଗରୁ, ପ୍ରଥମେ ସାଲାଡ଼ ଖାଆନ୍ତୁ। ଖଣ୍ଡେ କାକୁଡ଼ି, ଖଣ୍ଡେ ଗାଜର, ଟିକେ ଟମାଟୋ, ତାକୁ ଟିକେ ପିସ୍ ପିସ୍ କାଟିଦେବେ, ଆଗ ସେଇଟା ଖାଇବେ, ତାପରେ ଏଇଟା ଖାଇବେ। ଖାଇଲା ବେଳେ ପାଣି ପିଅନ୍ତୁନି, ଖାଇଲା ବେଳେ ପାଣି ପିଇଲେ ମୋଟା ହେଇଯିବାର ଚାନ୍ସ ଅଛି। ଖାଇଲା ବେଳେ ଟିଭି ଦେଖିଲେ ମଧ୍ୟ ଆପଣ ଚାନ୍ସ ଅଛି, ବା ମୋବାଇଲ ଦେଖିଲେ ଚାନ୍ସ। ଆଜିକାଲି ତ ମାଆମାନେ ପିଲାଙ୍କୁ ମୋବାଇଲ ଧରିଦେଉଛନ୍ତି, ତୁ ଖାଉନୁ ମୋବାଇଲ ଦେଖିକି ଖା, ତାପରେ କ'ଣ ହେଉଛି ନା ସେମାନଙ୍କର ଅଟୋମେଟିକାଲି ଯେଉଁ ଖାଦ୍ୟଟା ସେଇଟା ଠିକ୍ ଭାବରେ ବଡି ଭିତରେ ଡାଇଜେସନ ନ ହେଇକିରି ସବୁ ଜଏଣ୍ଟ ଗୁଡ଼ାକ ଜାଗାରେ, ସବୁ ନର୍ଭ ଗୁଡ଼ାକରେ, ସବୁ ମସଲରେ ସେଗୁଡ଼ା ଜମା ହେଇ ରହିଯାଉଛି କ୍ୟାଲୋରି ଗୁଡ଼ା, ତାପରେ ସେମାନେ ମୋଟା ହେଇଯାଉଛି, ଚର୍ବି ହେଇଯାଉଛି ଆପଣଙ୍କର ଯେଉଁ କଥା କହିଲେ। ତେଣୁ ଖାଇଲା ବେଳେ ଟିକେ କଣ୍ଟ୍ରୋଲ କରିବେ, ଖାଇଲା ବେଳେ ପାଣି ପିଇବେନି, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବେନି, ଏବଂ ଆପଣଙ୍କର ଯେଉଁ କଥା କହିଲି ଖାଇଲା ଗୋଟେ ସାଲାଡ଼ ଖାଇବେ। ଦ୍ୱିତୀୟ କଥା ହେଲା ସେମାନେ ଗୋଟେ ସୂର୍ଯ୍ୟମୁଦ୍ରା କରନ୍ତୁ, ଜଣେ ବେଶୀ ଚର୍ବି ହେଇଯାଇଛି ସୂର୍ଯ୍ୟମୁଦ୍ରା କରନ୍ତୁ। ସୂର୍ଯ୍ୟମୁଦ୍ରା ହେଲା ଆପଣ ଯେଉଁ ରିଙ୍ଗ ଫିଙ୍ଗର୍ଟା ଅଛି ନା, ଅନାମିକା ଆଙ୍ଗୁଠିକୁ ମୋଡ଼ି ଦେବେ, ଟିକେ ମୋଡ଼ିକି ରଖିବେ, ଏବଂ ତା ଉପରେ ଚାପ ଦେବେ ବୃଦ୍ଧା ଆଙ୍ଗୁଳିରେ, ସେଟା ହେଲା ସୂର୍ଯ୍ୟମୁଦ୍ରା। ଡେଲି 5 ମିନିଟ୍ ସୂର୍ଯ୍ୟମୁଦ୍ରା କରନ୍ତୁ। ଯେମିତି ସୂର୍ଯ୍ୟ ଆପଣ ପାଣିଟାକୁ ଟାଣିକି ନେଇଯାଆନ୍ତି ଶୁଖେଇ ଦିଅନ୍ତି, ସେମିତି ଚର୍ବିଟାକୁ ଶୁଖେଇ ଦେବା ପାଇଁ ବା ମୋଟାପା କମାଇବା ପାଇଁ ବହୁତ ସୁନ୍ଦର ସିଷ୍ଟମ୍ ହେଲା ସୂର୍ଯ୍ୟମୁଦ୍ରା। କେବଳ ରିଙ୍ଗ ଫିଙ୍ଗର୍ଟା ମୋଡ଼ିକି ରଖିବେ, ତାକୁ ବୁଢ଼ା ଆଙ୍ଗୁଳି ଚାପିବେ, ଆର 3 ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତ ରଖିବେ ଖାଲି ପେଟରେ। ଡେଲି 5 ମିନିଟ୍ ସକାଳୁ, ଡେଲି 5 ମିନିଟ୍ ସନ୍ଧ୍ୟାରେ କରନ୍ତୁ, ଆପଣ ଦେଖିବେ ଅଟୋମେଟିକ ତାଙ୍କର ମଦବହୁଳତା କମିବ, ଚର୍ବି କମିବ, ଏବଂ ସେ ଜଣେ ଆମ ଆଦମୀ ଭଳିଆ, ଆମ ଭଳିଆ ସାଧାରଣ ଲୋକ ହେଇକି ରହିପାରିବେ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
3: ଆଜ୍ଞା ନମସ୍କାର, ପରେଶ କୁମାର କେଉଁଝରର ମଦନପୁରରୁ କହୁଛି।
1: ଆଜ୍ଞା ନମସ୍କାର, ପ୍ରଶ୍ନ କଣ ରହିଛି ଆପଣଙ୍କର?
3: ଆଜ୍ଞା ମୋର ଆକ୍ଚୁଆଲି ପ୍ରୋଷ୍ଟେଟ, ମୋର ବୟସ 68 ବର୍ଷ, ମୋର ପ୍ରୋଷ୍ଟେଟ ସମସ୍ୟା ଅଛି, ତା ସହିତ ମୋର ଅର୍ଶ ବି ଅଛି ଆଜ୍ଞା, ଇଣ୍ଟରନାଲ ଫାଇଲ୍ସ ଅଛି, ଟିକେ ଅଳ୍ପ ସାମାନ୍ୟ ଅଛି ଆଜ୍ଞା। ଆଉ ସାମାନ୍ୟ ବିପି ପାଇଁ ମୁଁ 10 mg ର ଗୋଟେ ବିପି ଟାବ୍ଲେଟ୍ ଖାଉଛି, ବ୍ଲଡ୍ ପ୍ରେସର ଟାବ୍ଲେଟ୍, ଡାଇବେଟିସ୍ ନାହିଁ। ତ ମୁଁ ସୂର୍ଯ୍ୟ ନମସ୍କାର କରିପାରିବି କି ନାହିଁ? ଆଉ ସବୁଦିନ ସକାଳେ ଆଜ୍ଞା, ତାପରେ ଆଜ୍ଞା ଅନ୍ୟାନ୍ୟ ଏକ୍ସରସାଇଜ୍ ମୁଁ କରୁଛି, ଭୁଜଙ୍ଗାସନ କରୁଛି, ଇତ୍ୟାଦି ଯୁଆଡ଼େ ତଳି ପେଟ ସମସ୍ୟା ତ ଅଛି, ଏଇଆ ସମସ୍ୟା ଅଛି, କରିପାରିବି କି ନାହିଁ ଆଜ୍ଞା? ମୁଁ ଏଇ କଥା ମୋର ପ୍ରଶ୍ନ ଥିଲା ଆଜ୍ଞା। ଆଉ ଗୋଟେ ହାର୍ନିଆ ବି ଅଛି, ଇମ୍ବୁଲିକାଲ ହାର୍ନିଆ, ନାହିଁ ମୁଣ୍ଡରେ ଗୋଟେ ଇମ୍ବୁଲିକାଲ ହାର୍ନିଆ ବି ଅଛି।
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
2: ସାର୍ ଦେଖନ୍ତୁ, ଆପଣଙ୍କର ନିୟମ ଅଛି, ହାର୍ନିଆ ଯାହାର ଥିବ ସେ ଭୁଜଙ୍ଗାସନ, ପେଟ ଉପରେ ଶୋଇକି କିଛି ବି ଆସନ କରିବେନି, ବିଲକୁଲ ଆସନ କରନ୍ତୁନି। ଆପଣ ଯଦି ଭୁଜଙ୍ଗ ଆସନ କରିବା ଫଳରେ ହାର୍ନିଆ ବଢ଼ିଯିବାର ବି ଚାନ୍ସ ଅଛି, ତ ହାର୍ନିଆ ରୋଗୀମାନଙ୍କୁ ଆମେ

0: ମନା କରୁଛୁ, ସେମାନେ କୌଣସି ପେଟ ଉପରେ ଆସନ କରିବେ ନାହିଁ, କିନ୍ତୁ ପିଠି ଉପରେ ଆସନ କରନ୍ତୁ। ଆପଣ ପିଠି ଉପରେ ନୌକାସନ କରନ୍ତୁ, ଡଙ୍ଗାରେ ଯେମିତି ଥାଏ ନା ସେ ନୌକାସନ କରନ୍ତୁ। ମାନେ ଆପଣ ଶ୍ୱାସ ଭରିକି ଗୋଡ ଉପରକୁ ଉଠେଇବେ, ହାତ ବି ଉଠେଇବେ, ଆଉ ପିଠିଟା ବି ଉଠେଇବେ, ପିଠି ମୁଣ୍ଡ ଉଠେଇବେ, ସାରା ଭାରଟା ହିପ୍ସ ଉପରେ ରହିବ। ଆପଣ ନିତମ୍ବ ଉପରେ ସାରା ଭାରଟା ରଖି ନୌକା ଭଳିଆ ଶ୍ୱାସ ଭରିକି ଉପରକୁ ଉଠିବେ, ଟିକେ ରହିବେ, ଶ୍ୱାସକୁ ନର୍ମାଲ କରିକି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ିକି ଫେରି ଆସିବେ। ଏଇଟା ଆପଣ କରନ୍ତୁ, ଦେଖ ହାର୍ନିଆ ପାଇଁ ବହୁତ ଲାଭକାରୀ ହେବ, ହେଲା। ଆଉ ଦ୍ୱିତୀୟ କଥା ହେଲା, ଆପଣ ଆଉ ଗୋଟେ କ୍ୱେଶ୍ଚିନ୍ ଆପଣ ଥିଲା,
1: ସୂର୍ଯ୍ୟ ନମସ୍କାର।
0: ସୂର୍ଯ୍ୟ ନମସ୍କାର ଆପଣ କରନ୍ତୁ, କିଛି ଅସୁବିଧା ନାହିଁ, ସୂର୍ଯ୍ୟ ନମସ୍କାର କୌଣସି ପ୍ରୋବ୍ଲେମ ନାହିଁ କରିବାରେ, ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ। ହଁ, ହାର୍ନିଆ ପାଇଁ କିନ୍ତୁ ପେଟ ଉପରେ ଆଜିଠୁ କେବେ ଆସନ କରିବେ ନାହିଁ, ମନେ ରଖନ୍ତୁ, ପେଟ ଉପରେ ଆସନ କରିବେନି, ପିଠି ଉପରେ ଆସନ କରିପାରିବେ, ସୂର୍ଯ୍ୟ ନମସ୍କାର କରିବେ, କିଛି ଅସୁବିଧା ନାହିଁ।
2: ତେବେ ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ, ଏଇଠି ବୋଧେ ଆମର ଶେଷ କଲ୍ ଆମର କାର୍ଯ୍ୟକ୍ରମରେ, ତେଣୁ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ।
3: ନମସ୍କାର।
2: ନମସ୍କାର ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ ପ୍ରଥମେ।
3: ମୁଁ ଦେବଜାନୀ କୁମାର, ସୋମପୁର ବେଣାର ବୋରିନା ଜଗତସିଂହପୁର।
2: ଆଜ୍ଞା ଆଜ୍ଞା, ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ।
3: ଆଜ୍ଞା,
2: ଆପଣଙ୍କର କଣ ପ୍ରଶ୍ନ ରହିଛି? ଧନ୍ୟବାଦ। ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
4: ନମସ୍କାର, ଫିଟ୍ସ ରୋଗ ଯାହାକୁ ହଉଛି, କେତେ ବୟସର ସିଏ ଅଛନ୍ତି କହିପାରିବେ କି? କେତେ ବୟସ ତାଙ୍କୁ? କାରଣ
3: 38 ବର୍ଷ।
4: ଆଚ୍ଛା, ଏତେ ବୟସରେ ତ ଫିଟ୍ ସାଧାରଣ ହୁଏ ନାହିଁ, ଛୋଟ ପିଲାମାନଙ୍କୁ ହୁଏ ଏବଂ ବୟସ କ୍ରମେ ତାହା ଭଲ ହେଇଯାଏ। ତ ଯଦି ଫିଟ୍ସ ହେଉଛି, ତାର ନ୍ୟୁରୋଜେନିତ କିଛି ପ୍ରୋବ୍ଲେମ ଥିବ, ଆପଣ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।
3: ମ୍ୟାଡାମ କହିବି, ଛୋଟବେଳେ ହେଇଥିଲା, ସେଇ 15-20 ବର୍ଷ ଭିତରେ ହେଇଥିଲା, କିନ୍ତୁ ମେଡିସିନ ଡେଲି ବ୍ୟବହାର ହଉଥିଲା ଆଉ ହଉନଥିଲା। ଏବେ ହଠାତ୍ ଟିକେ ବାହାରିଲା ଅଳ୍ପ ଅଂଶରେ।
4: ଦେଖନ୍ତୁ, ଆମେ ତାକୁ ନ ଦେଖିକି ଆଉ ଏତେ ବର୍ଷରେ ଆମେ କହିପାରିବୁନି, କାରଣ ଆପଣ ଦୂରରେ ଅଛନ୍ତି, ଆପଣଙ୍କର କ'ଣ ପ୍ରୋବ୍ଲେମ, ଆପଣ ଡକ୍ଟରଙ୍କ ସାଙ୍ଗରେ ପରାମର୍ଶ କଲେ ନିଶ୍ଚିତ ଭାବରେ ଭଲ ହେବ, ଆପଣ ଡକ୍ଟର ପରାମର୍ଶ କରନ୍ତୁ।
2: ଧନ୍ୟବାଦ ମ୍ୟାଡ଼ାମ ଆପଣଙ୍କୁ ଆମକୁ ସମୟ ଇସାରା ଦେଲାଣି, ସମୟ ସରି ସରି ଆସୁଛି। ଆମର ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥାଉ ଏଇ ଜୁନ୍ ମାସର 21 ତାରିଖରେ। ଏ ବର୍ଷର ପ୍ରତ୍ୟେକ ବର୍ଷ ବିଷୟ ମଧ୍ୟ ରହିଥାଏ, ଏଥିରେ ଯେଉଁ ଏ ବର୍ଷର ଚଳିତ ବର୍ଷର ଯେଉଁ ବିଷୟ ରହିଛି ଆମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ, ଯେଉଁ ବିଷୟ ସମ୍ପର୍କରେ ଆମେ ଏତେ ସମୟ ଧରି ଆଲୋଚନା କରି ଆସିଛେ। ବହୁତ ଗୁଡ଼ିଏ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଥିଲେ ଏତେ ସମୟ ଧରି, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ, କେତେ ସୁନ୍ଦର ପ୍ରଶ୍ନ ପଚାରିଲେ। ଏବଂ ଯେଉଁ ବିଶେଷଜ୍ଞ ଆମ ସହ ଷ୍ଟୁଡ଼ିଓରେ ଉପସ୍ଥିତ ରହିଥିଲେ, ମହାଶୟ ସୁରେଶ କୁମାର ମହାପାତ୍ର ଏବଂ ମଞ୍ଜୁ ମିଶ୍ର ମ୍ୟାଡ଼ାମ, ଯୋଗ ପ୍ରଶିକ୍ଷକ ଭାବରେ ସେମାନେ କାର୍ଯ୍ୟରତ, ବିଭିନ୍ନ କଥା ଆଲୋଚନା କଲେ, ଉପାଦେୟ ତଥ୍ୟ ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏବଂ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛୁ। ତେବେ କାର୍ଯ୍ୟକ୍ରମ ଶେଷ କରିବାର ସମୟ ଆସିଯାଇଛି, ପ୍ରଥମେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଜଣାଉଛୁ, ବହୁତ ବହୁତ ଧନ୍ୟବାଦ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆମେ ଆମର ଉଦ୍ଘୋଷକ ମହାଶୟଙ୍କ ପାଖକୁ, ମାନେ ପ୍ଲେବ୍ୟାକ୍ ଷ୍ଟୁଡିଓକୁ ନେଇ ଦେଉଛୁ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
5: ଶେଷ ହେଲା ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଆଜିର ବିଷୟ ଥିଲା ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା କରିଥିଲେ ପ୍ରଜ୍ଞା ପରମିତା ସାହୁ। ସହାୟତା ସୁଭାଷ ଚନ୍ଦ୍ର ନାୟକ। ବୈଷୟିକ ସହାୟତା ସୁଭାଶିଷ ଖାଡ଼ଙ୍ଗା ଏବଂ କନକଲତା ସିଂ।
6: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣିଥିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ଦିନ ଲୋକଗୀତ କ୍ରମରେ ଘୁମରା ଗୀତ, ଶିଳ୍ପୀ କୈଳାସ ଚନ୍ଦ୍ର ସିଂ ଏବଂ ସାଥୀ

ଖ୍ରୀଷ୍ଟମୀଠାରେ ରହିଛି ସୁଗମ ସଙ୍ଗୀତ ଶିଳ୍ପୀ ଶିଖର ଚନ୍ଦ୍ର ଘୋଷ, ସ୍ୱାଗତିକା ମହାପାତ୍ର ଏବଂ ସୁଚିତ୍ରା ମହାପାତ୍ର କଥା ଶୁଣିବେ ଦିନ 10:00 ମହାପ୍ରଭୁ ଶକ୍ତି ରୂପା କାର୍ଯ୍ୟକ୍ରମ ଶୁଣିବେ ଦିନ 10:20 କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଶୁଣିବେ ଦିନ 2:45 ଶୁଣୁଥିଲେ। ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏଇଠି ଶେଷ କରୁଛୁ। ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ 12:00। ସେତେବେଳେ ସେ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ୍ ୱେବ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ସମୟ 12:00 PM କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ପରିବେଷଣ କରିଛନ୍ତି କୈଳାସ ଚନ୍ଦ୍ର ସିଂ ଏବଂ ସାଥୀ।

0: আচ্ছা দাশবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
1: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি, এবং আজি মধ্যে চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কংক্রিট চয়েস।
3: চাষীঙ্କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
4: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
3: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
4: ବିକାଶର ଧାରା ଓଡ଼ିଶା ସାରା।
5: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା ସତ୍ୟ ପଟ୍ଟନାୟକ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।

0: Vietnam this morning, Indian Air Force said that a court of inquiry is being constituted to ascertain the cause of the accident. The Enforcement Directorate conducted searches at seven premises in Kolkata and nearby areas in connection with the alleged municipality recruitment scam in West Bengal. The searches are being carried out at locations linked to TMC MLA and former Minister Madan Mitra. According to ED, investigations conducted so far have revealed that Madan Mitra allegedly received bribes in the form of cash and gold through middlemen in connection with the appointment of ineligible candidates to various posts in different municipalities, including the Kamarhati municipality. The agency has alleged that Madan Mitra is linked to more than 125 such illegal appointments. Iran has said it will not sign a final peace agreement with the United States to end the months-long conflict unless its key conditions are met, despite reports that both sides are close to reaching a preliminary deal. Speaking to Iran's state broadcaster, Iranian Foreign Minister Abbas Araghchi said that the text of a memorandum of understanding had been finalized and could be signed digitally in the coming days. And that is the end of this news bulletin.
1: रिले करी प्रचार कलु आकाशवाणी दिल्लीरु आकाशवाणी भवन पटना प्रचार करुछु कृषि सूचना कार्यक्रम चासर कथा
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ବାଇଗନ, ଭେଜରା, ସେମି, ମୂଲା ଆରୁ ଲଇନି। ତ ଭିତରେ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ଇ ସମିଆ ଦେଖିକରି ତାଙ୍କର ଜମିନେ ଇ ଶଙ୍କର ଜାତୀୟ ଟମାଟୋ ଚାଷ, ଯେନ୍ଟାକି କି ଆମେ ପାତଲ ଘଣ୍ଟା ବୋଲିକରି କହିସୁଁ, ଇ ଚାଷ ବି କରିଥିସନେ। ପାତଲ ଘଣ୍ଟା ଗୁଟେ ଆମର ସବୁଦିନିଆ ପନିପରିବା ଭିତରେ ଗୁଟେ କେ, ଇଟା ନେଇ ହେଲେ ଆମେ ନେଇ ଚଲିପାରୁ। ଯେନ୍ କେନ୍ସି ଶାଗ ତୁନ୍ନେ ପାତଲ ଘଣ୍ଟା ଗୁଟେ ନେଇ ପଡ଼ିଲେ ଆମର ଚାଷୀ ଦାମନକେ ଟିକେ ବନେଇ ନେଇ ଲାଗେ। ସେଥିର୍ ଲାଗି ବୋଲିକରି ଇ ଚାଷ ଯେତେବେଳେ ଆମେ କରବାର୍ ଲାଗି ଅଣ୍ଟା ଭିଡ଼ିଲୁ ନା ବୋଇଲେ, ସେଥିର୍ ଲାଗି ଆମକେ କେନ୍ତା ଜଳବାୟୁ, କେନ୍ତା ମାଏଟ, କେନ୍ କେନ୍ ଖତ ସାର ଆରୁ କେନ୍ତା ଜଳସେଚନର ଆବଶ୍ୟକତା ପଡ଼ବା, ଇ କଥା ଗୁଟେ ଆମର ଚାଷୀ ଦାମନକେ ନିହାତି ଭାବରେ ବୁଝି ନେବାକେ ବି ପଡ଼ବା ଆରୁ ଗଣ୍ଠ ବାନ୍ଧି କରି ରଖବାକେ ବି ପଡ଼ବା। ଏ ଯେନ୍ ଚାଷୀ ଦାମନେ ଟମାଟୋ ଚାଷ କରୁଛନ୍, ସେମାନଙ୍କର ଲାଗି ଗୁଟେ ଇଟା ବଡ଼ ଆବଶ୍ୟକତା ହଉଛେ ଯେ ସେମାନେ କେନ୍ତା କମ୍ ଜାଗାନେ ଚାଷ କରି ଅଧିକା ଅମଲ କରିପାରବେ। ଇ ଦିଗ୍ନେ ଗୁଟେ ବଡ଼ ସମାଧାନ ହଉଛେ ଇଟା ଆମର ଶଙ୍କର ଜାତୀୟ ଟମାଟୋ ଚାଷ, ଯେନ୍ଟାକି କି ଆମେ ହାଇବ୍ରିଡ୍ ଟମାଟୋ ଚାଷ ବୋଲିକରି କହୁଛୁଁ। ସାଧାରଣ ହିପାସେ ଦେଖ୍ମା ବୋଇଲେ ଦୁଇନୁ ତିନିଟା ରୋଗ ଲାଗି ଇ ଟମାଟୋ ଚାଷନେ ବେଶୀ ଅସୁବିଧା ହେଇଥିସି, ଚାଷୀ ଦାଦାମାନଙ୍କେ ଟିକେ କ୍ଷତି ସହବାକେ ବି ପଡ଼ିଥିସି। ଟମାଟୋ ଲିକନ୍ ଭାଇରସ, ଝାଉଁଲା ରୋଗ, ଓଇଲ୍ ଡିଜିଜ୍ ଆରୁ ଆର୍ଲି ବ୍ରାଇଟ୍, ଇ ସବୁ ରୋଗ ଯଦି ଦେଖାଯାଉଛେ ବୋଇଲେ 70-80% କ୍ଷତି ଆମର ଚାଷୀ ଦାଦାମାନଙ୍କେ ସହବାକେ ପଡ଼ିଥିସି। ଇ ସବ୍କେ ଚିନ୍ତା କରିକରି ଆମର ଚାଷୀ ଦାଦାମାନଙ୍କର ଲାଗି ଆମର କୃଷି ବିଜ୍ଞାନୀ ଆଜ୍ଞା ମାନେ ଗୋଟେ ନୂଆ କିସମ ବାହାର କରିଛନ୍, ଯାହାର ନାଁ ହେଲା ଅର୍କ ରକ୍ଷକ ବୋଲିକରି। ଏ ଅର୍କ ରକ୍ଷକ କିସମ ଟମାଟୋ କି ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କେ ଇଟା ପରୀକ୍ଷା ନିରୀକ୍ଷା କଲା ପଛେ ଚାଷୀ ଦାଦାମାନଙ୍କର ଲାଗି ଇଟା କେନ୍ତା ଭଲ ଅମଲ ଦେଇପାରବା, ସେ କଥା ଉପରେ ବି ଚାଷୀ ଦାଦାମାନେ ଇଟାକେ ନିଜର ଜମିନରେ ଚାଷ କରବାର ବି ଆରମ୍ଭ କରିଦେଲେ। ନା ଜାଣବାକେ ପଡ଼ବା ଯେ ଅର୍କ ରକ୍ଷକ ଯେନ୍ ପାତଲ ଘଣ୍ଟା ଅଛେ, ଏ ନୂଆ କିସମ ତିନ ପ୍ରକାର ରୋଗକେ ସହିପାରସି। ଏ ଭିତରେ ତିନିଟା ରୋଗକେ ସହିପାରିଲା ଭଳିଆ ଶକ୍ତି ଇନ ଅଛେ, ଗୋଟେ ହେଲା ଟମାଟୋ ଲିକନ୍ ଭାଇରସ ବ୍ୟାକ୍ଟର ଓଇଲ୍ ଆର୍ ଗୋଟେ ହେଲା ଆର୍ଲି ବ୍ରାଇଟ୍। ଇ କିସମକେ ନେଇକରି ଯଦି ଆମର ଚାଷୀ ଦାମାନେ ଚାଷ କରବେ ବୋଇଲେ, ଏକ ତ ଇ ଟମାଟୋକେ ରୋଗ ନେଇ ହେଇଥାଏ, ଦୁଇନେ ବେଶୀ ଅମଲ ଆମକେ ଦେଇଥିସି। ଗୋଟେ ଗଛେ ଆମେ 18 kg ଟମାଟୋ ଇନୁ ଆମେ ପାଇଥିସୁଁ। ଆର୍ ଗୋଟେ କଥାକେ ଚିନ୍ତା କରମା ବୋଇଲେ, ଇଟାକେ ଆମେ ଯେନ୍ ସମିଆନେ ବି ଚାଷ କରିପାରମା, ବର୍ଷା ଦିନ ସରି ଆସିଲା ବେଲ୍କେ ଇଟାକେ ଆମେ ଶୀତ ଦିନେ ଆରୁ ଖରାଦିନେ ଯଦି କରମା ବୋଇଲେ ନେଟ୍ ହାଉସ୍ ଭିତରେ ଇଟାକେ ଆମେ କରିପାରମା। ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆମର ଚାଷୀ ଦାଦାମାନେ ଇଟାକେ ତାଙ୍କର ଜମିନେ ବି କରିପାରବେ। ଇ କିସମକେ ଆମେ ପାହାଡ଼ିଆ ଅଞ୍ଚଳ ସନେ ସନେ ସମତଲିଆ ଅଞ୍ଚଳ ମନକେ ବି ଇ ଚାଷକେ ଆମେ କରିପାରମା। ବର୍ଷା ଦିନ ଯେନ୍ତାକି ଜୁଲାଇ ଆରୁ ଅଗଷ୍ଟ ମାସେ ବି ଇଟାକେ ଆମେ କରିପାରମା, ଖରାଦିନ ଆରମ୍ଭରେ ବି ଇଟାକେ ଆମେ ଚାଷ କରିପାରମା, ବେଶୀଟା ନେଟ୍ ହାଉସ୍ ଭିତରେ ବି ଆମେ ଇଟାକେ ଲଗେଇ ପାରମା। ଇଟା ବିଶେଷ ଲାଭକାରୀ ଇତିର ଲାଗି ଯେ ଇଟା ଗୋଟେ ଗଛ ନୁହେଁ କା 18 kg ପାତଲ ଘଣ୍ଟା ଆମେ ପାଇପାରସୁଁ। ଇତାର ଭିତରେ ବେଶୀ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ବି ଅଛେ। ଇ

0: ପାତଲ ଘଟାର ଛାଲି ମୋଟା ହେଇଥିବାର କାରଣ ଗୋଟେ ଜାଗା ନୁ ଆର ଗୋଟେ ଜାଗାକେ ଆମେ ନିଆଉନା କରିକରି ଇଟାକେ ଭଲ ହେବା ସେ ବିକି ଭାଙ୍ଗିବି ପାର୍ମା। ଇ ଶଙ୍କର ଜାତୀୟ ଯେନ୍ ପାତଲ ଘଟା ଅଛେ ଇ ପାତଲ ଘଟାର ଓଜନ ଗୋଟେ ଗୋଟେ 90-100 ଗ୍ରାମ ଭିତରେ ଥିସିଏ। ଆର ଗୋଟେ କଥା ଦେଖମା ବୋଇଲେ ଇଟାକେ ଆମେ ଘର ଭିତରେ 20 ଦିନ ପତକେ ବି ରଖିପାର୍ମା। ଏବେ ଦେଖମା ଇ ପାତଲ ଘଟାର ଗୁଣବତ୍ତାର କଥା, ଯଦି ଇଟାକେ ଆମର ଚାଷୀ ଦାଦା ମାନେ ସଠିକ ହେବା ସେ କରିବେ ବୋଇଲେ ଇ ପାତଲ ଘଟା ଆମର ଚାଷୀ ଦାଦା ମାନଙ୍କର ଲାଗି ଲାଭଦାୟକ ହେଇପାର୍ବା। ଚାଷୀ ଦାଦା ମାନେ ଏବେ ଦେଖମା ଚାଷ ଲାଗି ଇଟାକେ ଲଗାବାର ପ୍ରଣାଳୀ କେନ୍ତା ସେ ବିଷୟଟି ଆମକେ ଭଲ କରି ବୁଝି ନେବାକେ ପଡ଼ବା। ଇ ପାତଲ ଘଟାକେ ଲଗାଲା ବେଲକେ ଆମକେ ଟ୍ରେଲିସ ପ୍ରଣାଳୀ ହେବା ସେ ଲଗାବାକେ ପଡ଼ବା। ଟ୍ରେଲିସ ପ୍ରଣାଳୀ ହେଲା ଇ ବଉଁଶ ଆରୁ ଲୁହାତାର ସେନ ବାନ୍ଧି ଦେଇକରି ତାକେ ରଞ୍ଜା ପ୍ରସ୍ତୁତ କରିକରି ସବୁ ଗଛ ମାନଙ୍କର ଡାଲ ମାନକେ ସେ ସୁତଲି ମାନକେ ବାନ୍ଧି ଦେବାକେ ପଡ଼ବା। ଏଇଟା କରବାର ଦ୍ୱାରା ଫଲ ମାନେ ଉପରେ ଏଖା ଝୁଲିକରି ରହିବା, ତଲେ ପଡ଼ିକରି ନଷ୍ଟ ଆରୁ ନେଇ ହୁଏ।
1: କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ।
1: ଆମ ଫୋନ ନମ୍ବର ହେଲା 0667029562329568।
0: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 to 10:00 ପର୍ଯ୍ୟନ୍ତ।
2: ହ୍ୟାଲୋ
3: ହ୍ୟାଲୋ
2: କିଏ?
3: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

ଶକ୍ତିରୂପା କାର୍ଯ୍ୟକ୍ରମକେ ଆପଣମାନଙ୍କେ ହାର୍ଦ୍ଦିକ ସ୍ୱାଗତ। ଆପଣମାନଙ୍କ ସନେ ମୁଇଁ ଅଛେ ସଂଘମିତ୍ରା ଦାସ ଜୁହାର।

ମଣିଷ ଜୀବନର ସବୁଠାନୁ ବଡ଼ ଲକ୍ଷ୍ୟ ହେଉଛେ କେବଳ ନିଜର ସୁଖ ସମୃଦ୍ଧି ନେଇସେ, ବରଂ ଅନ୍ୟମାନଙ୍କର ଦୁଃଖକେ ବୁଝିକରି ସେମାନଙ୍କେ ସହଯୋଗ କରବା ଆରୁ ସେବା କରବା। ଭାରତୀୟ ସଂସ୍କୃତି ଆରୁ ଦାର୍ଶନିକତାରେ ମାନବ ସେବା ହିଁ ମାଧବ ସେବା ବାଣୀଟି ବେଶୀ ଗୁରୁତ୍ୱପୂର୍ଣ୍ଣ। ଏ ଇତାର ଅର୍ଥ ହେଉଛେ ମଣିଷର ସେବା କରବାଟା ହେଉଛେ

ଭଗବାନଙ୍କର ସେବା କରବାର୍ ସଙ୍ଗେ ସମାନେ। ମଣିଷର ସେବା ବୋଲେ କେବଳ ଧନଦାନ କରବାଟା ନେଇସେ, ସତ୍ୟ ସେବା ହେଉଛେ ସମୟା, ସ୍ନେହ, ସହାନୁଭୂତି ଆରୁ ମାନବିକତା ଦେବା। ମଣିଷର ସେବା କଲେ ଆମର ମନକେ ଶାନ୍ତି ଆରୁ ସନ୍ତୋଷ ମିଲ୍ସି। ଅନ୍ୟକେ ସାହାଯ୍ୟ କଲେ ଆନନ୍ଦ ମିଲ୍ସି, ସେ ଆନନ୍ଦ କେନ୍ସି ବି ଧନ ସମ୍ପତ୍ତି ନାଇ ଦେଇପାରେ। ଇଟା ମଣିଷକେ ମାନବିକ ସମ୍ବେଦନଶୀଲ ଆରୁ ଉଦାର କର୍ସି। ସେବା ଭାବନା ଦ୍ୱାରା ସମାଜନେ ସାମ୍ୟ, ସହଯୋଗ ଆରୁ ଭାଇଚାରା ବୃଦ୍ଧି ପାଇସି। ହେନ୍ତା ଆମେ କହିପାରବା ଯେ ମଣିଷର ସେବା ହେଉଛେ ଭଗବାନଙ୍କର ସେବା। କେବଳ ଗୋଟେ କଥା ନେଇ ସେ, ବରଂ ଗୋଟେ ଜୀବନ ଦର୍ଶନେ। ଯଦି ଆମେ ଆମର ଦୈନନ୍ଦିନ ଜୀବନରେ ସତ୍ୟ, ପ୍ରେମ ଆରୁ ସେବାକେ ଆଚରଣ କର୍ମା, ବେଲେ ନିଶ୍ଚିତ ଭାବେ ଆମର ଜୀବନ ସାର୍ଥକ ହେବା ଆରୁ ଆମର ସମାଜ ବି ଉଜ୍ଜ୍ୱଳ ହେବା।

0: ଆଜି ଆସନ୍ ଜଣେ ଆଶାକର୍ମୀ ବହେନଙ୍କ ସଙ୍ଗେ କଥା ହେମା, ସେ କେନ୍ତା ସେବା ଯୋଗଉଛନ୍ ଲୋକମାନଙ୍କେ ତାଙ୍କର ନୁ ଜାନ୍ମା।
1: ବହେନ ଜୁହାର।
2: ଜୁହାର।
1: ଆପଣଙ୍କ ପରିଚୟ ଟିକେ ଆମକେ କହିବେ।
2: ମୋ ନାଁ ହଉଛି କଳ୍ପନା ନାୟକ, ମୁଁ ଅରବାନ ଆଶା ଭବାନୀପାଟଣାର ଆଉ 17 ନମ୍ବର ୱାର୍ଡରେ କାମ କରୁଛି।
1: ଇ ଯେନ୍ ଆଶା କର୍ମୀ ହେବି ବୋଲି ଆପଣ କାଁ ଯେ ଭାବିଲେ?
2: ଦେଖୁନ୍, ମୁଇଁ ତ ନେଇକି ଆଗରୁ ଭାବି ନେଇଥାଏ ଯେ ମୁଇଁ ଆଶା କର୍ମୀ ହେବି ବୋଲି, କି ଜାଣି ବି ନେଇଥାଏ ଆଶା କର୍ମୀ କାଣା ବୋଲି କରି। ଯେତେବେଳେ ମୁଇଁ ଯେତେବେଳେ ଜଏନ କଲି, ଧୀରେ ଧୀରେ ବୁଝିଲି ଯେ ଆଶା କାଣା, ଆଶାକର୍ମୀ ହେଲି, ଆଶାକର୍ମୀ ହେଇକିରି ମୋ କାଣା ଉପକାର ହଉଛି କାଣା ସବୁ ମୁଁ ଜାଣିପାରିଲି। ମୁଁ ଆଗରୁ ତ ନାଇଁ ଜାଣିଥାଏ ଯେ ଆଶାକର୍ମୀ, ମୁଁ 2007 ମସିହାରେ ମୁଁ କାର୍ଯ୍ୟରତ ହେଇଛେ।
1: ଯେତିକିବେଳେ ଏଇ ଆଶାକର୍ମୀରେ ଆପଣ ପକାଇଲେ କେନ୍ତା ଭାବିଲେ ଆର ପକେଇଥିଲେ?
2: ଏଟା କାଣା କି ମ୍ୟାଡମ୍, ଆମର SHG ଗ୍ରୁପ ମାନେ ସବୁ ଥିଲା, ଆମେ ଅଙ୍ଗନବାଡି ସହିତ ଯୋଡ଼ିତ ହେଇଥିଲୁ, ତ ଏଟା ଗୋଟେ ନେଇକି ବାହାରିଲା ଆଶା କର୍ମୀର। ବାହାରିଲା ତ ନେଇକି ଆମର ଅଙ୍ଗନବାଡି କହିଲେ ଯେ ଏଇଟା ନେଇକି ଛୁଆର ମା ଡେଲିଭରି କେସ୍ ନେବାଟା ହସ୍ପିଟାଲ କେ ବୋଲିକିରି କହିଲେ କହିଲେ ତ ଆମେ ନେଇକି ହଁ ଏଇଟା ଗୋଟେ ଭଲ କାମ ହେଇଥିବା, ମନେ ଭାବିଲୁ ନା ଆମେ ଭଲ କାମ ଏକା ହେଇଥିବା ବୋଲି କରି ତାର ନେଇକି ସେଠି ନେଇକି ଏନ୍ତା। ଆମର ସେତେବେଳେ ତ ଆଧାର କାର୍ଡ ନେଇ ଥାଇ, ଆମେ ଭୋଟ କାର୍ଡ ଦେଲୁ ଆର ଆମର ସାର୍ଟିଫିକେଟ ଟା ଦେଇଥିଲୁ ଭଡ଼ାଟା। ହଁ, ତ ଏଇଟା ସବୁ ଗ୍ରୁପ ରୁ ନେଇକିରି ନେଇକି ଆମକେ ବଛା ଗଲା ଆମର ଗଭର୍ଣ୍ଣମେଣ୍ଟ ମେଡିକାଲ ଥ୍ରୁରୁ, ସେଟା ଆମର ସାର୍ ଜଣେ ନେଇକି ବାଛିଲେ ଆରୁ ଏଇଟା ହେଲା। ତାପରେ ଟ୍ରେନିଂ ଫ୍ରେନିଂ ସବୁ ଷ୍ଟାର୍ଟ ହେଲା, ତାପରେ ଆମେ ନେଇକି ଏଇଟା ଜାଣିପାରିଲୁ।
1: ଏଇ ଆଶା ଭାବରେ ଆପଣ ଯେନ୍ କାମ କରୁଛନ୍, ଆପଣଙ୍କର କାମ ସବୁ କାଣା କାଣା, କାଣା ସବୁ କାମ କରୁଛନ୍ ଆପଣ?
2: ଆଜ୍ଞା, ଆମର ଆଶା ଭାବରେ ନେଇକି ଅନେକ କିଛି କାମ ଅଛି, ଯେନ୍ତା କି ଛୁଆ ଜନ୍ମ ଠୁ ନେଇକିରି ବୁଢା ବୁଢୀର ମୃତ୍ୟୁ ପର୍ଯ୍ୟନ୍ତ ଆମର ପୁରା କାମ ଅଛି, ଆମେ ସେସବୁ କାମ କରୁଛୁ। ଫାର୍ଷ୍ଟ ତ ଦେଖ ନେଲା ଜଣେ ମା ତାର ମେନ୍ସ ବନ୍ଦ ହେଲା, ଆମର ଗୋଟେ କିଟ୍ ଗୋଟେ ଦିଆ ହେଇଛି ସରକାର ତରଫରୁ ଆସୁଛି, ଆମକେ ନେଇକି ପଡ଼ାର ମା ମାନେ ତାଙ୍କର ମେନ୍ସ ବନ୍ଦ ହେଲେ ତାଙ୍କ ସନ୍ଦେହ ହଉଛି ଯେ ମୁଇଁ ଗର୍ଭବତୀ ଅଛେ କି କାଣ ବୋଲିକିରି ଭାବେ ବୋଲି ଆମର ପାଖେ ସେ କିଟ୍ ମାଗି ଆସୁଛନ୍, କି ଆମକେ ଫୋନ ମାଧ୍ୟମରେ ବି ଜଣଉଛନ୍ ଯେ ଆମେ ତାଙ୍କର ଘରକେ ନେଇକରି ପହଞ୍ଚେଇ ଦଉଛୁ ସେ କିଟ୍ ଟା। ତାପରେ ଟେଷ୍ଟ ନେ ଯଦି ପଜିଟିଭ ଆସୁଛି ବୋଲେ ଆମେ ତାର NM ଦିଦି ପାଖେ ଯାଇକରି ତାର ନାଁ ଗାଁ ସବୁ ଆମେ ନେଇକି ଏଇଟା ପଞ୍ଜୀକରଣ କରୁଛୁ। ପଞ୍ଜୀକରଣ କଲା ପରେ ସବୁ ଅଙ୍ଗନବାଡି ଦିଦି ବି ନେଇକରି ତାର ଆଧାର କାର୍ଡ ନାଁ ଗାଁ ସବୁ ନେଇକରି ଚଢ଼ଉଛନ୍। ତାପରେ ଆମେ ତାକେ ଆମର ୱାର୍ଡ ବାଇଜ ନେଇକି ମାସକେ ଥରେ ନେଇକି ଇମ୍ୟୁନେସନ ହଉଛେ ମାନେ ଟୀକାକରଣ ହଉଛେ, ତ ସେତେବେଳେ ଆମେ ତାଙ୍କେ ଡାକି କରି ନେଇକି ପ୍ରଥମ ଟୀକାଟା ଦେଇ ଦଉଛୁ ମାନେ ନେବାରେ ସାହାଯ୍ୟ କରୁଛୁ। ତା ମାସେ ପରେ ଆଉ ଗୋଟେ ଦଉଛୁ, 2 TD ଏକା ନଉଛନ୍ ସେମାନେ। ତାପରେ ତାଙ୍କେ ଆମେ ଆମର USMD ହଉଛେ ମାନେ ମମତା ଦିବସ ହଉଛେ ମାସକେ ଥରେ, ଆମର କାର ମଙ୍ଗଳବାର ଦିନ ହଉଛେ କାର ଶୁକ୍ରବାର ଦିନ ମାସକେ ଗୋଟେ ଥର ହଉଛେ 2 ବାର ନେ, ତ ଆମେ ତାଙ୍କେ ଡାକୁଛୁ। ତାଙ୍କର ଗର୍ଭ ପରୀକ୍ଷା ତ ହେଇ ସାରୁଛେ, ତାଙ୍କେ NM ଦିଦି ଗର୍ଭ ପରୀକ୍ଷା କରୁଛନ୍, ତାପରେ BP ମାପୁଛନ୍, ସୁଗର ମାପୁଛନ୍। 3 ମାସ ଯେତେବେଳେ କମ୍ପ୍ଲିଟ ହେଇଯାଉଛେ ସେତିକି ବେଳେ ତାକେ ଆମେ କ୍ୟାଲସିୟମ ଆର ଆଇରନ୍ ଟାବ୍ଲେଟ ତାକେ ଖାଇବାକେ ଦଉଛୁ। ସବୁ ମାସ ପୁରା ତାର BP ବି ମପା ହଉଛେ ଆର ହିମୋଗ୍ଲୋବିନ କେତେ ମପା ହଉଛେ, ପେଟର ଛୁଆ ଫୁଲୁଛେ କି କାଣା ବି NM ଦିଦି ହେଡ଼େ ମାପୁଛନ୍। ମାପିଲା ପରେ ଯଦି ଯାର ହିମୋଗ୍ଲୋବିନ ନରୁ କମ ରହୁଛେ ବୋଲେ ତାକେ ଆମେ ନେଇକି 2-2 ଟାବ୍ଲେଟ, 11-10 କମ ହେଲେ ବି 2-2 ଆଇରନ୍ ଟାବ୍ଲେଟ ଖାଇବୁ ମା ବୋଲିକରି ବୁଝଉଛୁ। ବୁଝେଲା ପରେ ସେ ତାର କାଣା ଖାଉଛେ, କେମିତି ସଫା ସୁତର ରହିବା, କାଣା ଖାଇଲେ ତାର ଛୁଆ ବଢ଼ବା, ତାର ଦେହ ଭଲ ରହିବା, ସେ ଭଲ ହିସାବରେ ନର୍ମାଲ ଡେଲିଭରି ହେଇପାରବା, ଏ ବିଷୟରେ ଆମେ ତାକେ ବୁଝଉଛୁ। ଡାଲି ଖାଇବା ଲାଗି ବେଶୀ ଆମେ ତ ସବୁ ପଡା ନେଇକି ସବୁ ନେଇକି ଧନୀ ମା ଅଛନ୍ ବୋଲତୁ କିଛି ଏଇଟା ନାଇଁ ନା, ଗରିବ ଲୋକମାନେ ଅଛନ୍, ଯାହା ତାଙ୍କର ଘରେ ମିଳୁଛେ ସେ ସବୁ ଖାଇବା ଲାଗି ଆମେ ତାଙ୍କେ କହୁଛୁ। ତାପରେ ନେଇକି ସରକାରୀ ଡାକ୍ତରଖାନା ନେଇକରି ତାକେ ରକ୍ତ ପରୀକ୍ଷା କରୁଛୁ, ଡକ୍ଟର ଯାହା ଯାହା ଲେଖୁଛନ୍ ସବୁ ପରୀକ୍ଷା ଆମେ କରେଇ ଦଉଛୁ। ତାର ଗର୍ଭ ପୁରା ପ୍ରସୂତି ହେବା ଟାଇମ ପଦେ ଆମେ 4 ଥର ତାକେ ଗର୍ଭ ପରୀକ୍ଷା କରୁଛୁ, ଯଦି ତାକେ ଯଦି ଅଧିକ ଦରକାର ହେଲା ବୋଲେ ବି ସେ ତାକେ ଆମେ ସାହାଯ୍ୟ କରୁଛୁ ମେଡିକାଲ ନେବା ଲାଗି। ଆମେ ପୁରା ଯଥାସମ୍ଭବ ଆମେ ଚେଷ୍ଟା କରୁଛୁ ଯେ ସବୁବେଳେ ସେ ସରକାରୀ

0: ହସ୍ପିଟାଲ ନେ ଯାଇ କରି ଡେଲିଭରି ହେବା ଲାଗି ଆମେ ତାକେ ସାହାଯ୍ୟ କରୁଛୁ। ଯେତେବେଳେ ତାକେ ପେନ୍ ହେଲା ବେଳେ ବି ଆମେ ନେଇକି ଡାକ୍ତରଖାନାରେ ପହଞ୍ଚଉଛୁ ଏବଂ ତାର ଛୁଆ ହେଲା ପର୍ଯ୍ୟନ୍ତ ଆମେ ତା ସାଙ୍ଗରେ ରହୁଛୁ। ଛୁଆ ହେଲା ପରେ ଇଞ୍ଜେକ୍ସନ ଦିଆ ହଉଛେ, ଯେନ୍ତାକି 24 ଘଣ୍ଟା ଭିତରେ ଦିଆ ହଉଛେ, ଯେନ୍ତାକି BCG, ହେପାଟାଇଟିସ, ପୋଲିଓ, ସେଟା ସବୁ ଦିଆ ହଉଛେ ମ୍ୟାଡମ। ସେଟା ସରିଲା ପରେ ଯଦି ନର୍ମାଲ ହେଇଛେ ବୋଲେ ତ ସେ 48 ଘଣ୍ଟା ମେଡିକାଲରେ ରହୁଛେ, ଆର୍ ସେ ଆସୁଛେ। ଯଦି ସିଜରିଂ ହେଇଛେ ବୋଲେ ଡାକ୍ତର ତାକେ ଯେବେ ଛୁଟି ଦେବେ ସେଦିନ ଆସୁଛେ। ଆରୁ ଏଟା ସରିଲା ପରେ ନେଇକି ଆମର ଗୋଟେ ଏଚବିଏନସି ଯେନ୍ତା କି ହୋମ ବେସ୍ ନ୍ୟୁ ନେଟାଲ କେୟାର, ସେଟା ଛୁଆର ଆମେ ନେଇକି 42 ଦିନ ପର୍ଯ୍ୟନ୍ତ ତାର ସେବା କରୁଛୁ। ମାନେ ଘରକେ ଯାଇକରି ନେଇକି ତାର ଘରୋଇ ଯତ୍ନ ଫର୍ମ ଗୋଟେ ଆମକୁ ମିଳିଛି ନା ଦିଆ ହେସି, ସେଟା ଆମେ ତାର ଯତ୍ନ କରୁଛୁ। ଯେନ୍ତାକି 3 ଦିନରେ ଯାଉଛୁ ତାଙ୍କ ଘର, 7 ଦିନରେ ଯାଉଛୁ, ତାପରେ 14 ଦିନରେ, ତାପରେ 21 ଦିନରେ, ତାପରେ 28 ଦିନ, ତାପରେ 42 ଦିନରେ ଯାଉଛୁ। 42 ଦିନ ପର୍ଯ୍ୟନ୍ତ ତାଙ୍କର ନେଇକି ପୁରା ଗୋଟେ ସାଙ୍ଘାତିକ ଦିନ ଗୋଟେ ରହିଛି ନା, କେତେବେଳେ ବି କାଳେ ଛୁଆକେ କାଣା ହେଇଯାଇପାରେ, ଯେମିତିକି ସେମାନେ ଗୋଧେଇ ଦଉଛନ୍ କି ହଲଦି ଲଗେଇ ଦଉଛନ୍ କି କାଣା। ଆମ ଟାଉନରେ ତ ସେତେ ନେଇ ହେବାର ନା ମ୍ୟାଡମ, ଆମେ ବୁଝେଇ ବୁଝେଇ ତାଙ୍କେ ଏସବୁ କଲୁ ନା, ତ ନେଇକି ହେଲେ ବି ନେଇକି ଆମକୁ ଯିବାରେ ପଡୁଛେ। ଛୁଆର ଓଜନ ହେଲା କି ନେଇ, ତାର ବଢୁଛେ କି ନେଇ, ମାର କ୍ଷୀର ହଉଛେ କି ନେଇ ସେଟା ଦେଖୁଛୁ, ତାପରେ ଦେହ ନେଇକି କାଣା ଅସୁବିଧା କି କାଣା ଫଳୁଛେ, ଯାହା କିଛି ବି ଅସୁବିଧା ହଉଛି, କେମିତି ହିସାବରେ ମା କେତେ ଥର ଖାଉଛେ ଦିନକେ, ମା ଖାଉଛେ କି ନେଇ, ମାର ନେଇକି ସଫା ସୁତର ରଖୁଛେ କି ନେଇ, ତାର ବ୍ଲିଡିଂ ବନ୍ଦ ହେଲା କି ନେଇ, ତାକେ ଜ୍ୱର ହଉଛେ କି, ତାକେ ବାତ ମାରୁଛେ କି, ତାକେ ମୁଣ୍ଡ ବଥା ହଉଛେ କି, ଏସବୁ ଆମେ ତାକୁ ପଚାରୁଛୁ। ପଚାରିଲା ବେଳେ ସେ ଯଦି 42 ଦିନ ତକ ସୁସ୍ଥ ରହୁଛେ ବୋଲେ ସେଥି ନା ଆମର ବେଶୀ ଖୁସି ନା, କାହିଁକି ଆମର ଦେଖନ୍ତୁ ଗର୍ଭ ନୁ ଆମେ ଷ୍ଟାର୍ଟ କରି ତାର ପଛେ ଲାଗୁଛୁ, ଯେମିତି କରିବି ମା ଛୁଆ ଗୋଟେ ସୁସ୍ଥ ହେଇକି ନେଇକି ରହିବେ, ଏଇଟା ଆମର ଲାଗି ସବସେ ବଡ ପୁରା ଉପହାର ବୋଲିକରି ଆମେ ଭାବସୁ ନା ମ୍ୟାଡମ।
1: ଆପଣ ସାର୍ ଘରକେ ଯାଇକରି ହିଁ ତାର କଥା ବୁଝିଛି?
0: ହଁ ହଁ, କହିଲି ଯେ ମ୍ୟାଡମ 3 ଦିନରେ ଯାଉଛୁ, 7 ଦିନରେ ଯାଉଛୁ, 14 ଦିନରେ ଯାଉଛୁ, 21 ଦିନରେ ଯାଉଛୁ, ତାପରେ 28 ଦିନରେ, ତାପରେ 42 ଦିନରେ ଆମେ ଯାଉଛୁ, ଯିବା ଲାଗି ପଡୁଛି।
1: ଏଇଟା ତ ଗୋଟେ ଗର୍ଭବତୀ ମାର କଥା ଆପଣ କହିଲେ, ଆର ସବୁ କାଣା କାମ କରୁଛନ୍?
0: ଦେଖନ୍ ଏଇ ତ ଗର୍ଭବତୀ ମାର ତ ସବୁ ବୁଝୁଛୁ ହେଲା, ତାର ବାଦରେ ଆମେ ମାସର ଫାଷ୍ଟ ବୋଲେ 1 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ସବୁ ମାସ ପ୍ରତ୍ୟେକ ମାସରେ ଆମେ ନେଇକି ଏନ୍ସିଡି ନେଇକି ସର୍ଭେ କରସୁଁ, ଯାହାକି ଅଣ ସଂକ୍ରମଣ ରୋଗ କାହାକେ ହେଇଛେ କାଣା, ଯେନେ ଆସୁଛେ କି କାର BP ଅଛେ, କାର ସୁଗର ଅଛେ, କାହାକେ କ୍ୟାନ୍ସର ର ଡିଟେକ୍ଟ ବି କରବା ଲାଗି ବୋଲେ ମାନେ ପରୀକ୍ଷା କରବା ଲାଗି ବି ନେଇକି ଆମର ଇନେ ଗଭର୍ଣ୍ଣମେଣ୍ଟ ମେଡିକାଲରେ ସୁବିଧା ଅଛେ, ତ ଆମେ ନେଇକି ସେଟା ବି ବୁଝୁଛୁ। ତାପରେ 3 ପ୍ରକାର କ୍ୟାନ୍ସର ଅଛେ, ଆମେ ଏବେ ନେଇକି ସେ ବ୍ରେଷ୍ଟ କ୍ୟାନ୍ସର ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛେ ଗଭର୍ଣ୍ଣମେଣ୍ଟ ତରଫରୁ, ତ ସେଟା ମା ମାନଙ୍କେ ନେଇକି ଆମେ ପରୀକ୍ଷା କରଉଛୁ, ଦର୍ପଣ ସାମ୍ନାରେ ଠିଆ ହେଇକରି ଚେକ୍ କରଉଛୁ, ଆଙ୍ଗନବାଡି ସେଣ୍ଟରକେ ବି ଡାକିକରି ସବୁ ମା ମାନଙ୍କେ ଚେକ୍ କରଉଛୁ ମ୍ୟାଡମ। ତାପରେ ଆମେ ଏଇ ଲେପ୍ରୋସିର ବି ନେଇକି ସର୍ଭେ କରୁଛୁ, ସବୁ ମାନେ ହେଇଥିବା ବେଳେ ତାଙ୍କେ ଦେଖଉଛୁ, ଯାହାକି ଟିକେ ସନ୍ଦେହ ଲାଗବା ବେଳେ ନେଇକି ତାକେ ମେଡିକାଲ ନେବାରେ ସାହାଯ୍ୟ କରୁଛୁ, ମେଡିକାଲ ନେଇକିରି ନେଇକି ତାର ଟେଷ୍ଟ ହଉଛେ, ଯାହାର ଯଦି ଲେପ୍ରୋସି ବାହାରୁଛେ ବୋଲେ ତାକେ ନେଇକି ଆମେ ଔଷଧ ଦେବାରେ ବି ସାହାଯ୍ୟ କରୁଛୁ। ତାପରେ ଆସିଲା ଟିବି ରୋଗୀ, ଜଣକେ ଯଦି ନେଇକି 2 ସପ୍ତାହରୁ ଅଧିକ କାଶ ହଉଛେ ବୋଲେ ତାକେ ନେଇକିରି ନେଇକି କଫ ଟେଷ୍ଟ କରୁଛୁ, ଏକ୍ସରେ ମଧ୍ୟ କରଉଛୁ, ତାପରେ ଯଦି ଯାହାକେ ଟିବି ବାହାରିଲା ବେଲେ ତାକେ ବି ଔଷଧ ଦେବାରେ ଆମେ 6 ମାସ ପର୍ଯ୍ୟନ୍ତ ମାନେ ସେ କେନ୍ ପ୍ରକାର ଟିବି ରୋଗୀ ସେଟା ଦେଖିକରି ଆମେ ଔଷଧ ଦେବାରେ ମଧ୍ୟ ସାହାଯ୍ୟ କରୁଛୁ। ତାପରେ ଆସିଲା ଆମର ବୁଢା ବୁଢୀ ମାନେ ଯେନ୍ ଘରେ ଅଛନ୍, ଯେନ୍ତାକି ତାଙ୍କର କିଏ ନାଇଁ ନ, ତାର ସେବା ଯତ୍ନରେ କିଏ ଅଛନ୍ କି ନେଇ ଏଇଟା ବି ବୁଝି ଯାଉଛୁ, ଦରକାର ପଡିଲେ ତାଙ୍କେ ଡାକ୍ତରଖାନାକେ ନେବା ଲାଗି ବି ଆମେ ସାହାଯ୍ୟ କରୁଛୁ ତାଙ୍କେ। ବର୍ଷରୁ ଆମେ 50 ବର୍ଷ ପର୍ଯ୍ୟନ୍ତ ଏବେ ମ୍ୟାଡମ ଆମେ ସବୁ ସମସ୍ତଙ୍କର ସିକ୍ଲିନ ଟେଷ୍ଟ ବି କରିଛୁ, ପ୍ରାୟ ସମସ୍ତଙ୍କର
1: ଘରକେ ଘର ଯାଇ କରି ଆପଣ
0: ଆମକେ ସରକାର ତରଫରୁ ଗୋଟେ କିଟ୍ ଯୋଗେଇ ଦେଇଛନ୍, କିଟ୍ ଯୋଗେଇ ଦେଇଛନ୍ ତ ଆମେ ଘର ଘରକେ ଯାଉଛୁ, ଘର ଘରକେ ଯାଇକରି ଆମେ ସିକ୍ଲିନ ଟେଷ୍ଟ କରୁଛୁ। ସିକ୍ଲିନ ଟେଷ୍ଟ କରିକରି ସେ କିଟ୍ରେ ଖାଣିକି ତାଙ୍କର ବ୍ଲଡ୍ ଟାଣିକରି ଆମେ ଟେଷ୍ଟ କରିକରି ସେଟା ଆମର ମେଡିକାଲରେ ଦେଲେ ସେମାନେ ଲ୍ୟାବକୁ ପଠଉଛୁ, ତାପରେ ଗୋଟେ ଗୋଟେ କାର୍ଡ ଦଉଛନ୍ ଯାହାର ଏଇଟା ଅଛେ କି ଡିଜିଜ୍ ଅଛେ କି କାଣା ସବୁ ଦଉଛନ୍, ଯାହାର ଯଦି ନେଇକି ଡିଜିଜ୍ ବାହାରୁଛି ତାକେ ଆର ଥରେ ଆମେ ନେଇକି ମେଡିକାଲ ନେଇକରି ଆଉ ଥରେ ଟେଷ୍ଟ କରିକରି ତା ପାଇଁ ଔଷଧ ସୁବିଧା ମଧ୍ୟ କରେଇ ଦଉଛୁ।
1: ଯେତିକି ବେଳେ ଆପଣ ଲୋକମାନଙ୍କେ ଯାଇକରି ଏସବୁ କାମ କରବାକେ କହିସନ୍, ସେମାନଙ୍କ ଘରକେ ଯାଇସନ୍, ତ ଲୋକମାନେ ଆପଣ ମାନକେ ସହଯୋଗ କରସନ୍?
0: ଅନେକ ଲୋକ ସହଯୋଗ କରସନ୍ ଆର ଅନେକ ଲୋକ ନେଇ ବି କରନ୍ ମ୍ୟାଡମ, ଆମର କାମ ଅଛେ କାଲି ଆସବ କି ପରଦିନ ଆସବ, ଆମର ଇଟା କରବାର ଅଛେ କି କାଣା ବୋଲି କହେସନ୍, ତାପରେ ଆମକେ ବାରମ୍ବାର ତାଙ୍କର ପାଖେ ଯାଇକରି ନେଇକି ବୁଝେବା ଲାଗି ପଡ଼ସି, ଯେ ଯଦି ବୁଝୁଛନ୍ ବୋଲେ ତ ଖୁସିର କଥା, ସେମାନେ ତାଙ୍କେ ଆମେ ବୁଝଉଛନ୍, ଯେ ନେଇ ବି ବୁଝୁଛନ୍ ତାଙ୍କର ପାଖେ ଆମେ ବାରମ୍ବାର ଯାଇକରି ନେଇକେ ସେ ରୋଗର ବିଷୟରେ କି

0: କାରଣ ଆମେ ବାର୍ତ୍ତା ଦେମୁ ସେ ବିଷୟରେ ଆମେ ବୁଝାଉଛୁ ତାଙ୍କେ।
1: ଆପଣ ଯେନ୍ ଲୋକମାନଙ୍କ ଘରକେ ଯାଉଛନ୍, ସେମାନଙ୍କ ପାଖରୁ ସବୁ ଡାଟା କଲେକ୍ସନ୍ କରୁଛନ୍, ଆପଣ
0: ହଁ,
1: ମାନକେ ସେମାନେ ସହଯୋଗ କରୁଛନ୍?
0: ଅନେକ ସହଯୋଗ କରୁଛନ୍, କେତେ ଜଣ ନାଇଁ ବି କରୁଛନ୍, ଯେନ୍ ମାନେ ନାଇଁ କରୁଛନ୍ ତାଙ୍କେ ଆମର କାମ ଲାଗି ବୁଝାବା ଲାଗି ପଡୁଛେ। ଆମେ କାଁଥିର୍ ଲାଗି ତାଙ୍କେ ଡାଟା ମାଗୁଛୁ, କେନ୍ ହିସାବରେ ଡାଟା କାଣା କରବାର୍ ଲାଗି ଆମେ ଡାଟା ମାଗୁଛୁ, ଏଇ ସବୁ ବୁଝାବା ଲାଗି ପଡୁଛେ ସେମାନେ ବୁଝି କରି ନେଇକେ। ମ୍ୟାଡମ୍, ଆଉ ଥରେ ଯେତେ ଥର ନାଇଁ ବୁଝୁଛନ୍ ସେତେ ଥର ଯିବା ଲାଗି ପଡୁଛେ, ଘରକେ ଯାଇକରି ଆମେ ବୁଝୁଛୁ। ଫାଷ୍ଟ ଫାଷ୍ଟ ନାଇଁ ବୁଝୁଥିଲି, ଏବେ ବୁଝୁଛନ୍ ନା, ଅନେକ ଲୋକ ବୁଝୁଛନ୍। ଆର୍ ଆମେ ଡାଟା କଲେକ୍ସନ୍ କଲେ ବି ଆମକେ ଦଉଛନ୍ ସେମାନେ।
1: ଯେତକି ବେଳେ ଆପଣ ନୂଆ ନୂଆ ନେ ଇ କାମ ନେ ଯୋଗ ଦେଇଥିଲେ, ଆରୁ ଏବେ ଏତକି ବରଷ ହେଲା ନା ଇ କାମ କରୁଛନ୍, ହେତକି ବେଳେ ଲୋକ ଟିକେ କମ ବୁଝୁଥିଲେ ବୋଲି କହିବେ କି କେନ୍ତା?
0: ହଁ, ଏଟା ଠିକ କଥା କହିଲେ ନା, ଆମେ ଯେତେବେଳେ ନୂଆ ନୂଆ କାମଟା ଆରମ୍ଭ କଲୁ ସେମାନେ ଆମକେ ନେଇ ବୁଝୁଥାଇ, ଏଇ ଭାବୁଥିଲେ ଆଶା ଗୋଟେ କାଣା, ଏଇ ଗୋଟେ କେଁ କାମ ଜାଣିଛେ ଯେ ସେ ଆମକେ ବୁଝେଇ ଯାଉଛେ, ଏମିତି ଭାବୁଥିଲେ ସେମାନେ। କେତେ ଲୋକ ଆମକେ ନେଇକି ଘର ବାହାର ବିଦା ବି କରିଦେଇଛନ୍, କେତେ ଲୋକ ଡାକି କରି ଆମକୁ ସମ୍ମାନ ସହିତ ବସେଇଛନ୍ ବି, ଆମର କଥାକେ ବି ଶୁଣିଛନ୍। ଆମେ ଧୀରେ ଧୀରେ ଯେତେବେଳେ ଆମର କାମ ଆରମ୍ଭ କଲୁ, ଲୋକକେ ସେବା ଯୋଗେଇଲୁ, ପୁରା ଭଲ ସେବା ଯୋଗେଇଲୁ, ଆଉ ହସ୍ପିଟାଲରେ କାଣା ସୁବିଧା ମିଳୁଛେ, ତାଙ୍କର ଲାଗି କାଣା ଫ୍ରି ନେ ଚାଲୁଛେ, କେନ୍ ଜିନିଷ ଫ୍ରି ନେ ମିଳୁଛେ, ତାଙ୍କୁ କେତେ ସହଯୋଗ ଆମେ କରୁଛୁ, ଏତକି ସବୁ ସେମାନେ ଜାଣିଲା ପରେ ଏବେ ଧୀରେ ଧୀରେ ଆମର କଥା ବି ବୁଝୁଛନ୍, ଆମେ ଯାହା କହିଲେ ସେଟା ବି ମାନୁଛନ୍। ଆଗେ ନେଇ ମାନୁଥାଇ ଆମେ ବୁଝୁଛୁ, କିନ୍ତୁ ଏବେ ନେଇକେ ମାନୁଛନ୍। ଆମର ସବୁ କଥାରେ ତାଙ୍କେ ସାହାଯ୍ୟ ମାଗୁଛ ସେମାନେ କହୁଛନ୍, ଆର ଆମେ ତାଙ୍କେ ସାହାଯ୍ୟ କରୁଛୁ।
1: ତାପରେ ଯେତିକି ବେଳେ ଛୁଆଟା ଜନ୍ମ ହେଇ ସାରସି, ଛୁଆର କାମ କିଛି ଆପଣ ବୁଝୁଛନ୍?
0: ସାଙ୍ଗେ ସାଙ୍ଗେ ତ ଆମେ ତାର କେତେ ଓଜନ ଅଛେ, ତାର ଆଖି ଭଲ ଅଛେ କି ନେଇ, ତାର ନାଭି ନାଳ ଭଲସେ ଅଛେ କି, ବନ୍ଧା ହେଇଛେ କି ନେଇ, ନାଭି ନାଳରୁ ରକ୍ତ ବାହାରୁଛେ କି କେମିତି, ସେ ଛୁଆ ନେଇକି କ୍ଷୀର ଟାଣି ଖାଇ ପାରୁଛେ କି, ସେ କେନ୍ତା କରି ସେ ନେଇକି ମାର ଦେହ ନେ ଲାଗି କରି ଉଷୁମ ନେ ରହିବା, ଏସବୁ କଥା ଆମେ ଦେଖିକରି ବୁଝଉଛୁ। ମା ନେଇକି ତାକେ ରାତି ଉଠି କରିବି ବାରମ୍ବାର ଛୁଆକେ କ୍ଷୀର ଖୁଆଇବା ବୋଲି କରି ତାକେ ବୁଝଉଛୁ।
1: ତ ଆପଣ ମାନେ ଯେତିକି ବେଳେ ମା ମାନକେ କହୁଥିସନ୍, ତ ମା ମାନେ ବୁଝୁଛନ୍ ଆପଣଙ୍କ କଥାକେ?
0: ସେ ଗର୍ଭ ସମୟରେ ଯେତେବେଳେ ଆମେ ଆମର ମମତା ଦିବସ ନେ ମାସକେ ମାସ ଥର ଡାକୁଛୁ, ସେ ସମୟ ନେ ଏକା ନେଇକି ଆମେ ଏନ୍ତା ସମସ୍ତଙ୍କେ ବସେଇ କରି ନେଇକି ଆମେ ତାଙ୍କେ ବୁଝଉଛୁ, ଯେ ନେଇକି ଛୁଆ କେମିତି କରି କ୍ଷୀର ଖାଇବା, ତାକେ କେମିତି କରି ଘୋଡ଼େଇବ, ଘୋଡ଼େଇବାଟା ଶିଖଉଛୁ, ତାକେ କେମିତି କରି ଧରବ, ତାକେ କେମିତି କରି କ୍ଷୀର ପିଇବ, ଏସବୁ ହେତକି ବେଳୁ ଏକା ଆମେ ତା ବୁଝେଇତେ ଚାଲୁଛୁ। ତ ଛୁଆ ଜନ୍ମ ହେଲା ପରେ ନେଇକେ ଆମର କଥା ଯାହା କହିଲେ ବି ବୁଝି ଯାଉଛନ୍ ନା, ତାଙ୍କର ଥିସନ୍ ଗୋଟେ ଗୋଟେ ତାଙ୍କର ଶାଶୁ ମା କି ପାଖ ପଡୋଶୀ କାଣା ସେମାନକେ ନେଇକେ ଭୁଲ କଥା କହିବାର ତ ଏନ୍ତା ଅନେକ ଅଛନ୍, ହେଲେ ବି ନେଇକେ ସେମାନେ ନେଇକି ଆମକେ କହେସନ୍, ଆରୁ ଆମର କଥା ଶୁଣୁସନ୍, ଆର ନେଇକେ ହଁ ଠିକ ଅଛେ ଦିଦି ଆମେ ଏଇଟା କର୍ମୁ ବୋଲିକରି କହେସନ୍, ଜଣେ ଜଣେ କ୍ଷୀର ନେଇ ହଉଛେ ବି ବୋଲିକରି କହେସନ୍। ତାପରେ ନେଇକି ଆମକେ ତାଙ୍କେ ଖାନା ଖାଇବା ଲାଗି କହିସୁ, ଦିନକେ 4 ଥର ଖୁଆ ବୋଲିକରି କହିସୁ, ନେଇ ହେଲେ ଡକ୍ଟର ପାଖେ ବି ନେବାନେ ଆମେ ସାହାଯ୍ୟ କରସୁ, ତାକେ କ୍ଷୀର ହଉ ଯେମିତି କରି ବୋଲିକରି, କିନ୍ତୁ ଆମେ ବାହାର କ୍ଷୀର ଖାଇବା ଲାଗି ତାକେ ମନା କରସୁ, ଯେହେତୁ କି ଛୁଆକେ ନେଇକି ବାହାର ଯଦି କ୍ଷୀର ଖାଇବା ବେଳେ ନିମୋନିଆ ହେଇଯିବା, କେତେ ପ୍ରକାର ଇନଫେକ୍ସନ୍ ହେବା, ସେଥିଲାଗି ନେଇକି ଆମେ ମନା କରସୁ ତାଙ୍କେ।
1: ବହୁତ ଭଲ ଲାଗିଲା ବହେନ, ଆଜି ଆପଣ ଆମକେ କିଛି ସମୟ ଦେଲେ, ଆପଣଙ୍କ କାମ ବିଷୟରେ ଆମକେ କିଛି କହିଲେ, ହେଥିର୍ ଲାଗି ଆପଣଙ୍କୁ ଆମର ତରଫରୁ ଅନେକ ଅନେକ ଧନ୍ୟବାଦ ଆରୁ ଜୁହାର।
0: ଜୁହାର।
2: ଶୁଣୁଥିଲେ ଆଶାକର୍ମୀ କଳ୍ପନା ନାୟକ ବହେନଙ୍କ ସଙ୍ଗେ କଥାବାର୍ତ୍ତା।

0: ଆପଣ ମାନେ ଆମକେ ଚିଠି ବି ଦେଇପାରବେ। ଆମର ଠିକ ନା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟନା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼ 7660001।
1: ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ 6 ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍। ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2 ଦିନିଆ ଗସ୍ତରେ ଯିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକା ଡଲାର ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମୟ କହୁଛେ ଆଜିର୍ ନାରୀ ମହଲକେ ଇଠାନେ ରଖବାକେ। ଆଜିର୍ କାର୍ଯ୍ୟକ୍ରମ ଆପଣମାନଙ୍କେ କେନ୍ତା ଲାଗ୍ଲା ମତାମତ ଜଣାବେ ଇ ନମ୍ବରନେ 8895994।

ସୁଦ୍ଧା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପତ୍ତି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ମସିହାରେ ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟା ସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51% ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ପଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲାଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରି ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଇଟୁରି, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଆଦି ପ୍ରଦେଶରେ ସ୍ୱାସ୍ଥ୍ୟ ଜୋନ୍ରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ବର୍ଷା ଯୋଗୁଁ ବିଳମ୍ବ ହୋଇଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ

0: ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିତ୍ତିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣି ପାଇଁ 100 ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4 ପ୍ରକଳ୍ପର ଉଦ୍ଘାଟନ ଓ 2 ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟାବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତି ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡ଼ୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତ୍ରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ, ଷଷ୍ଠୀର ଏଇଟା ହଉଛି ମାତା ପାର୍ବତୀଙ୍କର ପତ୍ରପେଣ୍ଡି ଯାତ୍ରା। ତାର ପରେ ଆମର କାଲି ଗଲା ହଉଥିଲା, ପରଦିନ ହଉଛି ନୃସିଂହ ନେଉତା। ନୃସିଂହ ନିଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକରି ନିଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସେ। ସେ ହିସାବରେ ନିଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀପଡ଼ା ସାକ୍ଷୀ ଗୋପୀନାଥ ମନ୍ଦିର

0: ମହାପ୍ରଭୁ ଆସନ୍ ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କର ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକା ହେସି ସାକ୍ଷୀ କରବାର ଲାଗି ତାପରେ
1: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଝାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800315708 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ଓ ସଫଳତା ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଆଦିବାସୀପଡ଼ାଠାରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି, ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7 ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: বন্ডা এবং কোয়াং কো জ্যাং। সবরি ভাষারে
1: কেবল আকাশবাণী।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: ओजंती केदोटी हिंदी कथाचित्र गीत आकाशवाणी भवानीपटना केन्द्र रु कार्यक्रम म केन्द्र रु प्रचार हेउची मीडियम वेब रे 248 मीटर तथा 1206 किलोहर्ट्ज जोगे एवं एफएम माध्यम रे 100.3 MHz रे आपण मने आम कार्यक्रम न्यूज ऑन एयर एप माध्यम मध्य सुनी परिबे। परवर्ती गीतटी चलचित्र सैटेलाइट शंकर रो मिलित कंठ रे शिल्पी मिथुन अरिजित सिंह एवं आकांक्षा। गीत रचना एवं संगीत संयोजना मिथुन।

ଧର୍ମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ସମୟ ଦିନ 3:25 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଯୌବଣୀ। ଅପରାହ୍ନ 5:30 ଆଜି ଏଥିରେ ରହିଛି ସାପ୍ତାହିକୀ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ମୁରଲୀଧର ସାହୁ ଓ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଏବଂ ପରେ ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶ ବନ୍ଦନା, ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15, ସଂସ୍କୃତି ଭାରତୀ ରାତି 9:30 ଏବଂ ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ୍ ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥା ଚିତ୍ର ଗୀତରେ କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ବେୱଫା ସନମ କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ, ଗୀତିକାର ୟୋଗେଶ, ସ୍ୱର ସଂଯୋଜନା ନିଖିଲ ବିନୟ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଅଭିଜିତ ଓ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସହିଛନ୍ତି ନଦୀମ ଶ୍ରବଣ, କଥାଚିତ୍ର ମହବତ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଦାଗ ଦ ଫାୟାର କଥାଚିତ୍ରରୁ ଅନୁରାଧା ପଡ଼ୱାଲ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ହିମେଶ ରେଶମିଆ ଓ ଶ୍ରେୟା ଘୋଷାଲଙ୍କ କଣ୍ଠରେ, ଗୀତିକାର ସବୀର ଅହମ୍ମଦ, ସ୍ୱର ସଂଯୋଜନା ହିମେଶ ରେଶମିଆ, କଥାଚିତ୍ର ବୋଲ ବଚ୍ଚନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଫୁଲ ବନେ ପଥର କଥାଚିତ୍ରରୁ, ଗୀତିକାର ଫୟଜ ଅନର, ସ୍ୱର ସଂଯୋଜନା ଶ୍ୟାମ ସୁରେନ୍ଦର, ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ।

0: ନମସ୍କାର, ଶୁଭ ସନ୍ଧ୍ୟା। ସ୍ୱାଗତ ଜଣାଉଛୁ ଆପଣମାନଙ୍କୁ ଆଜିର ସାପ୍ତାହିକ କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ଆମେ ଅଛୁ ମୁଁ ଅନିନ୍ଦିତା,
1: ମୁଁ ରଚିତା।
2: ଯୁବବନ୍ଧୁ ମଣିଷର ଭାବନା, ଅନୁଭୂତି ଓ ଅନ୍ତରର କଥାକୁ ପ୍ରକାଶ କରିବାର ଏକ ସୁନ୍ଦର ମାଧ୍ୟମ ହେଉଛି ଚିଠି। ଗୋଟିଏ ଚିଠିରେ କେବଳ ଶବ୍ଦ ନଥାଏ, ଥାଏ ଅନେକ ସ୍ମୃତି, ଅନୁଭବ, ଆଶା ଓ ଭଲ ପାଇବାର ସ୍ପର୍ଶ।
3: ହଁ ଶ୍ରୋତା ବନ୍ଧୁ, କେବେ ଚିଠି ଆଣିଦିଏ ଖୁସିର ସନ୍ଦେଶ, କେବେ ପ୍ରେରଣା, ଆଉ କେବେ ହୃଦୟକୁ ହୃଦୟ ସହିତ ଯୋଡ଼ିବାର ଏକ ଅଦୃଶ୍ୟ ସେତୁ ହୋଇଯାଏ।
2: ଆଜିର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ଆପଣମାନଙ୍କ ମଧ୍ୟରୁ ଜଣେ ଶ୍ରୋତାଙ୍କ ପଠାଇଥିବା ଚିଠି ସହ।
3: ଆମ ଶ୍ରୋତା ବନ୍ଧୁମାନଙ୍କର ଭଲ ପାଇବା ଓ ସହଯୋଗ ପାଇଁ ଆମେ ସଦା କୃତଜ୍ଞ।
2: ତେବେ ଆସନ୍ତୁ ଆଜିର ଚିଠି ମାଧ୍ୟମରେ ଶୁଣିବା ଶ୍ରୋତା ବନ୍ଧୁମାନଙ୍କର ମନର କଥା।
3: ତେବେ ହସ୍ତଗତ ହୋଇଛି?
2: ହଁ ଅନିନ୍ଦିତା, ଆଜି ଆମ ପାଖରେ ଚାରୋଟି ଚିଠି ହସ୍ତଗତ ହୋଇଛି।
3: ଆରେ ବାଃ, ଚାରିଟି ଚିଠି! ତାହେଲେ ଆଉ ଡେରି କାହିଁ କରିବା, ଚାଲ ଆରମ୍ଭ କରିବା।
2: ନିଶ୍ଚୟ। ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ, ଡୁମାଲ, ଉଦିତ ନାରାୟଣପୁର, କଳାହାଣ୍ଡି ଜିଲ୍ଲାରୁ। ଭାଇ ତାଙ୍କର ଚିଠିକୁ ନିଜର ସ୍ୱରଚିତ କବିତାରୁ ଆରମ୍ଭ କରିଛନ୍ତି। ସେ ଲେଖିଛନ୍ତି, ଦୁନିଆ ତୋ ହାତ ଛାଡ଼ିଦେଲେ ବି ମୁଁ କେବେ ଛାଡ଼ିବି ନାହିଁ, ତୋ ସାଥିରେ ଥିବି ଜନମ ଜନମ, ତୋ ଦେହ ମୁଁ ତୋ ଛାଇ, କହିଦେବି ସାରା ଦୁନିଆ ଆଗରେ ତୁ ଏକା ମୋ ପାଇଁ, ତୋ ଦେହରେ ଟିକେ ଖରାପ ଆଜିଗଲେ ମୁଁ ଜମା ସହିବି ନାହିଁ, ତୋ ଆଖିରେ ଥିବି ପଲକଟେ ପରି ଯେତେ ଦିନ ଥିବି ଜି, ସାରା ଦୁନିଆ କହିବ ଦିନେ ଦିୱାନା ସାପ୍ତାହିକ ପାଇଁ। ପ୍ରିୟର ଭାଇ ତଥା ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ନମସ୍କାର। ଗତ 3 ତାରିଖ ବୁଧବାର ଦିନ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଭଲ ଲାଗିଥିଲା ଓ 4 ତାରିଖ ଗୁରୁବାର ଦିନର ବିଜ୍ଞାନିକା ମଧ୍ୟ ଭଲ ହୋଇଥିଲା। ତେଣୁ ଏ 2 କାର୍ଯ୍ୟକ୍ରମରେ ଉପସ୍ଥାପନ କରିଥିବା ଶେଫାଳି ଭଉଣୀଙ୍କୁ ମୋର ଧନ୍ୟବାଦ। ଶୁକ୍ରବାର ଦିନ ସମ୍ଭାବନା କାର୍ଯ୍ୟକ୍ରମରେ ଶିବଶକ୍ତି ଭାଇ କ୍ୟାରିୟର ସୂଚନା ସହିତ ସେହି ଦିନର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଗତ 6 ତାରିଖ ଶନିବାର ଦିନ ଅନିନ୍ଦିତା ଭଉଣୀଙ୍କ ଚିଠି ପଢିବା ଶୈଳୀ ଓ ରଚିତା ଭଉଣୀଙ୍କ ଉତ୍ତର ଦେବା ଶୈଳୀ ଉଚ୍ଚକୋଟୀର ହୋଇଥିଲା, ତେଣୁ ତାଙ୍କୁ ଅନେକ ଧନ୍ୟବାଦ। ଗତ 7 ତାରିଖ ରବିବାର ଦିନ ମନୋରଞ୍ଜନୀ ସନ୍ଧ୍ୟାରେ ଅନିନ୍ଦିତା ଭଉଣୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ବଲିଉଡ କଣ୍ଠଶିଳ୍ପୀ ସ୍ୱର୍ଗତ ସୁମନ କଲ୍ୟାଣପୁରଙ୍କ ସମ୍ପର୍କରେ ବହୁତ ସୁନ୍ଦର ଶୈଳୀରେ ଉପସ୍ଥାପନା କରିଥିଲେ। ଇଚ୍ଛା ହେଉଥିଲା ସୁମନ କଲ୍ୟାଣପୁରଙ୍କ ସମ୍ପର୍କରେ ଆହୁରି କିଛି ଜାଣିବା ପାଇଁ, କିନ୍ତୁ ସମୟର ଅବଧି 1/2 ଘଣ୍ଟା ଭିତରେ ଯାହା ଜାଣିବା କଥା ଜାଣିପାରିଲୁ। ସେ ଯାହା ହେଉ ନା କାହିଁକି, ଜଣେ ଦକ୍ଷ କଣ୍ଠଶିଳ୍ପୀ ଭାବରେ ସୁମନ କଲ୍ୟାଣପୁର ସମସ୍ତଙ୍କୁ ତାଙ୍କ ଯାଦୁକରୀ କଣ୍ଠରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲେ। ତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଉଛୁ ଏବଂ ଉପସ୍ଥାପିକା ଅନିନ୍ଦିତା ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ମୋ ତରଫରୁ। ସୋମବାର ଆକାଶବାଣୀ ଦିଲ୍ଲୀରୁ କୌଣସି ଏକ କାର୍ଯ୍ୟକ୍ରମ ଯୋଗୁଁ ସାହିତ୍ୟାୟନ କାର୍ଯ୍ୟକ୍ରମ ପ୍ରସାରିତ ହୋଇନଥିଲା। 9 ତାରିଖ ମଙ୍ଗଳବାର ଗୀତଟିଏ ମିତଟିଏରେ ଲିପ୍ସା ଭଉଣୀଙ୍କ ହୃଦୟସ୍ପର୍ଶୀ ଉପସ୍ଥାପନା ଶ୍ରୋତାଙ୍କ ମନକୁ କିଣି ନେଇଥିଲା, ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଦେବେ। ଏହା ସହ ଭାଇ ନିଜର ଗୋଟିଏ ପ୍ରସ୍ତାବ ମଧ୍ୟ ଚିଠିରେ ଲେଖି ପଠାଇଛନ୍ତି। ଯୁବବାଣୀରେ ମାସକୁ 2 ଥର ସାହିତ୍ୟାୟନ କରନ୍ତୁ ଓ ବାକି 2 ସପ୍ତାହ କିଛି ରୂପକ, ନାଟକ ବା କଲେଜ କ୍ୟାମ୍ପସ ଭଳି କାର୍ଯ୍ୟକ୍ରମ ପ୍ରଚାର କଲେ ଭଲ ହୁଅନ୍ତା।
3: ନମସ୍କାର ମନୋଜ ଭାଇ, ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ। ସର୍ବପ୍ରଥମେ ତ କହିବି ଯେ ଆପଣ ଯେଉଁ ସୁନ୍ଦର କବିତାଟିଏ ଲେଖିଛନ୍ତି, ସେଇ କବିତାରୁ ହିଁ ଜଣାପଡୁଛି ଯେ ଆପଣ ସାପ୍ତାହିକ କାର୍ଯ୍ୟକ୍ରମକୁ କେତେ ମାତ୍ରାରେ ଭଲ ପାଉଛନ୍ତି। ଆପଣ ସାପ୍ତାହିକ କାର୍ଯ୍ୟକ୍ରମକୁ ଆପଣଙ୍କ ପ୍ରେମିକା ଭଳି ଦେଖିଛନ୍ତି।

0: ଏତେ ସୁନ୍ଦର ସୁନ୍ଦର ଶବ୍ଦ ଯୋଡି ଗୋଟିଏ ଯୋଉ କବିତାଟି ତିଆରି କରିଛନ୍ତି, ସତରେ ସେହି କବିତାଟି ଆମ ମନକୁ ଛୁଇଁଗଲା। ତାପରେ କହିବାକୁ ଚାହିଁବି ଯେ ଆପଣ କାର୍ଯ୍ୟକ୍ରମ ବାବଦରେ ଏତେ ପୁଙ୍ଖାନୁପୁଙ୍ଖ ଭାବରେ ଯେଉଁ ମତାମତଟି ଜଣାଇଛନ୍ତି, ଲାଗୁଛି କି ଆପଣ ସବୁ କାର୍ଯ୍ୟକ୍ରମ ମନ ଦେଇ ଶୁଣୁଛନ୍ତି, ଏବଂ ସେଥିପାଇଁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। କାର୍ଯ୍ୟକ୍ରମ ପ୍ରଶଂସାରେ ଆପଣ ଲେଖିଛନ୍ତି, 3 ତାରିଖର ବୁଧବାର ଦିନର କାର୍ଯ୍ୟକ୍ରମ, 4 ତାରିଖ ବିଜ୍ଞାନିକା କାର୍ଯ୍ୟକ୍ରମଟି ଆପଣଙ୍କୁ ଏତେ ମାତ୍ରାରେ ଭଲ ଲାଗିଛି, ଏବଂ ସେହି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲେ ଶେଫାଳି ଭଉଣୀ। ଯଦି ଶେଫାଳି ଭଉଣୀ ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଥିବେ। ପରେ ପରେ ଆପଣ 5 ତାରିଖର ସମ୍ଭାବନା ବିଷୟରେ କହିଛନ୍ତି, ଯେଉଁ କାର୍ଯ୍ୟକ୍ରମଟି ଉପସ୍ଥାପନା କରିଥିଲେ ଶିବଶକ୍ତି ଭାଇ। 6 ତାରିଖର ସାପ୍ତାହିକୀ କାର୍ଯ୍ୟକ୍ରମ, ଯେଉଁ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲେ ରଚିତା ଭଉଣୀ ଏବଂ ମୁଁ। 7 ତାରିଖର ମନୋରଞ୍ଜନୀ କାର୍ଯ୍ୟକ୍ରମ, ଯେଉଁ କାର୍ଯ୍ୟକ୍ରମଟି ପ୍ରସ୍ତୁତ କରିଥିଲି ମୁଁ। 8 ତାରିଖର ସାହିତ୍ୟାୟନ କାର୍ଯ୍ୟକ୍ରମ, ଯେଉଁ କାର୍ଯ୍ୟକ୍ରମରେ ଦିଲ୍ଲୀ କେନ୍ଦ୍ରରୁ କାର୍ଯ୍ୟକ୍ରମଟି ପ୍ରସାରିତ ହୋଇଥିଲା। ଏବଂ 9 ତାରିଖର ଗୀତଟିଏ ମିତ୍ରଟିଏ କାର୍ଯ୍ୟକ୍ରମ, ଯେଉଁ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲେ ଲିପ୍ସା ଭଉଣୀ। ଏହି ସବୁ କାର୍ଯ୍ୟକ୍ରମ ବାବଦରେ ଆପଣ ଏତେ ସୁନ୍ଦର ମତାମତ ସବୁ ଜଣାଇଛନ୍ତି ଭାଇ, ଆପଣ ଏତେ ସବୁ କାର୍ଯ୍ୟକ୍ରମ ଶୁଣି ସବୁ କାର୍ଯ୍ୟକ୍ରମ ବିଷୟରେ ବିସ୍ତାର ଭାବରେ ଆପଣ ଯେଉଁ ମତାମତଟି ଜଣାଇଛନ୍ତି, ଜାଣି ଭାରି ଖୁସି ଲାଗିଲା ଭାଇ। ଯଦି ଏହି କାର୍ଯ୍ୟକ୍ରମଟି ଏବେ ଶିବଶକ୍ତି ଭାଇ ଏବଂ ଲିପ୍ସା ଭଉଣୀ ମଧ୍ୟ ଶୁଣୁଥିବେ, ସେ ମଧ୍ୟ ଜାଣି ଖୁସି ଅନୁଭବ କରୁଥିବେ ଯେ ତାଙ୍କ ପ୍ରସ୍ତୁତ କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଛି। ଶେଷରେ ଆପଣ ଗୋଟିଏ ଅନୁରୋଧଟି ଜଣାଇଛନ୍ତି ଯେ ଆମ ଆକାଶବାଣୀ କେନ୍ଦ୍ରରୁ ଯୁବବାଣୀ କାର୍ଯ୍ୟକ୍ରମରେ ମାସକୁ 2 ଥର ସାହିତ୍ୟାୟନ କାର୍ଯ୍ୟକ୍ରମ ପ୍ରସାରିତ କରାଯାଉ। ହେଲେ ଭାଇ, ଆପଣଙ୍କୁ ଏଇଠି ଗୋଟିଏ କଥା ଜଣାଇବାକୁ ଚାହିଁବୁ ଯେ ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଅଲଗା ଅଲଗା ଖଣ୍ଡରେ ବିଭକ୍ତ ହୋଇଥାଏ। ଏହି ବିଷୟବସ୍ତୁ ଓ ଖଣ୍ଡଗୁଡ଼ିକ ଆକାଶବାଣୀର ମୁଖ୍ୟଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ, ତେଣୁ ଏଥିରେ ପରିବର୍ତ୍ତନ କରି ଗୋଟିଏ ବିଷୟକୁ 2 ଦିନ ଧରି ପ୍ରସାରଣ କରିବାର ଆମ ପାଖରେ ସୁଯୋଗ ନାହିଁ। ଆଶା କରୁଛୁ ଆପଣ ବୁଝିପାରୁଥିବେ। ତାପରେ ପରେ ଆପଣ ଲେଖିଛନ୍ତି ଯେ ଯୁବବାଣୀରେ ବାକି 2 ସପ୍ତାହ କିଛି ରୂପକ, ନାଟକ ବା କଲେଜ କ୍ୟାମ୍ପସ ଭଳି କାର୍ଯ୍ୟକ୍ରମ ପ୍ରଚାର କଲେ ଭଲ ହୁଅନ୍ତା ବୋଲି। ନିଶ୍ଚିତ ଭାବରେ ଭାଇ, ଏହା ଏକ ସ୍ୱାଗତଯୋଗ୍ୟ ପ୍ରସ୍ତାବ, ଏବଂ ଏହି ବିଷୟରେ ଆମେ ଆମ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବୁ। ଏତେ ସୁନ୍ଦର ଚିଠିଟିଏ ଲେଖି ପଠାଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମନୋଜ ଭାଇ, ଏବଂ ଆଶା କରିବୁ ଯେ ଆଗକୁ ମଧ୍ୟ ଏମିତି ସୁନ୍ଦର ସୁନ୍ଦର ମତାମତ ସବୁ ଆପଣ ଆମ ପାଖକୁ ପଠାଇବେ।
1: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା, ଗ୍ରାମ ସେଲୁଆ, ଖୋଲାନ, ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲାରୁ। ଭାଇ ଲେଖିଛନ୍ତି, ଶନିବାର ଦିନର ଚିଠି ପାଇଛୁ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ମୋର ସ୍ନେହର ଅପା ଓ ଭାଇଙ୍କୁ ହୃଦୟ ଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀ ଶୁଣୁଥିବା ମୋର ସମସ୍ତ ଯୁବ ଶ୍ରୋତା ବନ୍ଧୁମାନଙ୍କୁ ହୃଦୟ ଭରା ଶୁଭ ସନ୍ଧ୍ୟା। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କର୍ମକର୍ତ୍ତା ଓ ଉପସ୍ଥାପକ ଉପସ୍ଥାପିକାଙ୍କୁ ମୋର ହୃଦୟ ଭରା ପ୍ରଣାମ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଟାଉନ ହଲ୍ ଠାରେ ହୋଇଥିବା ଶ୍ରୋତା ସମ୍ମିଳନୀରେ ଯୋଗ ଦେଇ ପାରିନଥିଲି, ସେଥିପାଇଁ ବହୁତ ମନ ଦୁଃଖ ଲାଗୁଛି। ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ ଯେ ଏମିତି କାର୍ଯ୍ୟକ୍ରମମାନ ରଖିଲେ ଆଗରୁ ଯୁବ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଦେବେ। ମୁଁ ଏହି ବିଷୟରେ ଜାଣିନଥିଲି, ଜାଣିଥିଲେ ନିଶ୍ଚୟ ଭାଗ ନେଇଥାନ୍ତି। ତେଣୁ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅନୁରୋଧ ଯେ ଟିକେ ଆଗରୁ ଯୁବବାଣୀ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରିବେ। ଗତ ଶନିବାର ଦିନର ଚିଠି ପାଇଛୁ ଯୁବବାଣୀ କାର୍ଯ୍ୟକ୍ରମଟି ମନକୁ ଛୁଇଁ ଯାଇଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିଲେ ରଚିତା ଓ ଅନିନ୍ଦିତା ଅପା। ଚିଠି ପତ୍ରର ସୁନ୍ଦର ଉତ୍ତର ଦେଇଥିଲେ, ତେଣୁ କାର୍ଯ୍ୟକ୍ରମଟି ସରସ ସୁନ୍ଦରମୟ ହୋଇଥିଲା। ସେହିଦିନର ଗୀତ ଡାକବାଲା ଦେଇଯା ଦେଇଯା ଚିଠି ଗୀତଟି ହୃଦୟକୁ ପୁରା ଛୁଇଁ ଯାଇଥିଲା। ତେଣୁ 2 ଅପାକୁ ଅଶେଷ ଅଶେଷ ଧନ୍ୟବାଦ। ଗତ ବୁଧବାର ଦିନର ଯୁବବାଣୀ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ବହୁତ ସୁନ୍ଦରମୟ ହୋଇଥିଲା। ଏଥିରେ ନନ୍ଦିତା ଅପା ସୁନ୍ଦର ଉପସ୍ଥାପନା କରିଥିଲେ। ଫିଫା ବିଶ୍ୱକପ 23ତମ ସଂସ୍କରଣ ଜୁନ୍ 11 ତାରିଖରୁ ଆରମ୍ଭ ହୋଇ ଜୁଲାଇ 19 ତାରିଖରେ ଶେଷ ହେବ। ଏଥିରେ 48ଟି ଦେଶ ଅଂଶଗ୍ରହଣ କରିବା ସହିତ 104ଟି ମ୍ୟାଚ୍ ଖେଳାଯିବ। ଏହା ସହିତ ଜୁନ୍ 12 ତାରିଖରୁ ICC ୱିମେନ୍ ବିଶ୍ୱକପ ଆରମ୍ଭ ହେବ। ନନ୍ଦିତା ଅପା ଖେଳ ଓ ଖେଳାଳି ବିଷୟରେ ଅନେକ କ୍ରିକେଟ୍ ଜଗତର କଥା କହିଥିଲେ, ତେଣୁ ଅପାଙ୍କୁ ହୃଦୟ ଭରା ଧନ୍ୟବାଦ।
0: ନମସ୍କାର ନିରାକାର ଭାଇ, ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ। ଆପଣ ଚିଠିଟି ଆରମ୍ଭ କରିଛନ୍ତି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଶୁଭକାମନାର ବାର୍ତ୍ତା ସହ, ଏବଂ ଭାଇକୁ ମଧ୍ୟ ଆମେ ଶୁଭକାମନା ଜଣାଉଛୁ। ପରେ ପରେ ଆପଣ ଆପଣଙ୍କ ଦୁଃଖ ପ୍ରକାଶ କରି ଲେଖିଛନ୍ତି ଯେ ଆପଣ 90 ବର୍ଷ ପୂର୍ତ୍ତି ଅବସରରେ ଟାଉନ ହଲ୍ ଠାରେ ହୋଇଥିବା ଶ୍ରୋତା ସମ୍ମିଳନୀରେ ଯୋଗ ଦେଇପାରିନଥିଲେ, ଏବଂ ସେଥିପାଇଁ ଆପଣ ବହୁତ ଦୁଃଖିତ ବୋଲି। ଭାଇ, ଏଇଠି ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ ଯେ ସେହି କାର୍ଯ୍ୟକ୍ରମଟି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା, ଏବଂ ସେହି କାର୍ଯ୍ୟକ୍ରମରେ ଆମ ଆଖପାଖରୁ କଳାହାଣ୍ଡିରୁ ନୂଆପଡ଼ା

0: ଅନେକଟି ଶ୍ରୋତା ଯୋଗ ଦେଇଥିଲେ ଏବଂ କୌଣସି କାରଣ ବଶତଃ ଆପଣ ସେହି କାର୍ଯ୍ୟକ୍ରମ ବାବଦରେ ଜାଣିପାରିନଥିଲେ, ସୂଚନା ପାଇପାରିନଥିଲେ, ସେଥିପାଇଁ ଆମେ ବହୁତ ଦୁଃଖିତ ଭାଇ। ଆଶା କରିବୁ ଯେ ପରବର୍ତ୍ତୀ ଏମିତି କିଛି କାର୍ଯ୍ୟକ୍ରମ ଯଦି ହେବ ବା ଶ୍ରୋତା ସମ୍ମିଳନୀ ଯଦି ଆୟୋଜିତ ହେବ, ନିଶ୍ଚିତ ଭାବରେ ଆମେ ଆପଣଙ୍କୁ ସେହି କାର୍ଯ୍ୟକ୍ରମ ପୂର୍ବରୁ ସୂଚିତ କରାଇବୁ। ପରେ ପରେ ଆପଣ ସବୁ କାର୍ଯ୍ୟକ୍ରମର ପ୍ରଶଂସାରେ ଲେଖିଛନ୍ତି ଯେ ଗତ ଶନିବାର ଦିନର ସାପ୍ତାହିକୀ କାର୍ଯ୍ୟକ୍ରମ ଯେଉଁଟାକି ଉପସ୍ଥାପନା କରିଥିଲୁ ମୁଁ ଏବଂ ରଚିତା, ସେହି କାର୍ଯ୍ୟକ୍ରମଟି ଆପଣଙ୍କୁ ବହୁତ ଭଲ ଲାଗିଥିଲା ଏବଂ ଆଜିର ଏହି କାର୍ଯ୍ୟକ୍ରମରେ ମଧ୍ୟ ରଚିତା ଏବଂ ମୁଁ ପୁଣି ଥରେ ଉପସ୍ଥାପନର ଦାୟିତ୍ୱରେ ଅଛୁ ଏବଂ ଆମେ ଦୁହେଁ ଭାରି ଖୁସି ଅନୁଭବ କରୁଛୁ ଯେ ଆମ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଆପଣଙ୍କୁ ଏତେ ମାତ୍ରାରେ ଭଲ ଲାଗିଛି ବୋଲି। ପରେ ପରେ ଆପଣ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ବାବଦରେ କିଛି ପ୍ରଶଂସା ବାର୍ତ୍ତା ଜଣାଇଛନ୍ତି। ସେହି କାର୍ଯ୍ୟକ୍ରମଟି ଉପସ୍ଥାପନା କରିଥିଲେ ନନ୍ଦିତା ଭଉଣୀ ଏବଂ ସେହି କାର୍ଯ୍ୟକ୍ରମରେ ଭଉଣୀ ଫିଫା ବିଶ୍ୱକପ୍ ବାବଦରେ କିଛି ତଥ୍ୟ ଆଲୋଚନା କରିଥିଲେ। ଯଦି ଏବେ ନନ୍ଦିତା ଭଉଣୀ ଆମ କାର୍ଯ୍ୟକ୍ରମ ଶୁଣୁଥିବେ, ସେ ମଧ୍ୟ ବହୁତ ଖୁସି ଅନୁଭବ କରୁଥିବେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ବୋଲି। ଏମିତି ହିଁ ସୁନ୍ଦର ସୁନ୍ଦର ମତାମତ ଜଣାଉଥାନ୍ତୁ ଏବଂ ଆମକୁ ପ୍ରୋତ୍ସାହିତ କରୁଥାନ୍ତୁ ଭାଇ। ପୁଣି ଥରେ ଚିଠି ଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ଚିତ୍ରସେନ ସବର, ଜଗନ୍ନାଥପୁର, ମେଦିନୀପୁର, କଳାହାଣ୍ଡି ଜିଲ୍ଲାରୁ। ଭାଇ ମଧ୍ୟ ଗୋଟିଏ କବିତା ସହ ନିଜର ଚିଠିକୁ ଆରମ୍ଭ କରିଛନ୍ତି। କବିତାଟି ଏ ପ୍ରକାର: ମୁଁ ତ ଜଣେ ହୋଟେଲ ବାଲା, ହୋଟେଲରେ ମୋର କାମ, ନୀତି କରେ ମୁଁ ସିଙ୍ଗଡ଼ା ବରା, କରିଥାଏ ପରିଶ୍ରମ, ହୋଟେଲରେ ରେଡିଓ ନୀତି ଚଲାଇ ଲୋକଙ୍କୁ କରେ ମୁଁ ଖୁସି, ଯିଏ ଆସେ ମୋ ହୋଟେଲକୁ ସିଏ ଶୁଣିବାକୁ ଥାଏ ବସି। ଯୁବବାଣୀର ସାପ୍ତାହିକୀ କାର୍ଯ୍ୟକ୍ରମରେ ଥିବା ଭାଇ ଓ ଭଉଣୀମାନଙ୍କୁ ମୋର ପ୍ରଣାମ। ଗତ ଶନିବାର ଦିନ ସାପ୍ତାହିକୀ କାର୍ଯ୍ୟକ୍ରମରେ ସୁନ୍ଦର ସୁନ୍ଦର ଗୀତ ସହିତ ସୁନ୍ଦର ଶୈଳୀରେ ଉପସ୍ଥାପନା ବହୁତ ଭଲ ଲାଗିଥିଲା, ତେଣୁ ରଚିତା ଓ ଅନିନ୍ଦିତା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ରବିବାର ମନୋରଞ୍ଜନୀ ମଧ୍ୟ ଭଲ ଲାଗିଥିଲା, ସୋମବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଭଲ ଲାଗିଥିଲା, କିନ୍ତୁ ଆମ ଫୋନ୍ ଲାଗିନଥିଲା। ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଭଲ ଲାଗିଥିଲା, ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଭଉଣୀମାନଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଶେଷରେ କାର୍ଯ୍ୟକ୍ରମକୁ ନେଇ ଭାଇ ଗୋଟିଏ ଅନୁରୋଧ ରଖିଛନ୍ତି। ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଛି, ତେଣୁ ବର୍ଷା ଭିଜା କାର୍ଯ୍ୟକ୍ରମ ଯେମିତି କିଛି ମନଛୁଆଁ କଥା ଓ ରୋମାଣ୍ଟିକ ଗୀତର କାର୍ଯ୍ୟକ୍ରମ ଭେଟିଦେଲେ ଭଲ ହୁଅନ୍ତା।
0: ନମସ୍କାର ଚିତ୍ରସେନ ଭାଇ, ଆଶା କରୁଛୁ ଆପଣ ବହୁତ ଖୁସିରେ ଥିବେ। ଆପଣ ଯେଉଁ ସୁନ୍ଦର କବିତାରୁ ଆରମ୍ଭ କରିଛନ୍ତି, ସତରେ ଜଣାପଡ଼ି ଯାଉଛି ଯେ ଆପଣ ନିୟମିତ ଭାବରେ ଆମର ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆପଣ ଆପଣଙ୍କ କବିତାରେ ଦର୍ଶାଇଛନ୍ତି ଆପଣଙ୍କ କାର୍ଯ୍ୟ ବ୍ୟସ୍ତତାରେ ମଧ୍ୟ ଆପଣ ସମୟ କାଢି ରେଡିଓ ଶୁଣୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାଉଛନ୍ତି, ଏହା ଜାଣି ଆମକୁ ଭାରି ଖୁସି ଲାଗିଲା ଭାଇ। ପରେ ପରେ ଆପଣ କାର୍ଯ୍ୟକ୍ରମ ବାବଦରେ କିଛି ପ୍ରଶଂସା ବାର୍ତ୍ତା ଜଣାଇଛନ୍ତି। ସେହି କାର୍ଯ୍ୟକ୍ରମ ମଧ୍ୟରୁ ସାପ୍ତାହିକୀ କାର୍ଯ୍ୟକ୍ରମ ଯେଉଁଥିରେ ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ଏବଂ ରଚିତା, ପରେ ପରେ ମନୋରଞ୍ଜନୀ କାର୍ଯ୍ୟକ୍ରମ ଯେଉଁ କାର୍ଯ୍ୟକ୍ରମଟି ପ୍ରସ୍ତୁତି କରିଥିଲି ମୁଁ, ଏବଂ ତାପରେ ପରେ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଯେଉଁଥିରେ ଦାୟିତ୍ୱରେ ଥିଲେ ଲିପ୍ସା ଭଉଣୀ, ଏବଂ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଯେଉଁ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିଲେ ନନ୍ଦିତା ଭଉଣୀ। ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣ ଶୁଣିଲେ, ଆପଣଙ୍କ ପ୍ରଶଂସା ବାର୍ତ୍ତାଟି ଜଣାଇଲେ, ନିଶ୍ଚିତ ଭାବରେ ଯଦି ଏବେ ଲିପ୍ସା ଭଉଣୀ, ନନ୍ଦିତା ଭଉଣୀ ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ସେମାନେ ମଧ୍ୟ ବହୁତ ଖୁସିରେ ଥିବେ ଏବଂ ଏହି କାର୍ଯ୍ୟକ୍ରମର ଦାୟିତ୍ୱରେ ମୁଁ ଏବଂ ରଚିତା ଏଇଠି ବସି ଆପଣଙ୍କ ପ୍ରଶଂସା ବାର୍ତ୍ତାଟି ପଢୁଛୁ ଶୁଣୁଛୁ ଏବଂ ଆମକୁ ମଧ୍ୟ ବହୁତ ଖୁସି ଲାଗୁଛି ଭାଇ। ଆପଣମାନେ ଏତେ ସୁନ୍ଦର ସୁନ୍ଦର ପ୍ରଶଂସା ବାର୍ତ୍ତା ସବୁ ଦେଲେ ଆମେ ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ସବୁ ଆହୁରି ସରସ ସୁନ୍ଦର କରିବାକୁ ଚେଷ୍ଟା କରୁ। ସତରେ ଆପଣମାନଙ୍କ ଚିଠି ନ ଆସିଲେ ଏମିତି ଲାଗେ ଯେ ଆମ କାର୍ଯ୍ୟକ୍ରମଟି ସଫଳ ହିଁ ହୋଇନାହିଁ। ଶେଷରେ ଆପଣ ଗୋଟିଏ ଅନୁରୋଧଟି ଜଣାଇଛନ୍ତି ଯେ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଛି ଏବଂ ସେହି ବର୍ଷା ଋତୁ ଆରମ୍ଭରେ ଆମେ ଆପଣଙ୍କୁ ବର୍ଷା ଋତୁକୁ ନେଇ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରଷି ଦେବୁ ଏବଂ ସୁନ୍ଦର ସୁନ୍ଦର ମନଛୁଆଁ ଗୀତା ସବୁ ମଧ୍ୟ ଭେଟିଦେବୁ ବୋଲି। ନିଶ୍ଚିତ ଭାବରେ ଆପଣଙ୍କ ଏହି ପ୍ରସ୍ତାବଟି ସ୍ୱାଗତ ଯୋଗ୍ୟ ଏବଂ ଆମେ ଚେଷ୍ଟା କରିବୁ ବର୍ଷା ଋତୁକୁ ନେଇ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତିଆରି କରିବାକୁ। ଆଶା କରିବୁ ଭାଇ ଯେ ଆପଣ ଆପଣଙ୍କ ବ୍ୟସ୍ତ ସମୟରୁ କିଛି କ୍ଷଣ ବାହାର କରି ଏମିତି ସୁନ୍ଦର ସୁନ୍ଦର କବିତା, ସୁନ୍ଦର ସୁନ୍ଦର ଶବ୍ଦ ଯୋଡ଼ି କଥା ସବୁ ପଠାଇବେ, ମତାମତ ଜଣାଇବେ ଏବଂ ଆମକୁ ପ୍ରୋତ୍ସାହିତ କରୁଥିବେ। ନମସ୍କାର।
1: ଆଜିର ସାପ୍ତାହିକୀ ସନ୍ଧ୍ୟାର ଶେଷ ଚିଠି ଲେଖି ପଠାଇଛନ୍ତି ସୁଧାମୟୀ ଆଚାର୍ଯ୍ୟ, କିନ୍ତୁ ଅପା ଏଠାରେ ନିଜର ଠିକଣା ଲେଖିବା ଭୁଲି ଯାଇଛନ୍ତି ବୋଧହୁଏ। ଅପାଙ୍କୁ ଆମେ କହି ରଖୁଛୁ ଯେ ଆଗାମୀ ସମୟରେ ଯେତେବେଳେ ଆପଣ ଚିଠି ଲେଖି ମତାମତ ଜଣାଉଛନ୍ତି, ଆପଣଙ୍କର ନାମ ସହିତ ଠିକଣା ମଧ୍ୟ ଲେଖି ପଠାନ୍ତୁ। ତେବେ ଭଉଣୀ ଲେଖିଛନ୍ତି, ସର୍ବପ୍ରଥମେ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ମୋର ଅଭିନନ୍ଦନ ଓ ସ୍ନେହ, ଏହା ସହିତ ଯୁବବାଣୀର ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ଅନେକ ସ୍ନେହ ଓ ଶୁଭେଚ୍ଛା ଜଣାଉଛି। ଏଥର ମୁଁ ଯୁବବାଣୀର ଅଳ୍ପ କାର୍ଯ୍ୟକ୍ରମ ଶୁଣିପାରିଲି। ଗୀତଟି

0: ଗୀତଟିଏରେ ନନ୍ଦିତା ଭଉଣୀଙ୍କର ପରିଚାଳିତ କାର୍ଯ୍ୟକ୍ରମ ଏବଂ ଶ୍ରୋତାଙ୍କ ସହ ବାର୍ତ୍ତାଳାପ ସହ ଚଳଚ୍ଚିତ୍ର ସଙ୍ଗୀତ ସବୁ ଭଲ ଲାଗିଥିଲା, ତେଣୁ ଭଉଣୀଙ୍କୁ ଅନେକ ଅଭିନନ୍ଦନ। ଏହାପରେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ମଧ୍ୟ ଭଲ ଲାଗିଥିଲା। ଦିନର ବିଶେଷତ୍ୱ ସହ ଏହି କାର୍ଯ୍ୟକ୍ରମ ମଧ୍ୟ ବହୁତ ଭଲ ଲାଗିଥିଲା, ତେଣୁ ଉପସ୍ଥାପିକା ଭଉଣୀଙ୍କୁ ଶୁଭେଚ୍ଛା। ଏହାପରେ ବିଜ୍ଞାନିକା କାର୍ଯ୍ୟକ୍ରମରେ ଶିବଶକ୍ତି ପୁରୋହିତ ଭାଇଙ୍କର ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର ଥିଲା। ଏଥିରେ ଇସ୍ରୋ ଉପରେ ଦେଇଥିବା ଅନେକ ଜାଣିବା ତଥ୍ୟ ଜାଣିପାରିଲି। ଏହା ବ୍ୟତୀତ ଦେଇଥିବା ଚଳଚ୍ଚିତ୍ର ସଙ୍ଗୀତ ମଧ୍ୟ ବହୁତ ଭଲ ହୋଇଥିଲା। ଏଣୁକରି ଶିବଶକ୍ତି ଭାଇଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛି।
1: ନମସ୍କାର ସୁଧାମୟ ଭଉଣୀ, ଆଶା କରୁଛୁ ଆପଣମାନେ ଭଲରେ ଥିବେ। ସର୍ବପ୍ରଥମେ ଆପଣ କହିଛନ୍ତି ଯେ ଆପଣ ଏହି ସପ୍ତାହରେ ଅଳ୍ପ କାର୍ଯ୍ୟକ୍ରମ ଶୁଣିପାରିଛନ୍ତି। ହଁ ଭଉଣୀ, ଆମେ ବୁଝିପାରୁଛୁ ଯେ ଆପଣଙ୍କ କାର୍ଯ୍ୟ ବ୍ୟସ୍ତତାରେ ଆପଣ ସବୁଦିନ ତ କାର୍ଯ୍ୟକ୍ରମ ଶୁଣିପାରୁନଥିବେ, କିନ୍ତୁ ଏତେ ବ୍ୟସ୍ତତାରେ ମଧ୍ୟ ଆପଣ ଆମକୁ କାର୍ଯ୍ୟକ୍ରମ ଶୁଣି ମତାମତ ଜଣାଇଲେ, ସେଥିପାଇଁ ଆମେ ବହୁତ ଖୁସି ଭଉଣୀ। ଏବଂ ଭଉଣୀ, ଆପଣ ଯେଉଁ ପ୍ରଶଂସା ବାର୍ତ୍ତାଟି ଦେଇଛନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ, ଏବେ ଯଦି ସେହି କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତି କରିଥିବା ଉପସ୍ଥାପକ ଏବଂ ଉପସ୍ଥାପିକା ଶୁଣୁଥିବେ, ଜାଣି ନିଶ୍ଚୟ ଖୁସି ଅନୁଭବ କରିବେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଆପଣଙ୍କୁ ଏତେ ମାତ୍ରାରେ ଭଲ ଲାଗିଛି ବୋଲି। ଭଉଣୀ ଆଗକୁ କଣ ଲେଖିଛନ୍ତି?
0: ଭଉଣୀ ଆଗକୁ ଲେଖିଛନ୍ତି, ଏସବୁ ତ ଯୁବବାଣୀ କାର୍ଯ୍ୟକ୍ରମ ଉପରେ ଲେଖିଲି, ହେଲେ 8 ତାରିଖରେ ଭବାନୀପାଟଣା ଟାଉନ ହଲ୍ରେ ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରା ଉପରେ ହୋଇଥିବା କାର୍ଯ୍ୟକ୍ରମ ନବତୀ ଗୌରବାନ୍ୱୟୀ ସଙ୍ଗୀତ ସମାରୋହ ଏତେ ସୁନ୍ଦର ଭାବରେ ଦେଖିଲୁ, ଶୁଣିଲୁ ଓ ଅନୁଭବ କଲୁ, ଏହା ନିଶ୍ଚିତ ଭାବରେ ଅବର୍ଣ୍ଣନୀୟ। ପ୍ରକୃତରେ ବହୁ ସୁନ୍ଦର ଭାବରେ ଏହି କାର୍ଯ୍ୟକ୍ରମ ପରି ଠିକ୍ ଗୋଟିଏ ଫୁଲମାଳ ଫୁଲ ପରି ଫୁଲରେ ସଜ୍ଜିତ ହୋଇ ଯେମିତି ମାଳଟିଏ ଶୁଭ ବେଳାରେ ତାର ଉପସ୍ଥିତି ଦିଏ, ଏମିତି ଲାଗୁଥିଲା କାର୍ଯ୍ୟକ୍ରମ ଆଉ ଟିକିଏ ଆଗକୁ ବଢିଥାନ୍ତା ଏବଂ ଆମେ ଆହୁରି ଶୁଣିଥାନ୍ତୁ ଦେଖିଥାନ୍ତୁ। କିନ୍ତୁ ଠିକ୍ ସେମିତି ଯେମିତି ସଚ୍ଚିଦାନନ୍ଦ ମଲ୍ଲିକ ସାର୍ କହିଥିଲେ, ସମୟ ସହ ଆମକୁ ତାର ଡାକରାରେ ହିଁ ଆଗକୁ ଯିବାକୁ ହେବ। ଆସିଥିବା ଅତିଥିମାନଙ୍କୁ ଅଭିବାଦନ। ତାଙ୍କର ଅନୁଭବ, ମଦନ ସିଂଙ୍କ କହିବା ଶୈଳୀ, ଶ୍ରୀ ପରମେଶ୍ୱର ମୁନ୍ଙ୍କର ଅନେକ ଅନୁଭୂତି ରେଡିଓ ଉପରେ, କେମିତି ରେକର୍ଡିଂ ସମୟରେ ଗୋଟିଏ ଜଙ୍ଗଲ ଭିତରେ ସେ ଚୁପଚାପ ରହି ରେକର୍ଡିଂ କରୁଥିଲେ ବନ୍ୟର ଶବ୍ଦକୁ, ପଦ୍ମଶ୍ରୀ ମାନ୍ୟବର ସାହୁ ସାର୍ଙ୍କ ଅନୁଭୂତି ମାଇ ରେଡିଓ ଉପରେ, ଉପଜିଲ୍ଲାପାଳଙ୍କ ଲେଖା ବହୁତ ମନଛୁଆଁ ହୋଇଥିଲା, ସଂସ୍କୃତି ଅଧିକାରୀ ମହାନନ୍ଦ ସାର୍ଙ୍କର ଭାଷଣ ବହୁତ ମନଛୁଆଁ ହୋଇଥିଲା, କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଶ୍ୟାମ ମିଶ୍ର ତାଙ୍କର ଧନ୍ୟବାଦର ଅଭିଭାଷଣ ବହୁତ ସୁନ୍ଦର ହୋଇଥିଲା। ମୋତେ ବହୁତ ଆନନ୍ଦ ଲାଗିଲା ଯୁବବାଣୀର ଉପସ୍ଥାପିକା ଭଉଣୀଙ୍କୁ ଦେଖିପାରିଲି, ନିୟମିତ ଶ୍ରୋତାଙ୍କୁ ଦେଖିଲି, ଯାହାକି ଆକାଶବାଣୀ ଭବାନୀପାଟଣା ତରଫରୁ ସମ୍ମାନିତ ହୋଇଥିଲେ। ଏଥିପାଇଁ ମନୋଜ ପଟେଲ ଭାଇ, କ୍ଷମା ସାଗର ଭାଇ, ଚିତ୍ରସେନ ସବର ଭାଇ ଓ ସୀମାଞ୍ଚଳ ସବର ଭାଇଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସ୍ୱୀକୃତି ପ୍ରାପ୍ତ କଳାକାର ଶ୍ରୀ ଶଶାଙ୍କ ଶେଖର ମହାପାତ୍ର ମଧ୍ୟ ସମ୍ମାନିତ ହେଲେ, ଏହା ମଧ୍ୟ ଗୌରବର ବିଷୟ। ସେ ଯେଉଁ ବି ଗୀତ ଗାଇଥାନ୍ତି ତାଙ୍କ କଣ୍ଠରୁ ସେହି ଗୀତ ସୁମଧୁର ହୋଇଥାଏ, ମୋର ବହୁତ ଅଭିବାଦନ। ଶେଫାଳି ଭଉଣୀ ଏବଂ ସୌରଭ ଭାଇଙ୍କର ଉପସ୍ଥାପନା ବହୁତ ନିଆରା ଓ ମନଛୁଆଁ ହୋଇଥିଲା, ସେମାନଙ୍କୁ ମଧ୍ୟ ବହୁତ ଅଭିବାଦନ, ହେଲେ ଶିବଶକ୍ତି ଭାଇଙ୍କୁ ଦେଖିପାରିନଥିଲି। ଏହାପରେ ସୁଗମ ସଙ୍ଗୀତର ଯେଉଁ ସୁନ୍ଦର ପରିବେଷଣ ହୋଇଥିଲା, ଏହା ପ୍ରକୃତରେ ଏତେ ମନଛୁଆଁ ହୋଇଥିଲା, ଯାହାକି ଶ୍ରୀ ମନୋରଞ୍ଜନ ପାଣିଙ୍କ ଦ୍ୱାରା ପରିଚାଳିତ ଏହି ସଙ୍ଗୀତ ହୋଇଥିଲା। ବାଦ୍ୟ ଯନ୍ତ୍ରରେ ଥିବା ଭାଇମାନେ ସୁନ୍ଦର ପରିବେଷଣ କଲେ, ତେଣୁ ମହାଶୟ ମନୋରଞ୍ଜନ ପାଢ଼ୀଙ୍କୁ ଅନେକ ଅଭିବାଦନ। ପ୍ରତ୍ୟେକଟି ସୁଗମ ସଙ୍ଗୀତ ଏବଂ ମା ମାଣିକେଶ୍ୱରୀ ଭଜନ ଯାହା ବାହିନୀପତି ସାର୍ ଗାଇଥିଲେ ବହୁତ ସୁନ୍ଦର ହୋଇଥିଲା। ତାଙ୍କର ଯେଉଁ ପଲ୍ଲୀ ଗୀତ କାର୍ଯ୍ୟକ୍ରମ ଶେଷରେ ଗାଇଥିଲେ, ମୋ ପ୍ରିୟାର ଓଠରେ କଳା ଯାଇ, ବହୁତ ଶ୍ରୁତି ମଧୁର ହୋଇଥିଲା, ତାଙ୍କୁ ଆମ ତରଫରୁ ବହୁତ ଅଭିବାଦନ। ଆଗକୁ ଆହୁରି ସୁନ୍ଦର ଗୀତ ପରିବେଷଣ କରନ୍ତୁ। ମୌସୁମୀ ସୁନାନୀଙ୍କର ସୁନ୍ଦର ଗୀତ ବରଷା ଉପରେ ସୁଗମ ସଙ୍ଗୀତ ପ୍ରକୃତରେ ମନଛୁଆଁ ଥିଲା। ଭଉଣୀଙ୍କୁ ତାଙ୍କର ଭବିଷ୍ୟତର ଶୁଭକାମନା। ଅନିନ୍ଦିତା ଭଉଣୀଙ୍କୁ ମଧ୍ୟ କଳାକାର ସଙ୍ଗୀତରେ ଦେଖିଲି, ବହୁତ ଆତ୍ମସନ୍ତୋଷ ଆସିଥିଲା। ଉପସ୍ଥାପିକା ଭାବରେ ତାଙ୍କୁ ଯାହା ଶୁଣିଥିଲି, କିନ୍ତୁ ଗୀତର ଏତେ ମାଧୁର୍ଯ୍ୟତା ଏବଂ ଏତେ ସୁନ୍ଦର କଳାକାରଙ୍କ ଉପସ୍ଥାପିତ ସୁଗମ ସଙ୍ଗୀତ ବହୁତ ଭଲ ଲାଗିଥିଲା। ଅଭିଷେକ ପୁରୋହିତ ଭାଇ ସହ ଗାଇଥିଲେ କେବେ ଖରା ଛାଇ। ପ୍ରକୃତରେ ଅନିନ୍ଦିତା ଭଉଣୀ, ବହୁତ ଶୁଭେଚ୍ଛା ଏବଂ ସ୍ନେହ ଆପଣଙ୍କୁ। ଭଗବାନ କରନ୍ତୁ ଆପଣଙ୍କର ଏହି ସଙ୍ଗୀତର ମହକ ଆହୁରି ମହକି ଉଠୁ, ଆହୁରି ଆଗକୁ ଯାଉ। ଅଭିଷେକ ଭାଇ ଗାଇଥିବା ସୁଗମ ସଙ୍ଗୀତ ଯାହା ଏକା ଗାଇଥିଲେ, ସେ ବି ବହୁତ ସୁନ୍ଦର ହୋଇଥିଲା। ଭାଇଙ୍କୁ ମଧ୍ୟ ମୋର ଅନେକ ଶୁଭେଚ୍ଛା। ଏହି ସଙ୍ଗୀତରେ ସେ ଆହୁରି ସୁନ୍ଦର ପ୍ରଶଂସା ଆଗ

0: ଖାଆନ୍ତୁ। ଏତେ ଭିତରେ ଆମେ ଶ୍ରୋତା ହୋଇ ଟାଉନ ହଲରେ ବସିଥିଲେ ବି ପ୍ରଥମେ ପାଣି, ପରେ ଜଳଖିଆ ପ୍ୟାକେଟ ଏବଂ ପର ମୁହୂର୍ତ୍ତରେ ଚା ମଧ୍ୟ ଦିଆଯାଇଥିଲା। ସତେ ଯେମିତି ଲାଗୁଥିଲା ଆକାଶବାଣୀ ଭବାନୀ ପାଟଣା ଆମର ଅତି ଆପଣାର ବନ୍ଧୁ କିମ୍ବା ବାନ୍ଧବୀ, ଚିର ସହଯାତ୍ରୀ, ଯିଏକି ଆମକୁ ତା ଘରେ ଆସିଥିବା ଅତିଥି ସତ୍କାର ଆତ୍ମୀୟତାର ସହ ଦେଉଛି। ଲେଖିଲେ ତ ଆହୁରି ବହୁତ କଥା ଲେଖିହେବ, କିନ୍ତୁ ଏ ଚିଠି ବି ବହୁତ ବଡ଼ ହେଲାଣି, ଲେଖିବାକୁ ବହୁତ ଅଛି। ହେଲେ ବି ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆହୁରି ସରସ ସୁନ୍ଦର ହେଉ ଏବଂ ମନ ଛୁଆଁ ହେଉ ଏବଂ ଅନେକ ଅଭିବାଦନ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ ସାର୍ଙ୍କୁ ଜଣାଉଛି। ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରଫୁଲ୍ଲ ମାଝି ଏମାନେ ଉପସ୍ଥିତ ରହିଥିଲେ ଆହୁରି ଭଲ ଲାଗିଥାନ୍ତା, ଦେଖିଥାନ୍ତୁ, ତାଙ୍କ ପାଖରୁ ଶୁଣିଥାନ୍ତୁ। ଉମାଶଙ୍କର କରଙ୍କର ଲେଖା ମୁଁ ବହୁତ ରେଡିଓରେ ଶୁଣିଛି, ବହୁତ ସୁନ୍ଦର କହନ୍ତି, ଲେଖନ୍ତି। ତାଙ୍କୁ ସେଦିନ ଦେଖି ତାଙ୍କର ଅଭିବ୍ୟକ୍ତି ଶୁଣି ଖୁସି ଲାଗିଲା। ସାର୍ଙ୍କୁ ମୋର ପ୍ରଣାମ ଓ ଅଭିବାଦନ। ଶେଷରେ ଆକାଶବାଣୀ ଭବାନୀପାଟଣା ଏବଂ ଯୁବବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ଅନେକ ଅନେକ ଆନ୍ତରିକ ଶୁଭକାମନା ଓ ଶୁଭେଚ୍ଛା ଜଣାଉଛି। ଆସୁଥିବା ରଜ ସଂକ୍ରାନ୍ତି ଏବଂ ଶୀତଳ ଷଷ୍ଠୀ ପାଇଁ ମୋର ବହୁତ ଶୁଭକାମନା, ବିଶେଷ କରି ଉପସ୍ଥାପିକା ଭଉଣୀଙ୍କୁ ରଜ ମୌଜର ଶୁଭେଚ୍ଛା ଜଣାଇଲି। ରହିଲି, ନମସ୍କାର, ଜୟ ଜଗନ୍ନାଥ।
1: ଭଉଣୀ, ଆପଣ ଆମ ଆକାଶବାଣୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତରେ ଭାଗ ଦେଲେ, ଆସିଲେ, ଆପଣଙ୍କ ଅନୁଭବ ଜଣାଇଲେ, ଏତେ ସୁନ୍ଦର ସୁନ୍ଦର କଥା ସବୁ ଲେଖିଲେ, ଆମର ସବୁ କଳାକାରଙ୍କୁ ଆପଣଙ୍କ ପ୍ରଶଂସା ଜଣାଇଲେ, ବହୁତ ଖୁସି ଲାଗିଲା। ସତରେ ଆପଣ ଆପଣଙ୍କ ବ୍ୟସ୍ତତାରୁ ସମୟ କାଢି ସେହି କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ କାର୍ଯ୍ୟକ୍ରମର ପ୍ରତ୍ୟେକ ପର୍ଯ୍ୟାୟରେ ଯେଉଁମାନେ ଯୋଗ ଦେଇଛନ୍ତି ତାଙ୍କ ବାବଦରେ ଟିକେ ଟିକେ ଆପଣ ଲେଖି ପଠାଇଛନ୍ତି, ତାହା ମଧ୍ୟ ଜାଣି ବହୁତ ଖୁସି ଲାଗିଲା। ଭଉଣୀ, ଆପଣ ସେହି କାର୍ଯ୍ୟକ୍ରମକୁ ଏତେ ମନ ଧ୍ୟାନ ଦେଇ ଶୁଣିଛନ୍ତି, ସବୁ କଳାକାରଙ୍କ ପ୍ରତି ଏତେ ସୁନ୍ଦର ସୁନ୍ଦର କଥା ସବୁ ଲେଖିଛନ୍ତି, ସତରେ ଏଥିରୁ ହିଁ ଜଣାପଡୁଛି ଯେ ଆପଣ ଆମ ଆକାଶବାଣୀକୁ କେତେ ମାତ୍ରାରେ ଭଲ ପାଉଛନ୍ତି ବୋଲି। ଏବଂ ଆପଣ ଚିଠିରେ ଲେଖିଛନ୍ତି ଯେ ଆପଣ ସମସ୍ତଙ୍କୁ ଦେଖିବାକୁ ପାଇଲେ, ହେଲେ ଶିବଶକ୍ତି ଭାଇଙ୍କୁ ପାଇଲେନି, ବୋଧହୁଏ ସେହି ସମୟରେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି କାର୍ଯ୍ୟରେ ସେ ବ୍ୟସ୍ତ ରହିଯାଇଥିବେ, ସେଥିପାଇଁ ଆପଣ ତାଙ୍କୁ ଦେଖିପାରିନଥିବେ। ଏବଂ ଆପଣ ଯେମିତି ଜଣାଇଲେ ଯେ ଆପଣ ଆମ ନିୟମିତ ଶ୍ରୋତାଙ୍କୁ ଦେଖିଲେ ଆପଣଙ୍କୁ ଖୁସି ଲାଗିଲା, ଆଶା କରିବୁ ଏମିତି କାର୍ଯ୍ୟକ୍ରମ ଆହୁରି ହେଉ ଏବଂ ଆମେ ଆହୁରି ଆପଣମାନଙ୍କ ସହ ଭେଟିବାର ସୁଯୋଗ ପାଉଁ, ଆହୁରି ଜାଣିବାକୁ ଚାହିଁବୁ, ଆପଣମାନଙ୍କ ସହ ଆହୁରି ସୁନ୍ଦର ସୁନ୍ଦର କଥା ହେବାକୁ ଚାହିଁବୁ। ଶେଷରେ ଏତିକି କହିବି ଯେ ଆପଣ ଏମିତି ହିଁ ନିୟମିତ ଭାବରେ ଆମ ସବୁ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥାନ୍ତୁ ଏବଂ ଏମିତି ହିଁ ସୁନ୍ଦର ମତାମତ ସବୁ ଲେଖି ପଠାଉଥାନ୍ତୁ। ଆପଣଙ୍କୁ ମଧ୍ୟ ରଜ ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଜୟ ଜଗନ୍ନାଥ।
0: ତେବେ ଅନିନ୍ଦିତା,
1: ହଁ ରଚିତା,
0: ହସ୍ତଗତ ହୋଇଥିବା ସମସ୍ତ ଚିଠି ପତ୍ରକୁ ତ ଆମେ ଆଜିର କାର୍ଯ୍ୟକ୍ରମରେ ସାମିଲ କରିସାରିଲୁଣି, କାହିଁକି ନା ଚାଲ ଏଠାରେ ଶୁଣିବା ଗୋଟିଏ ସୁମଧୁର ଗୀତ।
1: ନିଶ୍ଚିତ ଭାବରେ ରଚିତା,

0: କମ୍ ପରିମାଣରେ କିମ୍ବା ଆଦୌ ସୃଷ୍ଟି ହୁଏ ନାହିଁ। ଏହାର ପ୍ରଭାବରେ ବ୍ୟକ୍ତିଙ୍କ ଚର୍ମ, କେଶ ଓ ଆଖିର ରଙ୍ଗ ସାଧାରଣ ଲୋକଙ୍କ ତୁଳନାରେ ଭିନ୍ନ ହୋଇଥାଏ। ଆଲବିନିଜମ୍ କୌଣସି ରୋଗ ନୁହେଁ ଏବଂ ଏହା ସଂକ୍ରାମକ ମଧ୍ୟ ନୁହେଁ, କିନ୍ତୁ ଅନେକ ସମୟରେ ଏହି ଅବସ୍ଥାରେ ଥିବା ଲୋକମାନେ ସମାଜରେ ବିଭିନ୍ନ ଭୁଲ ଧାରଣା, ଅବହେଳା ଓ ଭେଦଭାବର ସମ୍ମୁଖୀନ ହୋଇଥାନ୍ତି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଆଲବିନିଜମ୍ ସମ୍ପର୍କରେ ସଠିକ୍ ସଚେତନତା ସୃଷ୍ଟି କରିବା ଏବଂ ଏହି ଅବସ୍ଥାରେ ଥିବା ଲୋକଙ୍କର ଅଧିକାର, ସମ୍ମାନ ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା।
1: ଶ୍ରୋତାବନ୍ଧୁ, ଆଜିର ଦିନରେ ବିଶ୍ୱ ସୁସ୍ଥତା ଦିବସ ମଧ୍ୟ ପାଳନ କରାଯାଏ। ଆଜିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଆମେ ପ୍ରାୟତଃ ନିଜ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅବହେଳା କରିଦେଉ। କାମ, ପଢାପଢି, ପରିବାର ଓ ବିଭିନ୍ନ ଦାୟିତ୍ୱ ମଧ୍ୟରେ ଆମେ ନିଜ ପାଇଁ ସମୟ ଦେବାକୁ ଭୁଲିଯାଉ। ବିଶ୍ୱ ସୁସ୍ଥତା ଦିବସ ଆମକୁ ମନେ ପକାଇଦିଏ ଯେ ସ୍ୱାସ୍ଥ୍ୟ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ। ସୁସ୍ଥତା କେବଳ ଶାରୀରିକ ସ୍ୱାସ୍ଥ୍ୟରେ ସୀମିତ ନୁହେଁ, ଏହା ମାନସିକ, ଭାବନାତ୍ମକ ଓ ସାମାଜିକ ସନ୍ତୁଳନ ସହ ମଧ୍ୟ ଜଡ଼ିତ। ସୁସ୍ଥ ଜୀବନ ପାଇଁ ଆବଶ୍ୟକ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ବିଶ୍ରାମ ଓ ସକାରାତ୍ମକ ଚିନ୍ତାଧାରା, ଏହା ସହ ମାନସିକ ଶାନ୍ତି ପାଇଁ ଧ୍ୟାନ, ଯୋଗ, ପ୍ରାଣାୟାମ, ସଙ୍ଗୀତ ଶ୍ରବଣ ଓ ପ୍ରକୃତିର ସାନ୍ନିଧ୍ୟ ମଧ୍ୟ ଅତ୍ୟନ୍ତ ଉପକାରୀ। ଏହି ଦିବସ ଆମକୁ ନିଜକୁ ଏକ ପ୍ରଶ୍ନ ପଚାରିବାକୁ ପ୍ରେରଣା ଦେଇଥାଏ, ମୁଁ କି ସତରେ ମୋର ଶାରୀରିକ ଓ ମାନସିକ ସୁସ୍ଥତା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛି? ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ଏକ ଅଧିକ ସୁସ୍ଥ, ସୁଖୀ ଓ ସନ୍ତୁଳିତ ଜୀବନ ଆଡ଼କୁ ନେଇଯାଇପାରିବ। ଦିନର ବିଶେଷତ୍ୱ ବିଷୟରେ ଆଲୋଚନା କରି କେତେବେଳେ ସମୟଟି ସରିଗଲା ଜଣାପଡ଼ିଲା ନାହିଁ, ତେବେ ଆଜିର କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରିବାକୁ ହେବ। ହେଲେ ବିଦାୟ ନେବା ପୂର୍ବରୁ ଆପଣଙ୍କୁ ଅନୁରୋଧଟି ରହିଲା, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001।
0: ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ମତାମତ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ, 8895994143। ପୁଣି ଥରେ କହି ରଖୁଛୁ, 8895994143।
1: ଆଜିର ଉପସ୍ଥାପନର ଦାୟିତ୍ୱରେ ଥିଲୁ ମୁଁ ଅନିନ୍ଦିତା
0: ଏବଂ ମୁଁ ରଚିତା।
1: ନମସ୍କାର।

0: ନିଆର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଜୟ କୁମାର ମିଶ୍ର, ବୀଣାପାଣି ମିଶ୍ର, ଅକ୍ଷୟ କୁମାର ମହାନ୍ତି, ପୁଷ୍ପା ମହାନ୍ତି ଓ ତୃପ୍ତି ଦାସ। 6:30 ପ୍ରଚାର କରିବୁ ଚେତନା ଚିନ୍ତନ। ସକାଳ 6:35 ଶୁଣିବେ ଶ୍ରୀମଦ୍ ଭାଗବତ। 7:25 ପ୍ରଚାର କରିବୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସର୍ବଫୁଲ। ସକାଳ 8:30 ପ୍ରଚାର କରିବୁ ସନ୍ଥ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ସୁଧା ମିଶ୍ର, ଦେବାଶିଷ ମହାପାତ୍ର, ନମିତା ଅଗ୍ରୱାଲ ଓ ଲକ୍ଷ୍ମୀକାନ୍ତ ପାଲିତ। ଚାଷର କଥା ପ୍ରଚାର କରିବୁ ଦିନ 9:10। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଦିନ 9:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଭତ୍ରା ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ମାୟାରାଣୀ ଭତ୍ରା ଓ ସାଥୀ। ରାତି 7:25 ପ୍ରଚାର କରିବୁ ଜିଲ୍ଲା ହାଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। କାର୍ଯ୍ୟକ୍ରମ ଚିଠି ପାଇଛି ଶୁଣିବେ ରାତି 8:00। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀ ଅନୁପ ଚରୁଡ଼ା। ରାତି 8:30 କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କାନ୍। 9:15 ସ୍ପଟଲାଇଟ୍। ରାତି 9:30 ଶୁଣିବେ ଅଖିଳ ଭାରତୀୟ ଇଂରାଜୀ ରୂପକ। ରାତି 10:00 ରବିବାସରୀୟ ସଙ୍ଗୀତ ସଭା ଓ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରେଡି କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30

ଲୋକଗୀତ କ୍ରମରେ ଶୁଣୁଥିଲେ କୃଷ୍ଣଗୁରୁ ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ମୁରଲୀଧର ସାହୁ ସାଥୀ, ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନି ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ଆରେ ଏତେ ଜଲ୍ଦି ଥକିଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
5: ତୋର ତ ଏସବୁ ଅଭ୍ୟାସ ନଥିଲା।
6: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
4: ଆରେ ନାଇଁ ନାଇଁ,
6: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
5: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
7: I think Saurabh Das, Junior Athletic Champion 2023, anything wrong with you? Don't worry, try for the next time.
5: Tension nahi na, maybe kichi better option thi bato pai. Chhade obvious, hale better option kono? Aau kichi option rahi bani to pakhare.
2: Swasthya Paribar Kalyan Vibhag, Odisha Sarkar. ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃ ବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଓ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ

0: ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ୍, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ତାରିଖରେ ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ YB ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ DIG ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ ଦୁଇବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ 2 ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 1,52,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟ୍ରୁମେଣ୍ଟ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ। ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଂ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହବ।
0: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି 6:15 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ବର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।

0: କରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଭୋଟ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟ ସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ସବ୍କା ସାଥ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ, ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା

ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚି ପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇ

ଏ ପର୍ଯ୍ୟନ୍ତ 6 କୋଟି 12 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବାବଦରେ 46,581 କୋଟି 54 ଲକ୍ଷ ଟଙ୍କା ପ୍ରଦାନ କରାଯାଇପାରିଛି। ଶ୍ରେଷ୍ଠ ଯୋଜନା ଅଧୀନରେ ଅନୁସୂଚିତ ଜାତିର ମେଧାବୀ ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ବେସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି। ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ 2,99,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇପାରୁଛି। ଏ ବାବଦରେ ଏପର୍ଯ୍ୟନ୍ତ 4,893 କୋଟି 3 ଲକ୍ଷ ଟଙ୍କା ବ୍ୟୟ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଆବାସିକ ଛାତ୍ରାବାସ ସୁବିଧା ଆଦି ପ୍ରଦାନ କରାଯାଇପାରିଛି। ଏ ବାବଦରେ 1,69,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ 15,555 କୋଟି 53 ଲକ୍ଷ ଟଙ୍କା ପ୍ରଦାନ କରାଯାଇସାରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ନିବାରଣ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଥିବା ଅର୍ଥର ସୁଫଳ ପୀଡ଼ିତଙ୍କୁ ପ୍ରଦାନ କରାଯାଉଛି। 2014 ମସିହା ପରଠାରୁ ଏପର୍ଯ୍ୟନ୍ତ ଏ ବାବଦରେ 5,012,17,00,000 ଟଙ୍କା ଆଦାୟ କରାଯାଇ 7,26,00,000 ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶାମୁକ୍ତ ଭାରତ ଅଭିଯାନ ଏକ ଗଣ ଅଭିଯାନରେ ପରିଣତ ହୋଇଛି। ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ନୂତନ ବ୍ୟବସାୟ ତଥା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଏହି ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି। 2018 ମସିହାର 102ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ରାଷ୍ଟ୍ରୀୟ ପଛୁଆବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଆର୍ଥିକ ତଥା ଦୁର୍ବଳ ଶ୍ରେଣୀର ସମୁଦାୟଙ୍କ ସ୍ୱାର୍ଥ ରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଦିବାସୀ ସମ୍ପ୍ରଦାୟଙ୍କ ଜଳ ଜଙ୍ଗଲ ଓ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଗତ 12 ବର୍ଷ ମଧ୍ୟରେ ସ୍ୱତନ୍ତ୍ର ବଜେଟ୍ ଓ ଯୋଜନାର ବ୍ୟବସ୍ଥା ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ପିଏମ୍ ଜନମନ ଅଭିଯାନ ଆଦି କାର୍ଯ୍ୟକାରୀ ହୋଇଛି। ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ନିଃଶୁଳ୍କ ଭାବରେ ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପିଏମ୍ ଜନମନ ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳ ସମ୍ପ୍ରଦାୟଙ୍କ ପାଖରେ ପକ୍କା ଘର, ସ୍ୱଚ୍ଛ ପାନୀୟ ଜଳ ଏବଂ ବିଦ୍ୟୁତ୍, ସଡ଼କ ଯୋଗାଯୋଗ ଓ ମୋବାଇଲ୍ ସଂଯୋଗ ଆଦି ସ୍ଥାପନ କରାଯାଇପାରିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର 15 ତାରିଖରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଭାରତକୁ ଗଢ଼ି ତୋଳିବାରେ ଏହି ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତୃଣମୂଳ ସ୍ତରରେ ସମାନ ଅଧିକାର, ସମ୍ମାନ ଏବଂ ସୁଯୋଗ ମାଧ୍ୟମରେ ଦେଶର ବିକାଶରେ ସମସ୍ତଙ୍କୁ ସାମିଲ କରାଯିବା ସମ୍ଭବ ହୋଇପାରିଛି।

0: ଲାଗି ଗଣଯୋଗ ଅଭିଯାନ ଆଇବା କାଲି ସକାଳର 6:15 ନୁ 7:35 ତକ ଆଭାସୀ ଜରିଆ ଆୟୋଜିତ ହେବା। ଏ ଅଭିଯାନଟି ଭାଗ ନେବାରକେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଟି ଯୋଗ ଦେବାର ଲାଗି ଟୋଲ୍ ଫ୍ରି ନମ୍ବର 1-800-315-7008 କେ ମିସ୍ଡ କଲ୍ କରି ଆଗ୍ରହୀ ଲୋକେ ନିଜର ନାଁ ପଞ୍ଜୀକରଣ କରିପାରିବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଇବାକାଲଠାନୁ ମୂଲ ହେବା। ଆଇବାକାଲ ନନ୍ପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି କାର୍ଯ୍ୟକ୍ରମ ଆଉ 18 ଦିନ ଶିବ ବିବାହ ଅନୁଷ୍ଠିତ ହେବା। ଏଟାକେ ନେଇକରି ଯାତ୍ରା କମିଟି ତରଫ ଜୋରସୋର ପ୍ରସ୍ତୁତି ଚାଲିଛି। କନ୍ୟା ପିତାପିତାଙ୍କର ଘରେ ଭିଲ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ବାବଦେ ଅତକା ସୂଚନା ଦେଉଛନ୍ ଆମର ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଲ।
1: ଆଇବାକାଲଠାନୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମୂଲ ହେଉଛି। ଆଇବାକାଲ ନନ୍ପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଥିବାର ବେଲ୍କେ ଆଇବା 18 ଶୁଭଲବନ୍ତୀ ବିହା କାର୍ଯ୍ୟକ୍ରମ ସୁରୁଖୁରୁରେ ସରବା। ପତରପେଣ୍ଡି ପରେ ଦେବନିମନ୍ତ୍ରଣ ବରାନୁଗମନ ଓ କନ୍ୟା ବିଦାୟ ବାଗିର କାର୍ଯ୍ୟକ୍ରମ ରହିଛି। ସେନ୍ତା 19 ମଧ୍ୟରାତ୍ରନୁ ମହାଆଳତି ପରେ ସମ୍ବଲପୁରର ହେବାର୍କେ ଥିବାର 16 ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ବି ଇ ବର୍ଷ ହେବା। ସହରର ସବୁ ପଡ଼ାନୁ ଦେବଦମ୍ପତି ବାହାରିକରି ନଗର ପରିକ୍ରମା କରି ଲାଖ ଲାଖ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସେନ୍ତା ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଭି ଶେଷ ପର୍ଯ୍ୟାୟ ପହଞ୍ଚିଛି। କନ୍ୟା ପିତାମାତା ଘରେ ଭି କିଣା ବିକା ସାରିଲେନ, ସେନ୍ତା କୁନୁଆ ପୁନୁଆ ବି ଆସିଲେନ। ନନ୍ପଡ଼ା ବାଗିର ଝାଡ଼ୁଆପଡ଼ା ମୁଦିପଡ଼ା ବୁଢ଼ାରଜା ବଡ଼ବଜାର ଠାକୁରପଡ଼ା ବାଲିବନ୍ଧା ବାଗିର ଯାତ୍ରା କମିଟି ବି ପ୍ରସ୍ତୁତି ସାରିଲେନ।
0: ରାଜ୍ୟର ଭିନ୍ ଭିନ୍ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାଁ ଥିବାର ଭୁଲ ସଂଶୋଧନ ଲାଗି ଆଇବା ମାସେ ଭିତରେ ପ୍ରକ୍ରିୟା ମୂଲ ହେବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସବୁ ପ୍ରତିଷ୍ଠାନର ଶୁଦ୍ଧ ଲେଖା ଉଚ୍ଚାରଣ ନିଶ୍ଚିତ କରାଯିବା, ନାମକରଣ ଥିବାର ଅସଙ୍ଗତି ଦୂର କରିବାର ସହିତ ଭାଷା ଆଉ ଐତିହ୍ୟର ସୁରକ୍ଷା ଉପରେ ଖାସ୍ ଧ୍ୟାନ ଦେବାର ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ସମକୁ ପରାମର୍ଶ ଦେଇଛନ୍। କେନ୍ଦ୍ର ସରକାରଙ୍କର ଅଧୀନ ଥିବାର ପ୍ରତିଷ୍ଠାନମାନଙ୍କର ନାଁ ସଂଶୋଧନ ଲାଗି କେନ୍ଦ୍ରକେ ଚିଠି ଲେଖାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନଥିବାର ଆଦିବାସୀ ପଡ଼ାନୁ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍। ସ୍ଥାନୀୟ ଇଲାକାର ସାମାଜିକ ସାଂସ୍କୃତିକ ଆଉ ଗୋଷ୍ଠୀଭିତ୍ତିକ କାର୍ଯ୍ୟକଳାପ ସହିତ ଭିନ୍ ଭିନ୍ ସଭା ସମିତି ବୈଠକ ବାଗିର ଏଟା ଗୁରୁତ୍ୱପୂର୍ଣ୍ଣ ହେବା ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନହଲ୍ଠାରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଆଉ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକେ ନେଇକରି ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆଉ ଆୟବା 2036 ତକ ଓଡ଼ିଶାକେ ଗୋଟିଏ ସମୃଦ୍ଧ ରାଜ୍ୟ କରବାର ଲାଗି ଏଥି ଆଲୋଚନା କରାଯାଇଛି। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦୋଲେଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାର ବେଳେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇକରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। କଳାହାଣ୍ଡି ଜିଲ୍ଲାକେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଆଉ ଆର୍ଥିକ କ୍ଷେତ୍ରନ ଗୋଟିଏ ଆଗଧାଡ଼ିର ଜିଲ୍ଲା କରବାର ଲାଗି ସମ୍ମିଳନୀଥି ଆଲୋଚନା କରାଯାଇଥିଲା। ଇତାର ଛଡ଼ା ପଛୁଆ ବ୍ଲକମାନଙ୍କର ବିକାଶ ଲାଗି ଚାଲିଥିବାର ଆକାଂକ୍ଷୀ ବ୍ଲକ ମଦନପୁର ରାମପୁର ଥୁଆମୁଲ ରାମପୁରର କାର୍ଯ୍ୟକ୍ରମମାନଙ୍କର ସମୀକ୍ଷା କରାଯାଇଥିଲା। କୋରାପୁଟଠାରେ ଥିବାର ସୀମା ସୁରକ୍ଷା ବଲ ବିଏସ୍ଏଫ୍ର ମୁଖ୍ୟାଳୟ ପରିସରନୁ ଗୋଟିଏ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି। 180 ବାଟାଲିୟନ ବିଏସ୍ଏଫ୍ର ଦେଖରେଖ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ସହଯୋଗଟି ହୋଇଥିବା ଶିବିରଟି 92 ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମଟି ବିଏସ୍ଏଫ୍ର ଅଧିକାରୀମାନେ ରକ୍ତଦାନର ଗୁରୁତ୍ୱ ବାବଦେ ଲୋକୁ ସଚେତନ କରବାର ସହିତ ନିୟମିତ ଭାବେ ରକ୍ତଦାନ କରବାରକେ ସମକୁ ଆହ୍ୱାନ ଦେଇଥିଲେ। ୟାଦେ ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଲ ଅଞ୍ଚଳରୁ ପହଞ୍ଚିବା ଋତୁରୁ ଏଛେନ୍ ଉତ୍ତର ଭାଗକେ ଅଗ୍ରସର ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୌସୁମୀର ପ୍ରଭାବଟି ଉତ୍ତର ଓଡ଼ିଶାର ଭିନ୍ ଭିନ୍ ଜାଗାରୁ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଇବା 2-3 ଭିତରେ ମୌସୁମୀ ବାୟୁ ରାଜ୍ୟର ବଡ଼ଭାଗୀ ଇଲାକେକେ ଯିବାର ସମ୍ଭାବନା ରହିଛି। ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଗରମ ଆଉ ଗୁଲଗୁଲି ଲାଗି ଆଜି ଆଉ ଆଇବାକାଲି ଲାଗି 11 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଗଲା 24 ଭିତରେ ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀନୁ ସବୁନୁ ଜହ 60 ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଗାଏ କ୍ରୀଡ଼ା କ୍ଷେତ୍ରନୁ ମୂଲ କରିକରି ଦେଶର ଭବିଷ୍ୟତ ଗଠନ୍ତି ଯୁବବର୍ଗଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ହୋଇଛି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂଆ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ସମ୍ବଲପୁର

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ. ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ. ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ. ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍. ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି. ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ. ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ. ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ

ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଏବଂ ଡିଏପି 1350 ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସ ସକୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 5 ଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ଅଧିକ ମୁଦ୍ରା ଋଣ ଏବଂ 300 ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ ଆଇଆଇଟି ଏବଂ ଏମ୍ସ ସମେତ 1200 ଅଧିକ ବିଶ୍ୱବିଦ୍ୟାଳୟ, 1000 ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34 ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି।

0: ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି ପରମ୍ପରା ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ନିରନ୍ତର କୃଷି ନବସୃଜନ ଓ ଗବେଷଣା ଭିତ୍ତିକ ବିକଶିତ ଭାରତର ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା ଗ୍ରାମାଞ୍ଚଳ ବିକାଶ ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ ଗବେଷକ ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ କହିଛନ୍ତି ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ବଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ପୂର୍ବରୁ ଗ୍ରୁପ୍ ଡି ପର୍ଯ୍ୟାୟ ଏକ ମ୍ୟାଚ୍ରେ ପାରାଗୁଏକୁ 4-1 ଗୋଲ୍ରେ ଯୁକ୍ତରାଷ୍ଟ୍ର ଆମେରିକା ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜେଗୋଭିନିଆ ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଟ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଜିଲ୍ଲା ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଚେତନ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜିଲ୍ଲା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଯୁବ ଉଦ୍ୟୋଗୀଙ୍କୁ ଆବଶ୍ୟକ ସହାୟତା ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି କହିଛନ୍ତି।
2: ଉଦ୍ୟୋଗୀ ସେମାନଙ୍କର ସହିତ ଆମେ ଆଲୋଚନା କରୁଥିଲୁ ଏବଂ ଯେଉଁମାନେ ଆମର ଅଛନ୍ତି ଶିକ୍ଷିତ ବେକାରୀ ଯୁବକ ସେମାନେ ମଧ୍ୟ ସେମାନଙ୍କର ଅନୁପ୍ରାଣିତ ହୋଇଛନ୍ତି ଯେ ସେମାନେ କିଭଳି ଅବସ୍ଥାରେ ଥିଲେ ଏବେ କେମିତି ସେମାନେ ପ୍ରତିଷ୍ଠିତ ଏଣ୍ଟରପ୍ରେନର ହୋଇଛନ୍ତି ସେସବୁ ଆଖି ଆଗରେ ରଖିକି ଆମେ ଗୋଟେ ଇଣ୍ଟ୍ରାକ୍ସନ ପ୍ରୋଗ୍ରାମ କରିଥିଲୁ। ଏହା ଫଳପ୍ରସୂ ହେଇଛି ଏବଂ ଆମ ଜିଲ୍ଲାର ଯେଉଁମାନେ ଭଲ ଉଦ୍ୟୋଗପତି ସେମାନଙ୍କୁ ମଧ୍ୟ ଆମେ ସହଯୋଗ ଜ୍ଞାପନ କଲୁ ସମ୍ପର୍କିତ କଲୁ। ଏହା ଏକ ପରମ୍ପରା ସୁସ୍ଥ ପରମ୍ପରା ଯଦ୍ୱାରା ଯେଉଁମାନେ ପ୍ରତିଷ୍ଠିତ ହେଇଛନ୍ତି ସେମାନେ ମଧ୍ୟ ଯେଉଁମାନେ ପ୍ରତିଷ୍ଠିତ ହେବାକୁ ଚାହୁଁଛନ୍ତି ଏବଂ ସେମାନେ ଅସୁବିଧାର ସମ୍ମୁଖୀନ ସେମାନଙ୍କ ହାତ ଧରି ସେ ତାଙ୍କୁ ଆଗକୁ ନେବେ ଏବଂ ସେମାନଙ୍କୁ ମଧ୍ୟ ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରିବେ ଯଦ୍ୱାରା ସେମାନେ ମଧ୍ୟ ଆସନ୍ତା ଦିନମାନଙ୍କରେ ଉଦ୍ୟୋଗପତି ଏବଂ ଶିଳ୍ପପତି ଆମ ଜିଲ୍ଲା ପାଇଁ ହୋଇପାରିବେ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ କ୍ଷେତ୍ରୀୟ ଭବନଠାରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ବେହେରା କହିଛନ୍ତି।
3: ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମିକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଜି ସକାଳୁ ମାନ୍ୟବର କଲେକ୍ଟରଙ୍କ ହାତରୁ ଗୋଟେ ରଥ ଛଡ଼ା ଯାଇଛି ଯୋଉଟାକି ପୁରା ନୂଆପଡ଼ା ଜିଲ୍ଲା ବୁଲିବ ଆଉ ସବୁ ଜାଗାରେ ପ୍ରଚାର କରିବ

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ହଁ ଶ୍ରୋତା ବନ୍ଧୁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଆମ ରାଜ୍ୟ ଓଡ଼ିଶା, ଏହାର ଘଞ୍ଚ ସବୁଜ ବନାନୀ ଯେମିତି ଅପରୂପା, ସେମିତି ସୁନୀଳ ମହୋଦଧିର ମଧୁର ଆଶ୍ଲେଷ ଅନନ୍ୟା। ଏହି ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି ଏ ଧରା ପକ୍ଷରେ ବସବାସ କରୁଥିବା ପଶୁ ପକ୍ଷୀ କୀଟ ପତଙ୍ଗ ତରୁଲତା। ହେଲେ ଆଧୁନିକତାର ଚାକଚକ୍ୟ ବିକାଶ ଆଉ ପ୍ରଗତି ନାଁରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ପ୍ରାକୃତିକ ଅମୂଲ୍ୟ ସମ୍ପଦ। ବିଭିନ୍ନ ବିଖଣ୍ଡିତ ଆଉ ଶ୍ରୀହୀନ ହେବାକୁ ଲାଗିଲାଣି ପ୍ରାକୃତିକ ପ୍ରାଚୁର୍ଯ୍ୟ ସୌନ୍ଦର୍ଯ୍ୟମୟୀ ବନାନୀ। ପ୍ରଗତି ନାଁରେ ହରେଇ ଚାଲିଛୁ ମହାର୍ଘ୍ୟ ରତ୍ନ ସବୁକୁ। ପ୍ରାକୃତିକ ପରିବେଶ ବିପର୍ଯ୍ୟୟର ଚକ୍ରବ୍ୟୁହରେ ଆର୍ତ୍ତ ଚିତ୍କାର କରୁଛି। ପରିବେଶବିତ୍ଙ୍କ ମତରେ ବେଳ ଥାଉ ଥାଉ ସାବଧାନ ନହେଲେ, ସଜାଗ ନହେଲେ ସବୁକିଛି ବିଲୀନ ହେଇଯିବ। ପରିବେଶର ସନ୍ତୁଳନ ଠିକ ଭାବରେ ହେଇପାରିବ ନାହିଁ, ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ। ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବାକୁ ହେବ। ସଚେତନତା ଜାଗ୍ରତ କରିବା ସହିତ ବନ ବିଭାଗ ତଥା ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆଉ ବିଶ୍ୱାସ ରହିବା ନିତାନ୍ତ ଜରୁରୀ। ଏମିତି ବୁଝାମଣା ରହିଲେ ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହିତ ବନ ସମ୍ପଦର ମଧ୍ୟ ରକ୍ଷଣାବେକ୍ଷଣ ହେଇପାରିବ।

0: গছ লতা পশু পক্ষী হেবে সুরক্ষিত।
1: ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତା ବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କଣ, କେଉଁଠୁ ଚାରା ବା ଗଛ ପାଇବା, କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା।

0: ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯୋଉ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି, ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
1: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହେଇପାରେ, ଯୋଉ ଗଛରୁ ଆମେମାନେ କିଛି କାଠ ବାହାର କରିପାରିବା, ଯୋଉ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରୀ ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯୋଉ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପ୍ଟାସ ଗଛ, ଝାଉଁ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
0: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
1: ସେମାନେ ସେ ଯୋଉ ଗଛର କାଠକୁ ନେଇ ଯେତେବେଳେ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
0: ଆଚ୍ଛା ସାର୍, ଖୁବ୍ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହୋଇଥାଏ?
1: ଏ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ ପ୍ରତିଷ୍ଠାନ, ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ, ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯୋଉ ବନବିଜ୍ଞାନ ମହାବିଦ୍ୟାଳୟ, ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ, ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯୋଉ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
0: ତାର ମୂଲ୍ୟ କେତେ?
1: ପ୍ରାୟ ସୁଲଭ ଦରରେ ଏଇ ଯୋଉ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
0: ତାହେଲେ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
1: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା, ସେଥିପାଇଁ ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
0: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
1: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ, ଦୋରସା ମାଟି, ନିଗିଡ଼ା ମାଟି ହେଇଥିବ, ଏଇସବୁ ଜାଗାରେ ବୃକ୍ଷରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
1: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
0: ଅର୍ଥ କାଠ କହିଲେ ବା ଅନ୍ୟ ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
1: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗ ତାକୁ ବାଛିବାକୁ ପଡିବ, କୋଉ ଗଛ ସେ ନିଜ ବାଡ଼ିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ, ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡ଼ିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
0: ଆଚ୍ଛା, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
1: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତିକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟାସ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର 2 ମିଟର ବ୍ୟବଧାନରେ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେଇଭଳି ଆପଣ ଆକାଶିଆ ଗଛ ଲଗାଇ ପାଇପାରିବେ, ଝାଉଁ ଗଛ ଲଗାଇ ପାଇପାରିବେ, ସୁବାବୁଲ ଗଛ ଲଗାଇ ପାଇପାରିବେ, ଆପଣ ଏଇଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
0: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗାଇ ପାରିବ?
1: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି, ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉଁ, ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି, ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି, ତାକୁ ମଧ୍ୟ ସେମାନେ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
0: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗାଇ ପାରିବେ କି? ଯଦି ଜଣେ ମାଛ ଚାଷ କରୁଛି, ସେ ଯଦି ଚାହିଁବ ତାର ପୋଖରୀ ଗୁଡା, ତା ଚାରିପଟେ ଏସବୁ ଗଛ ଲଗାଇ ପାରିବ?

0: ନିଶ୍ଚିତ ଭାବରେ ସେଇଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗେଇ ପାରିବେ, ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ ସେଇ ଜାଗାରେ ଗଛ ଲଗେଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ। ଦୁଇ ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ। ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଡ ଛାଣ୍ଡ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି
1: କରିଥାଏ।
0: ତେଣୁ ସେଥିପାଇଁ ଆପଣଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
1: ଆଚ୍ଛା, ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡରେ ଲଗେଇବା ପାଇଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଅର୍ଥକାରୀ ବୃକ୍ଷ ଚାଷ କରାଯାଇପାରିବ, ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
0: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗେଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
1: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
0: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
1: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
0: ସେମାନେ ନିଜ ବାଡ଼ିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
1: ଆଚ୍ଛା, ଯଦି ଜଣେ ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡ଼ିରେ ଲଗେଇ ପାରିବ?
0: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡ଼ିରେ ସେ ଲଗେଇ ପାରିବ, କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିସନ ନେଇକି ବା
1: କାଠ କାଟିବାକୁ ପାକଳ ହେଇଯିବ
0: ସରକାରଙ୍କର ଅନୁମତି ନେଇକି ତାକୁ କାଟିପାରିବ, ସେଥିରେ କିଛି ଅସୁବିଧା ନାହିଁ।
1: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ସୁବିଧା ସୁଯୋଗ ଯୋଗେଇ ଦିଆଯାଉଛି?
0: ଜଲ୍ଦି ବଢିପାରୁଥିବା ଗଛ ଯେମିତି ୟୁକାଲିପ୍ଟସ୍ ହେଲା, ଆକାଶିଆ ଗଛ ହେଲା, ସୁବାବୁଲ ଗଛ ହେଲା, ଏସବୁ ଗଛ ଲଗେଇବା ପାଇଁ ନାବାର୍ଡ ତରଫରୁ କିଛି ମଧ୍ୟ ଲୋନର ବ୍ୟବସ୍ଥା କରାଯାଇଛି, ଋଣ ଦିଆଯାଉଛି। ତା ସହିତ ସରକାରଙ୍କର ଯୋଉ ଅଛି ହାଇଟେକ୍ ନର୍ସରୀ ବା ଆଉ କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ଅଛି, ଆମର ବି ନର୍ସରୀ ଅଛି ବନ ବିଜ୍ଞାନ ମହାବିଦ୍ୟାଳୟରେ, ସେଥିରେ ଆମେ ଚାରା ଗୁଡ଼ିକୁ ବହୁତ କମ୍ ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ଚାଷୀମାନଙ୍କୁ ଦେଇଥାଉ, ଭଲ କ୍ୱାଲିଟି ଭଲ ଗୁଣବତ୍ତାର ଚାରା ଆମେ ଯୋଗାଇ ଦେଇଥାଉ।
1: ଯଦି ଜଣେ ଚାହିଁଲା ଏଇ ଅର୍ଥକାରୀ ବୃକ୍ଷ ଚାଷ କରିବା ପାଇଁ କି ତା ବାଡ଼ିରେ ବୃକ୍ଷ ରୋପଣ କରିବା ପାଇଁ, ସେ ଯଦି ଚାହିଁବ ଆପଣଙ୍କର ଉଇଟ୍ ସହିତ ଯୋଗାଯୋଗ କରିକି କିମ୍ବା ହାଇଟେକ୍ ନର୍ସରୀ କି ବେସରକାରୀ ସ୍ତରରେ ଯୋଉ ଲୋକମାନେ ନର୍ସରୀ କରୁଛନ୍ତି ତାଙ୍କ ପାଖରୁ ସୁଲଭ ମୂଲ୍ୟରେ ସେ ପାଇପାରିବ?
0: ଆଜ୍ଞା।
1: ସରକାର କିନ୍ତୁ ଏଥିପାଇଁ କି ଖାଲି ଚାରା ଗଛ ଯାହା ଦଉଛନ୍ତି, ଅଲଗା କିଛି ସୁବିଧା ସୁଯୋଗ ଯୋଗାଉନାହାନ୍ତି?
0: ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି, ସେଇ ଯୋଜନା ମାଧ୍ୟମରେ ସରକାର ବିଭିନ୍ନ ଗ୍ରାମରେ ପଞ୍ଚାୟତ ସ୍ତରରେ ବୃକ୍ଷ ରୋପଣ ଇତ୍ୟାଦି କରୁଛନ୍ତି, ସେଇ ଇଏରେ ଲୋକମାନେ ତାର ସୁବିଧା ନେଇପାରିବେ।
1: ଆଚ୍ଛା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରସାର ପ୍ରଚାର ପାଇଁ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣର କଣ ସବୁ ପଦକ୍ଷେପ ନିଆଯାଉଛି?
0: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି, ସେଇ ଯୋଉ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମୋନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ, ଲୋକମାନେ ଦେଖିକି ମଧ୍ୟ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି, ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
1: ଏଇ ଯୋଉ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
0: ବନ ବିଜ୍ଞାନର ବିଭିନ୍ନ ଏଇ ଯୋଉ ଅର୍ଥକାରୀ ଗଛ ଲଗେଇବା, ଔଷଧୀୟ ବୃକ୍ଷ ହେଲା କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏଇସବୁ ବିଷୟରେ ଆମେ ତାଲିମ ଦଉ।
1: ଆଚ୍ଛା, କରିକି ଜଣେ କେମିତି ଆତ୍ମନିର୍ଭରଶୀଳ
0: ହେଇପାରିବ ସେଇ ବିଷୟରେ ଦିଆଯାଏ, ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
1: ଆଚ୍ଛା, ଲୋକମାନେ ତାମାନେ ଭଲ ଭାବରେ ଗ୍ରହଣ କରନ୍ତି?
0: କରନ୍ତି।
1: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣ ଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ, ଅର୍ଥାତ୍ ଏ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା, ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
0: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା, ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ କିମ୍ବା ମଧ୍ୟମ କିସମର ଜମି ହଉ।

0: ଢିପ ଜମି ହଉ ଏଇ ଜମି ଥିବାର ଅଛି। ତା ସହିତ ଯେମିତି କହିଥିଲେ ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ, ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି, କିଆରୀ କରୁଛନ୍ତି, ପନିପରିବା କରୁଛନ୍ତି, ଆମେ ସେଥିରେ ସାର ହଉ ପାଣି ହଉ କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି। ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ, ଭଲ ମଞ୍ଜି ବା ଭଲ ଚାରାଟିଏ ନ ପାଇବେ, ତାକୁ ଠିକ୍ ଭାବରେ ସାର ନ ଦେବେ, ଏସବୁ ଜିନିଷ ନ କଲେ ଆପଣ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ। ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗାଇକିରି ଲାଭବାନ ହେଇପାରିବେ।
1: ଆପଣ ଏଇ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
0: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ, ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏଇସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏଇସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡ଼ିବ।
1: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାଆନ୍ତି?
0: ସାଧାରଣତଃ ଆପଣଙ୍କର ୟୁକାରିପ୍ଟସ୍ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ, ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାଆନ୍ତି। ଏଇସବୁ ବିଭିନ୍ନ ପ୍ରକାର ରୋଗ ପୋକ, ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାଆନ୍ତି, ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି। ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
1: ଆଚ୍ଛା, ଏଇ ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷରୋପଣ କରୁଛୁ କି ଚାରା ଲଗାଉଛୁ, ସେତେବେଳେ କିଛି ତାର ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
0: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡ଼ିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି, ଯେମିତି ଆମର ବିଭିନ୍ନ ଶସ୍ୟ ବା ପନିପରିବା କରାହଉଛି ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ। ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା ଥାଏ।
1: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
0: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ, ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ, ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ, ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ କରିପାରିବା, ସୁସ୍ଥ ହେଇଥିବ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷରୋପଣ କରାଯାଇ ପାରିବ?
0: ଆପଣ ବ୍ୟବସାୟିକ ଭିତରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯୋଉ କହିଲି ଆପଣଙ୍କୁ ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତରେ କରିବାକୁ ହେଲେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି, ବିଭିନ୍ନ ଶିଳ୍ପ ଅନୁଷ୍ଠାନ, କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା, ସେମାନେ କ'ଣ କରୁଛନ୍ତି, ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି ଉତ୍ପାଦ ବାହାରୁଛି ତାକୁ ମଧ୍ୟ ନେଇଯାଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭାଇମାନେ ଅଛନ୍ତି ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି, କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଇଭଳି ଗଛ କିଛି ଲଗାଇବେ ଯାହାର ବଜାରରେ ବହୁତ ଚାହିଦା ଥିବ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଉପକୂଳବର୍ତ୍ତୀ ଚାଷୀମାନେ, ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି, ସେ ତାକୁ ଝାଉଁର ଯେଉଁ ବଲା କହୁଛନ୍ତି, ଝାଉଁ ହଉ ୟୁକାଲିପ୍ଟସ୍ ହେଲା, ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି। ଗୋଟେ ଏକର ଯଦି ସେ 1000 ଗଛ ହେଲା ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକିପାରିଲେ, ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା। ତେଣୁ ଏଇଗୁଡ଼ା ସେ ବ୍ୟବସାୟିକ ଭିତରେ ବା ଏଇ ଭିତରେ ଚାଷ କରିପାରିବ ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି।
1: ଆଚ୍ଛା, ତାହେଲେ ଯୋଉ ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଲୋକଙ୍କ ଭିତରେ ଏତେ ଜାଗରୂକତା ନାହିଁ, ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି, ଚାଷୀମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଇଏ ଗୋଟେ ଦୀର୍ଘମିଆଦୀ, ୟୁକାଲିପ୍ଟସ୍ ଝାଉଁ ସୁଗାବୁଲ ଲଗେଇଲେ ତାକୁ 4-5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ଶାଗୁଆନଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ, ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି, ଆପଣ ଦେଖିବେ ବହୁତ ଚାଷୀ ଏଭଳି ଗଛ ଚାଷ କରୁଛନ୍ତି, ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି। ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ, ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହୋଇପାରିବେ।
1: ଯେଉଁ ଆପଣ କହିଲେ ଯେ ବହୁତ ଲୋକ ବା ଆମର ଯେଉଁ ଚାଷୀ ଭାଇମାନେ

0: ଯେଉଁମାନେ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଛନ୍ତି ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି ମାନେ ବୃକ୍ଷରୋପଣ କରିବା ପାଇଁ, ଯେହେତୁ ଏଟା ହେଉଛି ଦୀର୍ଘମିଆଦୀ, ସେଥିପାଇଁ ଚାହୁଁନାହାନ୍ତି। ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯେଉଁ ଏନ୍ଜିଓ ମାନେ ଅଛନ୍ତି ସେମାନେ କିଛି ପଦକ୍ଷେପ ନେଉଛନ୍ତି କି?
1: ହଁ, ନଉଛନ୍ତି। ଆପଣଙ୍କୁ ମୁଁ କହିଲି, ଓୟୁଡ଼ି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି। କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି, ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖାଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ, ସେଥିରେ କେମିତି ସେମାନେ ଲାଭବାନ ହୋଇପାରିବେ। ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି। ତା ସହିତ ବିଭିନ୍ନ ଆପଣଙ୍କର ଯେଉଁ କହୁଛନ୍ତି ଏଇ ଯେଉଁ ଏନ୍ଜିଓ ଅଛନ୍ତି ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି।
0: ଆଚ୍ଛା, ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ ଧର ଚାହିଁବେ ଗୋଟେ ଗ୍ରୁପ, ଧର ଗୋଟେ କ୍ଲବର ପିଲାମାନେ, ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ, ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି?
1: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏଇସବୁ ଜିନିଷ, କିନ୍ତୁ ଆମେ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ,
0: ପଥରଟା ଦେଖେଇଦେବେ,
1: ବାତ ଦେଖେଇଦେବୁ, କୋଉ ଚାରା ଲଗେଇ ପାରିବେ ଆଉ କୋଉଠୁ ପାଇପାରିବେ ସେ ଚାରା, ବିଭିନ୍ନ ପ୍ରକାର ଚାରା, ଖାଲି ତ ଖାଲି ଆକାଶ ନାହିଁ, ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି, ରତ ଚନ୍ଦନ ଲଗାଉଛନ୍ତି, ସେ ଚାରା ବି ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି, ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରିବୁ, ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।
0: ତାହେଲେ ଓଡ଼ିଶା ସରକାର ଏଇ ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି?
1: ଯେମିତି କହିଲି, ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି, ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରିଛନ୍ତି, ସେ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି, ସେ ଚାରା ଗୁଡ଼ିକୁ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି, ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେହି ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ, ମାଗଣାରେ ମଧ୍ୟ ଆଣିପାରିବେ।
0: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇ ଦେଲେ ହେବନି, ତାର କେମିତି ଯତ୍ନ ନେଇକିରି, ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା ସେ ନିଶ୍ଚୟ ଆମକୁ ଲାଭ ଦବ ଭବିଷ୍ୟତରେ। ଆପଣ ଖୁବ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ। ତାହେଲେ ଶେଷରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯେଉଁମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯେଉଁମାନେ ଆଗ୍ରହୀ ଅଛନ୍ତି, ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ ସମୃଦ୍ଧି ପାଇଁ ଆଗେଇ ଆସିବେ?
1: ଏଥିପାଇଁ ମୁଁ କହିବି, ଲୋକମାନଙ୍କ ଭିତରେ ଯୋଉ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷକୁ ମାନେ ପଛରେ ପକାଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି, ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି, ଭାବନ୍ତି ଯେ ଚାରି ବର୍ଷ ଦଶ ବର୍ଷ ପାଞ୍ଚ ବର୍ଷ ପରେ ପାଇବୁ, ଦଶ ବର୍ଷ ପରେ ପାଇବୁ, କିମ୍ବା ଶାଗୁଆଣ୍ଟେ ଲଗେଇଲେ ଆମକୁ 15-20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ଏଇ ଦୀର୍ଘ ସମୟ ରହିଛି ସେମାନେ କ'ଣ କରିବେ, ଏ ଯେଉଁ ପ୍ରଥମ ଯେଉଁ କିଛି ପ୍ରାରମ୍ଭିକ ବର୍ଷରେ ସେ ଯେଉଁ ଗଛ ଦୁଇ ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ, ଯେଉଁଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ନ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖା ମିଳିଯିବ ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣୀ ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ, ସେ ମଝି ଜାଗାରେ ଲଗେଇ ପାରିବେ, ମାନେ ଯେମିତି ଆପଣଙ୍କର ସପୁରୀ ହେଲା କିମ୍ବା ହଳଦୀ ହେଲା ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ, ତେଣୁ ସେହିସବୁ ଟିକେ ଗଛ ବଢ଼ିଗଲା ପରେ ପଛରେ ସେହିସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ, ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ, ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏଇଭଳି ଚାଷ କରିକି ଯେଉଁ ଅମଳ ପାଇବା କଥା ପାଇପାରିବେ। ଯଦିଓ କିଛି ପରିମାଣରେ କମିଯିବ ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି, କିନ୍ତୁ ଆପଣ ଯାହା ପାଉଥିଲେ ତାର 50-75% ଏଇ ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
0: ଯାହା ସାର୍, ଆଜି ଯୋଉ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସୁନ୍ଦର ଭାବରେ ବୁଝେଇକି କହିଲେ। ଯୋଉ ଶ୍ରୋତାବନ୍ଧୁମାନେ ବା ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଏଇ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ, କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ, ହାଇଟେକ୍ ନର୍ସରୀ, ବେସରକାରୀ ନର୍ସରୀ ଅଛି, ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକିରି ଘରେ ଚାଷ କରିକି ଲାଭବାନ ହୋଇପାରିବେ? ଯାହା ହଉ ସାର୍, ଆପଣ ଖୁବ୍ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝିକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର, ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ, ଏତେ ଚାଉଳ
1: କୋଉଠୁ ଆଣିଲୁ? କିଏ ଦେଲା?
3: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି।
1: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
6: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛି ଆମ ରାଜ୍ୟ।
5: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
6: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
5: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
6: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
5: ବିକାଶର ଧାରା ଓଡ଼ିଶା ସାରା।
7: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା। ପ୍ରଥମ ଗୀତଟି ବୀରକିଶୋର ଦାସଙ୍କ ରଚନାରୁ।

0: ସ୍ୱାଗତ କଣ୍ଠରେ ଶୁଣୁଥିଲେ କେତୋଟି ଦେଶ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଗୀତଟି ସୁରେଶ ୱାଡକରଙ୍କ କଣ୍ଠରେ ପୁରାତନ ରଚନାରୁ, ସଙ୍ଗୀତରେ ଶୋଇଛନ୍ତି ଅଜିତ ଦେଶାଇ। ଶୁଣିପାରିବେ ସୂଚନା ପରେ।
1: ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
2: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
1: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁ ଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
2: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
1: ବିକାଶର ଧାରା ଓଡ଼ିଶା ସାରା।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ହେମନ୍ତୀ ଶୁକ୍ଲାଙ୍କ କଣ୍ଠରେ, ପୁରାତନ ରଚନାରୁ।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ।